ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 ଆଜି ମଙ୍ଗଳବାର 1948 ଖ୍ରୀଷ୍ଟ ବୈଶାଖ 22 2026 ମଇ ମାସର 12 ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 317.5 meter ତଥା 945 kHz ଓ FM 101 MHz ଯୋଗେ ଏବଂ ନ୍ୟୁଜେନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ।

କାର୍ଯ୍ୟକ୍ରମରେ ଏଥର ଋଷିକେଶ ମେହେରଙ୍କ କଣ୍ଠରେ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି। ଗୀତ ରଚନା ରମେଶ ଚନ୍ଦ୍ର ବେହେରା।

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି, କଣ୍ଠଶିଳ୍ପୀ ଆରତୀ ଦାସ।

କାର୍ଯ୍ୟକ୍ରମ ଶେଷରେ ନେତ୍ରାନନ୍ଦ ବାରିକଙ୍କ ରଚନାରୁ ପ୍ରଭାସିନୀ ରଥଙ୍କ କଣ୍ଠରେ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ନିହାରିକା ମହାନ୍ତି, ଋଷିକେଶ ମେହେର, ଆରତୀ ଦାସ, ଦିଲୀପ କୁମାର ରାଉତ ଏବଂ ପ୍ରଭାସିନୀ ରଥ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ଲୋକନାଥ ପଟ୍ଟନାୟକ, ରମେଶ ଚନ୍ଦ୍ର ବେହେରା, ଅଲେଖ ଚନ୍ଦ୍ର ବିଶ୍ୱାଳ, ଭାସ୍କର ଚନ୍ଦ୍ର ମହାପାତ୍ର ଏବଂ ନେତ୍ରାନନ୍ଦ ବାରିକ। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଜୀବନ ମୃତ୍ୟୁକୁ ନେଇ ଅନେକ ତର୍କ ବିତର୍କ ଗବେଷଣା ହୋଇଛି ତଥା ବହୁ କବି ଲେଖକ ଓ ଦାର୍ଶନିକ ଏହା ଉପରେ ଟିପ୍ପଣୀ କରିଛନ୍ତି, କିନ୍ତୁ କୌଣସି ଏକ ସଠିକ୍ ନିର୍ଦ୍ଧାରଣ ବୋଧହୁଏ କରାଯାଇପାରିନାହିଁ। ଯୁଗେ ଯୁଗେ ମୁନିଋଷିମାନେ ତଥା ବିଭିନ୍ନ ଧର୍ମ ମତବାଦ ନିଜସ୍ୱ ବିଚାରଧାରା ବଖାଣି ଯାଇଛନ୍ତି କିମ୍ବା ଲିପିବଦ୍ଧ କରିଯାଇଛନ୍ତି। ତେବେ ଆସନ୍ତୁ ନିରପେକ୍ଷ ଭାବରେ ଏ ସମ୍ପର୍କରେ ଆଲୋଚନା କରିବା। ମଣିଷ ତାର ଶରୀର ଭିତରେ ଏକ ଶକ୍ତିର ଉପସ୍ଥିତି ଅନୁଭବ କରିପାରିବ। ଜୀବଜନ୍ତୁମାନେ କଥା ତ କହିପାରନ୍ତି ନାହିଁ, କିନ୍ତୁ ସେମାନଙ୍କ ଆଖି ଉପରେ ଦୃଷ୍ଟି ନିକ୍ଷେପ କଲେ ଜଣାପଡ଼ିବ ତା ମଧ୍ୟରେ କିଛି ଲୁଚି ରହିଛି। ଭୟ, ସ୍ନେହ, କରୁଣାର ଚିତ୍ର ମଧ୍ୟ ସେମାନଙ୍କ ଆଖିରେ ସ୍ପଷ୍ଟ ବାରି ହେବ। ବିଭିନ୍ନ ଇନ୍ଦ୍ରିୟକୁ ନେଇ ଆମ ଶରୀର ଗଠିତ ଏବଂ ସଭିଙ୍କୁ ନିୟନ୍ତ୍ରଣ କରେ ଆମ ମସ୍ତିଷ୍କ, ଏହା ବିଜ୍ଞାନସମ୍ମତ। କିନ୍ତୁ ଯେଉଁ ଜୀବନ ବା ପ୍ରଚଣ୍ଡ ଶକ୍ତି ମସ୍ତିଷ୍କକୁ କାର୍ଯ୍ୟକ୍ଷମ କରାଏ, ଯାହାର ଅନୁପସ୍ଥିତିରେ ମସ୍ତିଷ୍କ ମଧ୍ୟ ଅକାମୀ ହୋଇଯାଏ, ସେ ସମ୍ପର୍କରେ ବିଜ୍ଞାନର ଆହୁରି ଗବେଷଣାର ଆବଶ୍ୟକତା ରହିଛି। ପ୍ରଶ୍ନ ଉଠେ, ବିଜ୍ଞାନ କ'ଣ କେବେ ଏହି ଶକ୍ତି କିମ୍ବା ଏହାର ବିକଳ୍ପ ତିଆରି କରିପାରିବ ଯାହା ମୋର ଶରୀରକୁ ଜୀବନ୍ୟାସ ଦେଇପାରିବ? ବୋଧହୁଏ ନା। ଚିକିତ୍ସା ବିଜ୍ଞାନ କହେ ମଣିଷ ଶରୀର ନିସ୍ତେଜ ହେଲା ପରେ ତା ଭିତରେ କିଛି ସମୟ ପାଇଁ ପ୍ରାଣ ରହିଥାଏ ଏବଂ ମସ୍ତିଷ୍କର ସମ୍ପୂର୍ଣ୍ଣ ମୃତ୍ୟୁ ହୋଇନଥାଏ। ସେଥିପାଇଁ ଭେଣ୍ଟିଲେଟରର ବ୍ୟବହାର କରାଯାଏ, ଯାହାକି କେତେକ କ୍ଷେତ୍ରରେ ସହାୟକ ହେଉଥାଇପାରେ। କିନ୍ତୁ ମଣିଷର ଜୀବନ ବା ଯେଉଁ ଅନ୍ତର୍ନିହିତ ଶକ୍ତି ରହିଛି ଶରୀର ଛାଡ଼ିଲା ପରେ ତାକୁ ଆଉ କୌଣସି ହିସାବରେ ଫେରେଇ ଅଣାଯାଇପାରିବ ନାହିଁ। ଯାହା ବି ଚିକିତ୍ସା କରାଯିବ ସେହି ଶକ୍ତି ଥିବା ଭିତରେ ହିଁ ହୋଇପାରିବ। ସେଥିପାଇଁ ଧର୍ମଶାସ୍ତ୍ରମାନଙ୍କରେ ଆତ୍ମାର ପରିକଳ୍ପନା କରାଯାଇଛି। ଏହି ଆତ୍ମା ପରମାତ୍ମାଙ୍କ ସୃଷ୍ଟି ଏବଂ ମୃତ୍ୟୁ ପରେ ତାଙ୍କ ସହିତ ମଧ୍ୟ ଏକାକାର ହୋଇଯାଏ। ଜୀବନ କିମ୍ବା ଆତ୍ମାର ସ୍ୱରୂପକୁ ତ ଆମେ ଦେଖିପାରୁନାହୁଁ, କିନ୍ତୁ ଏକ ଆଲୋକ ଶିଖାର ପରିକଳ୍ପନା କରାଯାଇଛି। ଜୀବନ କିମ୍ବା ଆତ୍ମାର ଦୁଇଟି ସ୍ୱରୂପ ସାଧାରଣ ଭାବେ ଆମେ ଦେଖିପାରିବା। ଆମେ ଯେତେବେଳେ ଶୋଇପଡ଼ୁ, ଅଚେତ ହୋଇଯାଉ କିମ୍ବା ଜନ୍ମ ହେବାର ଦେଢ଼ ଦୁଇ ବର୍ଷ ପାଇଁ ଯଦିଓ ଆମ ଭିତରେ ଜୀବନ ଥାଏ, ଆମେ କିଛି ଜାଣିପାରୁନାହୁଁ। ଏହା ହେଉଛି ଗୋଟିଏ ଅବସ୍ଥା। ଆଉ ଗୋଟିଏ ଅବସ୍ଥା ହେଉଛି ଆମର ସଚେତନତା। ଯୁଗ ଯୁଗ ଧରି ଏହି ଜୀବନ ମୃତ୍ୟୁ ଆତ୍ମା ପରମାତ୍ମାର ଖେଳ ମଣିଷକୁ ଅସହାୟ କରି ଗଢ଼ି ତୋଳିଛି। କିଏ କହେ ଜୀବନ କିମ୍ବା ଆତ୍ମାର ଖେଳ ଏଇଠି ହିଁ ସରିଯାଏ, ତ କିଏ କହେ

0: ଶରୀର ମୋର କିନ୍ତୁ ଆତ୍ମା ଅମର। ପୋଷାକ ବଦଳିବା ସଦୃଶ ଆତ୍ମା କେବଳ ଶରୀର ହିଁ ବଦଳିଥାଏ। ବିଭିନ୍ନ ବିଶ୍ୱାସକୁ ନେଇ କିଏ କବର ଦିଏ ତ କିଏ ଚିତାରେ ଭସ୍ମ କରାଏ ତ କିଏ ମୋର ଶରୀରକୁ ବିଭିନ୍ନ ଉପାଦାନ ଦ୍ୱାରା ସାଇତି ରଖିବା ପାଇଁ ଚେଷ୍ଟା କରେ। କିଏ କହେ ମଣିଷ ମଲା ପରେ ତାର ଆଉ କୌଣସି ଅସ୍ତିତ୍ୱ ରହେ ନାହିଁ ତ କିଏ କହେ ତାର ପୁନର୍ଜନ୍ମ ଘଟେ। ଏହିଭଳି ବିଭିନ୍ନ ଗବେଷଣା ମତବାଦ ମଧ୍ୟରେ ମଣିଷର ଜନ୍ମ ବଞ୍ଚିବା ଓ ମୃତ୍ୟୁ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ଘଟିନାହିଁ, ଘଟିବାର ସମ୍ଭାବନା ମଧ୍ୟ ବୋଧ ହୁଏ ନାହିଁ। ତେଣୁ ଜୀବନ ବା ଆତ୍ମା କେଉଁଠୁ ଆସିଛି ବା କେଉଁଠିକି ଯିବ ସେ ସମ୍ପର୍କରେ ନିର୍ବିକାର ପୂର୍ବକ ଏକ ଉତ୍ତମ ମଣିଷର ଜୀବନ ଧାରଣ କରିବା ଶ୍ରେୟସ୍କର ମନେ ହୁଏ।
1: ଶୁଣିଲେ ଆଜିର ଭାବନା ଉପସ୍ଥାପନ କଲେ ପ୍ରଫୁଲ୍ଲ କୁମାର ମାଝି, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 378ତମ ଭାଗ।

କୃଷ୍ଣ ବଳରାମ ରଙ୍ଗମଞ୍ଚରେ ପ୍ରବେଶ କଲାବେଳେ ମାହୁନ୍ତ କୁବଳୟା ପିଡ଼ ନାମକ ହାତୀ ଉପରେ ବସି ଦ୍ୱାର ରୋଧ କରିଛି। ବାଟ ଛାଡ଼ିବାକୁ କହନ୍ତେ ସେ ହାତୀକୁ ଉତ୍ତେଜିତ କରି କୃଷ୍ଣଙ୍କୁ ବଧିବାକୁ ପରିଚାଳିତ କରିଛି। କୃଷ୍ଣ ବଳରାମ ଅବଲୀଳାକ୍ରମେ ହସ୍ତୀକୁ ବଧ କରିଛନ୍ତି ଏବଂ ତାହାର ଉଭୟ ଦନ୍ତ ଉତ୍ପାଟନ କରି କାନ୍ଧରେ ପକାଇ ମଲ୍ଲ ରଙ୍ଗଭୂମିରେ ପ୍ରବେଶ କରିଛନ୍ତି। କୃଷ୍ଣଙ୍କୁ ଏବେ ସମସ୍ତେ ଦେଖିଲେ ରୂପ ଗୋଟିଏ, କିନ୍ତୁ ମନର ଭାବ ଅନୁଯାୟୀ ବିଭିନ୍ନ ଲୋକଙ୍କୁ ବିଭିନ୍ନ ରୂପରେ ସେ ଦେଖାଦେଲେ।

ଶୁଣିଲେ ଅତିବଳି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 378ତମ ଭାଗ। ଆକାଶବାଣୀ ସମ୍ବଲପୁର, ଆପଣମାନେ ଏହି କାର୍ଯ୍ୟକ୍ରମ FM 101 MHz ଯୋଗେ ତଥା ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପିଏମ୍ଜିଏସ୍ଏୱାଇର ସଫଳ କାର୍ଯ୍ୟାନ୍ୱୟନ ଲାଗି ଓଡ଼ିଶାକେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଗଲା 10 ତାରିଖ ମଧ୍ୟପ୍ରଦେଶର ସିହୋରଠାରେ ପିଏମ୍ଜିଏସ୍ୱାଇର 25 ବର୍ଷ ପୂର୍ତ୍ତି ଅବସରରେ ଏହି ସମ୍ମାନ ଦିଆଯାଇଛି। ସର୍ବାଧିକ ଲୋକ ରହୁଥିବା କ୍ଷେତ୍ର ସଂଯୋଗ ବର୍ଗଥି ଓଡ଼ିଶା 16,990 ଜନବସତିକେ ସଡ଼କ ସଂଯୋଗ ଦେଇକରି ଦେଶେ 3 ନମ୍ବର ଠାନ୍ ପାଇଛି। ପାହାଡ଼ିଆ ଇଲାକାର ବର୍ଗଥି 2,132 ଜନବସତିକେ ସଂଯୋଗ କରିକିରି ଭିଲ୍ ଓଡ଼ିଶାକେ 3 ନମ୍ବର ପୁରସ୍କାର ମିଳିଛି। ଏ ଅବସରରେ ଓଡ଼ିଶାର ବନ୍ଧାରା ମଡେଲ ଭିଲ୍ ପ୍ରଦର୍ଶିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ଗଲାଖେଲ ଭିଭିଭୂମି ବିକାଶ ବାବଦ ଗୋଟିଏ ଉଚ୍ଚସ୍ତରୀୟ କମିଟି ବୈଠକ ହୋଇଯାଇଛି। ବୈଠକଟି ସରକାରୀ ଆଉ ବେସରକାରୀ ଭାଗିଦାରୀ ବହୁଟେ ଜରୁରୀ ପିପିପି ପ୍ରକଳ୍ପ କାର୍ଯ୍ୟକାରିତା ବାବଦେ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟ, ସ୍ୱେରେଜ, ସହରୀ ବିକାଶ, ଜଳଯୋଗାଣ, ପ୍ରାଣୀ ଟିକା ଉତ୍ପାଦନ ବାଗି କ୍ଷେତ୍ରର ମୋଟ 1,130 କୋଟି ଟଙ୍କା ଖର୍ଚ୍ଚାଥି ନୂଆ 5ଟା ପିପିପି ପ୍ରକଳ୍ପକେ ବୈଠକଟି ନୀତିଗତ ମଞ୍ଜୁରୀ ମିଳିଛି। ରାଜ୍ୟ ଗଲାକାଲିଠାନୁ ଡାଲୁଆ ଧାନଘିନା ପ୍ରକ୍ରିୟା ମୂଲ ହୋଇଛି। ବରଗଡ଼ ଜିଲ୍ଲାନ ଧାନଘିନା ମୂଲ ହୋଇଥିବା ବେଳେ ସରକାରୀ ସ୍ତରଥି ଧାନ ବିକିବାର ଲାଗି ପାଖାପାଖି 1,05,000 ଜଣ ଚାଷୀ ପଞ୍ଜୀକରଣ କରିଛନ୍। ସେମାନଙ୍କର ଭିତରୁ ଏପତକ 96,377 ଜଣ ଚାଷୀଙ୍କୁ ଟୋକନ ଦିଆଯାଇଛି। ଏ ମାସ 15 ତାରିଖ ସମ୍ବଲପୁର, ବାଲେଶ୍ୱର, କଟକ ଆଉ ପୁରୀ ଜିଲ୍ଲାନ ଡାଲୁଆ ଧାନଘିନା ମୂଲ କରାଯିବା। ସମ୍ବଲପୁର ଜିଲ୍ଲାନ 19,113 ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ 18,000ରୁ ଅଧିକା ଲୋକଙ୍କୁ ଟୋକନ ମିଳିସାରିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ତକ୍ ପାଖାପାଖି 70 କିଲୋମିଟର ଲମ୍ବା ରାସ୍ତାକେ ଚାରିଥାକିଆ କରାଯିବା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଏହି ରାସ୍ତା ଭିତରେ 5ଟା ମୁଖିଆ ପୁଲିଆ ଆର୍ 15ଟା ଛୋଟ ପୁଲିଆ ତିଆରି କରାଯିବା। ଏଥିଲାଗି 640 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପୁଲିଆ ତିଆରି କରିବାର ଲାଗି 91 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି ମନ୍ତ୍ରୀ କହିଛନ୍।

ତା ସହିତ ତେଲ ନଦୀ ଉପରେ ଥିବା ପୁରୁଣା ପୁଲିଆର ବିଲ୍ ମରାମତି କରାଯିବା, କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲା ଭିତରେ ଯୋଗାଯୋଗକେ ତୁର୍ତ୍ତି ଆଉ ସୁଗମ କରବାର ଲକ୍ଷ୍ୟଟି ଇ ରାସ୍ତା ତିଆରି କରାଯିବା। ଇତାର ଜରିଆ ସ୍ଥାନୀୟ ଇଲାକା ଲୋକମାନଙ୍କର ଯାହା ସୁବିଧା ହେବାର ସହିତ ଖାସ୍ କରି ଛୋଟ ଚାଷୀ ଆଉ ବ୍ୟବସାୟୀମାନେ ଲାଭ ପାଇବେ। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କର ବଡ଼ ମହାସ୍ନାନ ନୀତି କରାଯାଇଥିବାରୁ ରତ୍ନଭଣ୍ଡାର ଗଣତି କାମ ଘଣ୍ଟେ ଡେରିଥି ବେଲବୁଡ଼ର 6 ବାଜିକରି 24 ମିନିଟ୍ ଥି ମୂଲ ହୋଇକରି ରାତି 9 ବାଜିକରି 25 ମିନିଟ୍ ତକ ଚାଲିଥିଲା। ଜେମୋଲୋଜିଷ୍ଟମାନଙ୍କର ସାହାଯ୍ୟ ରତ୍ନ ଅଳଙ୍କାର ଚିହ୍ନଟ କାମ କରାଯାଇଥିବା ବେଳେ 1978 ମସିହା ତାଲିକା ସହିତ ସବୁ ଅଳଙ୍କାରମାନଙ୍କୁ ମେଲ୍ କରାଯାଇଛି। ଆଜି ମଧ୍ୟାହ୍ନ ଧୂପ ଉତ୍ରୁ ଫେରଘା ଗନ୍ତି ମୂଲ ହେବା। ଇ ମାସେ 12, 19, 21, 23, 26, 28, 29 ଆଉ 30 ତାରିଖ ଦିନ ଗଣତି ଚାଲବା। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍, କେନ୍ସି ବିଲ୍ ଅଳଙ୍କାର ନାହିଁ ଅଛି ଆଉ ଏହାଦେ ତ ଗଣତିଥି ସବୁ ମେଲ୍ ଖାଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଲ ଆଇବା ହପ୍ତା ବାହାରିବା। ଦିନ ଧାରିଜ ନାହିଁ ହୋଇଥିଲେ ଭିଲ୍ 19ରୁ 21 ତାରିଖ ଭିତରେ ପରୀକ୍ଷା ଫଲ ବାହାରିବା ବୋଲି ସିଏଚ୍ଏସ୍ସି ତରଫରୁ କୁହାଯାଇଛି। ଏଥର ଗୋଟିଏ ଦିନେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଲ ବାହାରିବା। ପରୀକ୍ଷାର୍ଥୀମାନେ www.orissaresults.nic.in ଜରିଆରେ ସେମାନଙ୍କର ପରୀକ୍ଷା ଫଲ ଜାଣିପାରିବେ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଏଥର ଯୁକ୍ତ 2 ପରୀକ୍ଷାର୍ଥୀ 1357 ପରୀକ୍ଷା କେନ୍ଦ୍ରର ପାଖାପାଖି 4 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରୋଗୀ ସେବା ଦିଗେ ସେବିକାମାନଙ୍କର ଉତ୍ସର୍ଗୀକୃତ ମନୋଭାବକେ ସମ୍ମାନ ଜଣାବା ଲାଗି ଏସାରା ପୃଥିନ ପାଳନ ହେଉଛି ଅନ୍ତର୍ଜାତୀୟ ସେବିକା ଦିବସ। ଏ ବଛର ସେବିକା ଦିବସର ବାର୍ତ୍ତା ହେଉଛି ଆମର ନର୍ସ ଆମର ଭବିଷ୍ୟତ, ସଶକ୍ତ ନର୍ସମାନେ ଜୀବନ ରକ୍ଷା କରସନ୍। ଆଧୁନିକ ନର୍ସିଂ ସେବାକେ ମୂଲ କରିଥିବା ଫ୍ଲୋରେନ୍ସ ନାଇଟେଙ୍ଗେଲ୍ସଙ୍କର ଜନ୍ମଦିନ ମେ ମାସର 12 ତାରିଖକେ ଗଲା। 1965 ମସିହାରୁ ଅନ୍ତର୍ଜାତୀୟ ସେବିକା ପରିଷଦର ନିଷ୍ପତ୍ତି ଅନୁସାରେ ଅନ୍ତର୍ଜାତୀୟ ସେବିକା ଦିବସ ଭାବେ ପାଳନ କରାଯାଉଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆଜି ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଲୋକସଙ୍ଗୀତ ସମାରୋହ ନୂଆ 90ର ଆୟୋଜନ କରାଯାଉଛି। ସମ୍ବଲପୁରୀ ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁଡ 6:30 ବଜେ ହେବାରକେ ଥିବା ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଲୋକନାଚ ଆଉ ଲୋକଗୀତ ପରିବେଷଣ କରିବେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାର ପାଖର ଇଲାକାନ ସକ୍ରିୟ ଘୂର୍ଣ୍ଣିବଲୟର ପ୍ରଭାବ ଥି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏତାର ପ୍ରଭାବ ଥି ରାଜ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର 17 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଡ଼େ ଗଲାକାଲି ସମ୍ବଲପୁରର ରାଜ୍ୟର ସବୁନୁଚ ତାପମାତ୍ରା 39.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।

ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ବାୟୁ ପ୍ରଦୂଷଣ ଜନିତ ନାକ ରୋଗ ଓ ନିରାକରଣ। ଏ ବିଷୟରେ କହିବେ ଡାକ୍ତର ସତ୍ୟଜିତ ମିଶ୍ର। ସକାଳ 7:35ରେ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନା ବିରୂପାକ୍ଷ ପ୍ରଧାନ। ସକାଳ 7:55ରେ ବାଳକୃଷ୍ଣ ଦାସଙ୍କ କଣ୍ଠରେ ସୁଗମ ସଙ୍ଗୀତ ଶୁଣିବେ। 8:30ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ କାନୁକେଶବ ବୈଦାର, ଗଣେଶ ନାଗ ଏବଂ ସୂର୍ଯ୍ୟମଣି ସାହୁ। 8:45ରେ ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ କିରଣମାଳା ସାହୁ, ସଂଯୁକ୍ତା ଶତପଥି ଏବଂ ମମତା ରାଉତରାୟ। ଦିନ 11:05ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା, କଣ୍ଠଶିଳ୍ପୀ ସୁରେନ୍ଦ୍ର କୁମାର ସାହୁ, ଦୁର୍ଗାନାରାୟଣ ପ୍ରସାଦ ମିଶ୍ର, ଥବିର ସାହୁ ଏବଂ ଶଙ୍କର ପ୍ରସାଦ ଦତ୍ତ। 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା, 12:00ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ, 12:30ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ, ଦିନ 1:05ରେ ସୁନୀତି ବେହେରା ଏବଂ ଧରଣୀଧର ପଣ୍ଡାଙ୍କ କଣ୍ଠରେ ସମ୍ବଲପୁରୀ ଗୀତ ଶୁଣିବେ। ଦିନ 1:20ରେ ଘର ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସଖୀ। ଆଜିର ବିଷୟବସ୍ତୁ ହେଉଛି ସୁସ୍ଥ ଗଛ ସୁସ୍ଥ ପରିବେଶ। ଅପରାହ୍ନ 2:45ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, 3:00ରେ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, 4:02ରେ ସମ୍ବଲପୁରୀ ନାଟକ ଭୂକା, ରଚନା ମଙ୍ଗଳଚରଣ ବିଶ୍ୱାଳ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପରିବେଷଣ ସୃଷ୍ଟି ଅନୁଷ୍ଠାନ ସମ୍ବଲପୁରର କଳାକାରମାନେ, ସମ୍ପାଦନା ଭାଗିରଥୀ ମିଶ୍ର। ସନ୍ଧ୍ୟା 5:02ରେ ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ ଶୁଣିବେ, ପରିବେଷଣ କିଶୋରୀ ବେହେରା ଏବଂ ସାଥୀ। 5:30ରେ ଯୁବବାଣୀର ସନ୍ଧାନ କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା ସୋଲାର ଏନର୍ଜି ଆଲୋଚିକା ଦିବ୍ୟାକରିଷ୍ମା ପୃଷ୍ଟି। 6:10ରେ କିଶୋର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା ଚାଲ ବୁଲିଯିବା ଜାହାଙ୍ଗୀର ମହଲ, ଆଲୋଚନା କରିବେ ଗୋପୀନାଥ ଡନ୍ସେନା। 7:25ରେ ଜିଲ୍ଲା ହାଲଚାଲ ରେଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:30ରେ କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର କ୍ରମରେ ଶୁଣିବେ କଲ୍ୟାଣୀ ପ୍ରଧାନଙ୍କ ସହିତ ସାକ୍ଷାତକାର। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାରେ ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଧାନ ବିକ୍ରି ପାଇଁ ପ୍ରାୟ 1,05,000 ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 96,377 ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ବାଲେଶ୍ୱର, କଟକ, ପୁରୀ, ସମ୍ଭଲପୁରରେ ଆସନ୍ତା 15 ତାରିଖରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଭିତ୍ତିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର 65ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ ଏବଂ ବେସରକାରୀ ଭାଗିଦାରିତାରେ କାର୍ଯ୍ୟକାରୀ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି। ମୋଟ 1,130 କୋଟି ଟଙ୍କା ବ୍ୟୟ ଅଟକଳରେ 5ଟି ନୂତନ ପିପିପି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନେଇ ଓଡ଼ିଶା ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ମଧ୍ୟପ୍ରଦେଶର ସିହୋରଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଓଡ଼ିଶାକୁ ପୁରସ୍କୃତ କରାଯାଇଛି। ଯୋଜନାର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ସମାରୋହରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ପୁରସ୍କାର ବିତରଣ କରିଛନ୍ତି। ଯୋଜନା ଅଧୀନରେ ରାଜ୍ୟକୁ ମିଳିଥିବା ଏହି ଜାତୀୟସ୍ତରୀୟ ସ୍ୱୀକୃତି ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ମଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନଫଡ଼ା ପଶୁ ଚିକିତ୍ସାଳୟ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉଙ୍କ ଭିତର ଚନ୍ଦନଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବ ଦିନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହା ଚାଲିବ। ଠାକୁରଙ୍କର 12 ମାସରେ 13 ପର୍ବ ପାଳନ ଦେବନୀତି ମଧ୍ୟରୁ ଏହା ଏକ ଗୁପ୍ତ ନୀତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତିକ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ଆଜିର ଦିନକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ରହିଛି ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା।

0: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଗତକାଲି ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ବାୟୁ ପ୍ରଦୂଷଣ ଜନିତ ନାକ ରୋଗ ଓ ନିରାକରଣ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ସତ୍ୟଜିତ ମିଶ୍ର।
2: ବାୟୁ ପ୍ରଦୂଷଣ ଶରୀରର ବିଭିନ୍ନ ଅଂଶକୁ ପ୍ରଭାବିତ କରିପାରେ। ନାକ ହେଉଛି ଶରୀରର ସେହି ଅଙ୍ଗ ଯାହା ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ସର୍ବପ୍ରଥମେ ଆସିଥାଏ। ଏଣୁ ବାୟୁ ପ୍ରଦୂଷଣର ଅଧିକାଂଶ କୁପ୍ରଭାବ ନାକରେ ପଡ଼ିଥାଏ। ନାକ ଭିତରେ ଏକ ଆସ୍ତରଣ ରହିଛି। ଏହି ଆସ୍ତରଣରେ ସିଲିଆ ନାମକ ଏକ ଅଂଶ ଥାଏ। ଏହି ସିଲିଆ ସବୁ ବାହ୍ୟ ପରିବେଶରୁ ଆସୁଥିବା ଧୂଳିମଳି ଓ ବିଭିନ୍ନ ଜୀବାଣୁକୁ ଶରୀର ଭିତରକୁ ପଶିବାରୁ ରୋକିଥାଏ। ବାୟୁ ପ୍ରଦୂଷଣରେ ଏହି ସିଲିଆର ଏକ ଅଂଶ ନଷ୍ଟ ହୋଇଯାଏ। ସିଲିଆମାନଙ୍କର ଗତିଶୀଳତା ବା ମୋବିଲିଟି ହ୍ରାସ ପାଇଥାଏ, ଫଳରେ ଧୂଳିମଳି ଓ ଏହି ଜୀବାଣୁ ସବୁ ନାକରେ ରହିଯାଆନ୍ତି। ପରବର୍ତ୍ତୀ ଅବସ୍ଥାରେ ଏମାନେ ଶରୀରର ଅନ୍ୟାନ୍ୟ ଅଂଶକୁ ମଧ୍ୟ ସଂକ୍ରମଣ କରିପାରନ୍ତି। ଆମ ମୁହଁ ହାଡ଼ରେ ଖୋଳପା ସଦୃଶ ଥିବା ଅଂଶକୁ ସାଇନସ୍ କୁହାଯାଏ। ଏହି ସାଇନସ୍ର ସଂକ୍ରମଣକୁ ସାଇନୋସାଇଟିସ୍ ରୋଗ ବୋଲି କୁହାଯାଏ। ଅଧିକ ବାୟୁ ପ୍ରଦୂଷଣ ଅଞ୍ଚଳରେ ବାସ କରୁଥିବା ଲୋକେ ବାରମ୍ବାର ସାଇନୋସାଇଟିସ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗରେ ମୁହଁରେ ଓ ମୁଣ୍ଡରେ ଦରଜ, ଜ୍ୱର, ନାକରୁ ସିଙ୍ଘାଣି ବାହାରିବା ଓ ନାକରେ ନିଶ୍ୱାସ ନେବାରେ କଷ୍ଟ ଆଦି ହୋଇଥାଏ। ବାରମ୍ବାର ଥଣ୍ଡା ସର୍ଦ୍ଦି ଲାଗି ରହେ। ରୋଗ ଚିକିତ୍ସା ପାଇଁ ରୋଗୀକୁ ଆଣ୍ଟିବାୟୋଟିକ୍ସ, ନାକରେ ଅକ୍ସିମେଟାଜୋଲିନ୍ କିମ୍ବା ଜାଇଲୋମେଟାଜୋଲିନ୍ ଡ୍ରପ୍ ଓ ଫୁଟିଲା ପାଣିରେ କାମ୍ଫର କିମ୍ବା ୟୁକାଲିପଟାସ୍ ଅଏଲ୍ ପକାଇ ଶୁଙ୍ଘିବାକୁ ଦିଆଯାଏ। ଔଷଧ ବ୍ୟବହାର ସତ୍ତ୍ୱେ ରୋଗ ଉପଶମ ନହେଲେ ଏକ୍ସରେ ପରୀକ୍ଷା କରାଯାଏ ଓ ଦରକାର ପଡ଼ିଲେ ଶଲ୍ୟ ଚିକିତ୍ସାର ସାହାଯ୍ୟ ନିଆଯାଇପାରେ। ବାୟୁ ପ୍ରଦୂଷଣ ଜନିତ ଆଉ ଏକ ସାଧାରଣ ରୋଗ ହେଲା ଏଲର୍ଜିକ୍ ରାଇନାଇଟିସ୍। ଯଦି ନାକ ମଧ୍ୟରେ ଥିବା ଆବରଣ ବା ମ୍ୟୁକସ୍ ମେମ୍ବ୍ରେନ୍ ପରିବେଶର କୌଣସି ବସ୍ତୁ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଯାଏ, ତେବେ ତାହା ଏଲର୍ଜିକ୍ ରାଇନାଇଟିସ୍ ରୂପେ ପରିପ୍ରକାଶ ହୁଏ। ଏହି ରୋଗରେ ପ୍ରବଳ ଓ କ୍ରମାଗତ ଛିଙ୍କ, ନାକରୁ ଅନବରତ ପାଣି ବାହାରିବା ଆଦି ଲକ୍ଷଣ ଦେଖାଯାଏ। ରୋଗ ପୁରୁଣା ହୋଇଗଲେ ବା ଠିକ୍ ରୂପେ ଚିକିତ୍ସା ନହେଲେ ପରେ ଶ୍ୱାସ ରୋଗରେ ପରିବର୍ତ୍ତନ ହୋଇପାରେ। ରୋଗ ଚିକିତ୍ସାର ପ୍ରଥମ ପଦକ୍ଷେପ ହେଲା ଯେଉଁ ବସ୍ତୁ ବା ପରିବେଶ ସଂସ୍ପର୍ଶରେ ଆସିଲେ ଏହିସବୁ ଲକ୍ଷଣମାନ ଦେଖାଦେଉଛି ତାହା ଜାଣିବା ଓ ସେଥିରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବା। ରୋଗୀକୁ ଆଣ୍ଟିହିଷ୍ଟାମିନ୍ ନାମକ ଔଷଧ ଓ ଦରକାର ପଡ଼ିଲେ ଷ୍ଟିରଏଡ୍ ସ୍ପ୍ରେ ଶୁଙ୍ଘିବାକୁ ଦିଆଯାଏ। ଏହି ଷ୍ଟିରଏଡ୍ ସ୍ପ୍ରେ ଅତିକମ୍ରେ 6-8 ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଏ। ଦିନକୁ ପ୍ରଥମେ 2 ଥର ଲେଖାଏଁ ଓ ପରେ ପରେ ଥରେ ଲେଖାଏଁ ଏହି ଷ୍ଟିରଏଡ୍ ସ୍ପ୍ରେ ଶୁଙ୍ଘିବାକୁ କୁହାଯାଏ। ଏହି 2 ରୋଗ ଯଥା ସାଇନୋସାଇଟିସ୍ ଓ ଏଲର୍ଜିକ୍ ରାଇନାଇଟିସ୍ର ପରିବର୍ଦ୍ଧିତ ରୂପ ରୂପେ ନାକରେ ଏକ ପ୍ରକାରର ମାଂସବୃଦ୍ଧି ରୋଗ ହୋଇଥାଏ, ଯାହାକୁ ନାକର ପଲିପ୍ ରୋଗ ବୋଲି କୁହାଯାଏ। ଏହା ଗୋଟିଏ ପାର୍ଶ୍ୱ କିମ୍ବା ଉଭୟ ପାର୍ଶ୍ୱକୁ ପ୍ରଭାବିତ କରିପାରେ। ରୋଗୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସଙ୍ଗେ ସଙ୍ଗେ ସାଇନୋସାଇଟିସ୍ର ସମସ୍ତ ଲକ୍ଷଣ ତାଠାରେ ଦେଖାଯାଏ। ରୋଗୀ ବାଧ୍ୟ ହୋଇ ପାଟି ଦ୍ୱାରା ଶ୍ୱାସପ୍ରଶ୍ୱାସ ପ୍ରକ୍ରିୟା ସମ୍ପାଦନ କରେ। ପଲିପ୍ର ମୁଖ୍ୟ ଚିକିତ୍ସା ପଦ୍ଧତି ହେଲା ଶଲ୍ୟ ଚିକିତ୍ସା। ବାୟୁ ପ୍ରଦୂଷଣ ଜନିତ କୁପ୍ରଭାବର ଏକ ପରିଣାମ ହେଉଛି ଆଘ୍ରାଣ ଶକ୍ତି ହ୍ରାସ। ଏଥିରେ ଗନ୍ଧ ବାରିବାର କ୍ଷମତା ଧୀରେ ଧୀରେ ହ୍ରାସ ପାଇଥାଏ। ଆଘ୍ରାଣ ପ୍ରକ୍ରିୟା ପାଇଁ ନାକ ଭିତରେ ଏକ ସ୍ନାୟବିକ ଅଂଶ ରହିଥାଏ। ଅତ୍ୟଧିକ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ

0: ଆସିଲେ ଉକ୍ତ ସ୍ନାୟବିକ ଅଞ୍ଚଳ ଦୁର୍ବଳ ହୋଇଯାଏ କିମ୍ବା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ ବାୟୁ ପ୍ରଦୂଷଣ ଜନିତ ନାକ ରୋଗ ଓ ନିରାକରଣ ବିଷୟରେ ଆଲୋଚନା କଲେ ଡାକ୍ତର ସତ୍ୟଜିତ ମିଶ୍ର। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ରହିଛି ଏବଂ ଦେଶରେ ଖାଦ୍ୟାଭାବ ନାହିଁ। ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ମିଳିତ ଭାବେ କୃଷି ପରିବର୍ତ୍ତନ ମାଧ୍ୟମରେ ସ୍ୱାସ୍ଥ୍ୟ ପାଇଁ ବିଜ୍ଞାନର ଉତ୍କର୍ଷତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଆଇସିଏମ୍ଆର୍ ମିଳିତ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରୟାସ ଲୋକଙ୍କ ସୁସ୍ଥ ଜୀବନଶୈଳୀକୁ ସଂଗଠିତ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ରୋଗ ନିରୂପଣ ଏବଂ ନିରାକରଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ 6-ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଯିବେ। 5ଟି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର ୟୁଏଇରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କୁ ସାକ୍ଷାତ କରିବେ। ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗ, ବିଶେଷକରି ଶକ୍ତି ସହଯୋଗ ଏବଂ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ନେଦରଲ୍ୟାଣ୍ଡସରେ ପହଞ୍ଚିବେ। 2017 ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ନେଦରଲ୍ୟାଣ୍ଡସକୁ ଦ୍ୱିତୀୟ ଗସ୍ତ ହେବ। ଶ୍ରୀ ମୋଦି ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ପ୍ରତିରକ୍ଷା, ସୁରକ୍ଷା, ନବସୃଜନ, ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ।

0: ମୋଦି ତାଙ୍କର ସ୍ୱିଡିସ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବା ପାଇଁ ଏଆଇ ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍ ଯୋଗାଣ ଶୃଙ୍ଖଳ ପ୍ରତିରକ୍ଷା ମହାକାଶ ଜଳବାୟୁ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ନରୱେରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ନରୱେ ଗସ୍ତ ହେବ ଏବଂ ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ରାଜା ହରାଲ୍ଡ ପଞ୍ଚମ ଏବଂ ରାଣୀ ସୋନଜାଙ୍କୁ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶିଖର ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଚଳିତ ମାସ 19 ତାରିଖରୁ ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ସର୍ଗିଓ ମାଟାରୋଲା ଓ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବେ। ଆସାମରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନପଡ଼ାଠାରେ ପଶୁ ଚିକିତ୍ସାଳୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରିପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରହିଛି ଓ ନିରନ୍ତର ଭାବେ ଏଲ୍ପିଜି ବିତରଣ କରାଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆନ୍ତଃ ମନ୍ତ୍ରଣାଳୟ ଗୋଷ୍ଠୀ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ 3 ଦିନ ମଧ୍ୟରେ 1,26,00,000 ଅଧିକ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଦେଶର ସମସ୍ତ ବିଶୋଧନାଗାରଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। 2026 ଖରିଫ୍ ଋତୁ ପାଇଁ 51%ରୁ ଅଧିକ ସାର ମହଜୁଦ ରହିଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା କହିଛନ୍ତି। ପ୍ରାୟ 97,00,000 ମେଟ୍ରିକ୍ ଟନ୍ ଅଧିକ ସାର ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦେଶରେ ପରିବହନ କରୁଥିବା ଭାରତୀୟ ଜାହାଜ ଏବଂ କର୍ମଚାରୀମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଇରାନ୍ର ଅଧିକାରୀମାନଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି। ଏପର୍ଯ୍ୟନ୍ତ 11 ଭାରତୀୟ ଜାହାଜ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ 13 ଜାହାଜ ଭାରତକୁ ଆସିବା ଲାଗି ଚଳାଚଳ କରୁଛି। 2,500 ଅଧିକ ଭାରତୀୟଙ୍କୁ ବିଭିନ୍ନ ମାର୍ଗ ଦେଇ ଦେଶକୁ ଅଣାଯାଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଗସ୍ତ ପୂର୍ବରୁ କହିଛନ୍ତି ସେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନାରୁ ସୁଫଳ ପାଇବା ଲାଗି ଆଶା ରଖିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ସି ଜିନ୍ପିଙ୍ଗ୍ଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ଏବଂ ଇରାନ୍ ତୈଳ ଉପରେ ନିର୍ଭରଶୀଳତା ସତ୍ତ୍ୱେ ଇରାନ୍ରୁ ଚୀନ୍କୁ କୌଣସି ଜାହାଜ ପଠାଯାଇ ନାହିଁ। ଗତବର୍ଷ ଚୀନ୍ ଉପରେ ଆମେରିକା ପକ୍ଷରୁ ଅଧିକ ଶୁଳ୍କ ଲାଗୁ କରାଯାଇଥିଲେ ମଧ୍ୟ ଉଭୟ ଦେଶ ବାଣିଜ୍ୟିକ ସମ୍ପର୍କକୁ ସ୍ଥିରତା ପ୍ରଦାନ ଲାଗି ଉଦ୍ୟମ କରୁଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ଗସ୍ତରେ ଯୋଗ ଦେଇଛନ୍ତି। ଏହି ଗସ୍ତକାଳରେ ଉଭୟ ଆମେରିକା ଓ ଚୀନ୍ର ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ସ୍ଥିତିରେ ଥିବା ମତବ୍ୟକ୍ତ କରିବା ପରେ ତୈଳ ବଜାରରେ ଅନିୟମିତତା ଦେଖାଯାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଆଲୋଚନା ମଧ୍ୟ ବିଫଳତା ଆଡ଼କୁ ଗତି କରିଛି। ଆମେରିକାର ଶାନ୍ତି ପ୍ରସ୍ତାବ ପ୍ରତି ଇରାନ୍ ନିଜର ପ୍ରତିକ୍ରିୟାରେ ଶତ୍ରୁତା ଆଚରଣ ବନ୍ଦ କରିବା, ଜବତ ସମ୍ପତ୍ତି ମୁକ୍ତ କରିବା, ନୌସେନା ଅବରୋଧ ସମାପ୍ତ କରିବା ଏବଂ ହରମୁଜ ପ୍ରଣାଳୀରେ ଇରାନ୍ର ପରିଚାଳନାକୁ ସ୍ୱୀକୃତି ଦେବା ପାଇଁ କହିଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ତେହେରାନ୍ର ସବୁ ସର୍ତ୍ତଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ, ଫଳରେ ଅଶୋଧିତ ତୈଳ ମୂଲ୍ୟ 4%ରୁ ଅଧିକ ବୃଦ୍ଧି ପାଇ ବ୍ୟାରେଲ୍ ପିଛା $105 ପହଞ୍ଚିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। 211 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭର ରେ ସାତ ୱିକେଟ୍ ବିନିମୟରେ 216 ରନ୍ ସଂଗ୍ରହ କରିଥିଲା। ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 5 ୱିକେଟ୍ ବିନିମୟରେ 210 ରନ୍ ସ୍କୋର କରିଥିଲା। ମାଧବ ତିୱାରୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା 7:30 ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ଚାଷୀ ଭାଇ ଭଉଣୀମାନେ ତୁନ୍ ତରକାରୀ ରାନ୍ଧବାର୍ ଲାଗି ଲେସୁନ୍ ଆର୍ ଅଦା ଜରୁରୀ ଦରବଟେ। ଏଥିର୍ଲାଗି ଯେନ୍ ଚାଷୀ ଭାଇ ଭଉଣୀମାନେ ଲେସୁନ୍ ଆର୍ ଅଦା ଚାଷ୍ କର୍ବାର୍ ଲାଗି ମନ୍ କରିଛନ୍, ଜାଣି ରଖୁନ୍ ବାଲିଆ ଦୋର୍ସା ଆର୍ ଯହ ଜୈବିକ ପଦାର୍ଥ ଥିଲା ଜମିନ୍ତି ଅଦା ଚାଷ୍ କଲେ ଭଲ୍ ଆଦା ମିଲିପାର୍ସି। ଆମର୍ ରାଜ୍ୟ ସୁପ୍ରଭା ସୁରୁଚି ଆରୁ ସୁରଭି କିସମର ଅଦା ଚାଷ୍ କରାହେସି। ସୁପ୍ରଭା କିସମର ଅଦା 7 ମାସ 10 ଦିନ ଭିତରେ ଅମଲ କରାଯାଇପାର୍ସି। ଇ ଅଦା ହେକ୍ଟର ପିଛା 170 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାର୍ବା। ସେନ୍ତା ସୁରୁଚି କିସମର ଅଦା ଚାଷ୍ କଲେ ସର୍ବାଧିକ 3 ମାସ 8 ଦିନ ଭିତରେ ଅମଲ କରାଯାଇପାର୍ସି। ଇ କିସମର ଅଦା ସର୍ବାଧିକ 140 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାର୍ବା। ଯେନ୍ ଚାଷୀ ଭାଇ ଭଉଣୀମାନେ ସୁରଭି ଅଦା ଚାଷ୍ କର୍ବାର୍ ଲାଗି ମନ କରିଛନ୍, ସେମାନେ ଜାଣି ରଖୁନ୍ ସୁରଭି ଅଦା 3 ମାସ 15 ଦିନ ଭିତରେ ଅମଲ କରାଯାଇପାର୍ସି। ଇ କିସମର ଅଦା ହେକ୍ଟର ପିଛା ସର୍ବାଧିକ 200 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାର୍ବା। ଅଦା ଚାଷ୍ କର୍ବାର୍ ସମୟ ଅଦା ଚାଷ୍ ଯହ କରି ଏପ୍ରିଲ ମାସର ପହେଲା ହପ୍ତାହନୁ ମେ ମାସର ଶେଷ ଯାଏ କରାହେସି। ଇତାରୁତାରୁ ଆସୁନ୍ ଜାନ୍ମା, ଇତାରୁତାରୁ ଯେନ୍ ଜମିନ୍ତି ଅଦା ଚାଷ୍ କର୍ମା ତାର୍ ବତର କେନ୍ଥେ କର୍ମା ସେ ବାବଦେ ଆସୁନ୍ ଜାନ୍ମା। ପହେଲା ଜମିନ୍କେ 5-6 ବୁଲିଆ କରି ଜୁତି କରି ମାଟ୍କେ ଗୁଣ୍ କରି ପକନ୍। ତେହେରୁ ଏକର ପିଛା ସର୍ବାଧିକ 10 ଟନ୍ ସଢ଼ା ଗୋବର ଖତ ପକନ୍। ଗୋବର ଖତ ପକାଇ ସାରିଲା ଉତାରୁ ପଟା ମାରିକରି ଜମିନ୍କେ ସମାନ କରୁନ୍। ଅଦା ଲଗାବାର ଆଗନୁ କ୍ଷେତେ ଅବଡ଼ ଜବଡ଼ ଘାସ୍କେ ବାଛି ପକନ୍। ତାର୍ ଉତାରୁ 1 ମିଟର ଉଷାର ଆର୍ 3 ସେଣ୍ଟିମିଟର ଉଚ୍ଚା ପଟିମାନେ ବନେ ପକନ୍। ଗୋଟେ ପଟିନୁ ଆର ପଟିର ଦୂରିଆ 3 ସେଣ୍ଟିମିଟର ରହିବାର ଜରୁରୀ ହେ। ପାନ୍ ବଲାବାର ସୁବିଧା କରବାର୍ ଲାଗି ଅନା ବନେ ପକନ୍। ସାରର ପ୍ରୟୋଗ ଅଦା ଚାଷ ଲାଗି ପ୍ରତି ଏକର ପିଛା ଜବୈଖ୍ୟାର ଯାନ୍ ସାର 50 କେଜି, ଫସ୍ଫରସ୍ ସାର 40 କେଜି, ପଟାସ୍ ସାର 40 କେଜି ଦରକାର ହେସି। ଜମିନ ବତର କରବାର ସମିହାତି ଫସ୍ଫରସ୍ ଆର୍ ଯହ ପରିମାଣତି ପଟାସ୍ ସାରକେ ମିଶେଇ ଦଉନ୍। ଅଦା ଜଗାବାର ମାସେ 15 ଦିନ ଉତାରୁ ଅଧା ଜବୈଖ୍ୟାର ଯାନ୍ ପ୍ରୟୋଗ କରବାର୍ ଲାଗି ନାଇଁ ପାସରୁନ୍। ଇତାରୁତାରୁ କ୍ଷେତ୍କେ କୁଡ଼ା ଖୋସା କରି ଅବଡ଼ ଜବଡ଼ ଘାସ ଯାହା ଅଛି ସବୁକେ ୱାଇନ୍ କରି ବାଛି ପକନ୍। ବିହନର ପରିମାଣ ଚାଷୀ ଭାଇ ଭଉଣୀମାନେ ଜାଣି ରଖୁନ୍, ଅଦା ଚାଷ ଲାଗି ପ୍ରତି ଏକର ପିଛା ସର୍ବାଧିକ 7 କ୍ୱିଣ୍ଟାଲ ବିହନ ଦରକାର ହେସି। ଅଦା ଜଗାବାର ଆଗନୁ ଅଦାକେ 30 ଗ୍ରାମ ଓଜନ ହିସାବରେ ଖଣ୍ଡ ଖଣ୍ଡ କରି କାଟି ପକନ୍। କାଟିଲା ସମୟଟି ଧ୍ୟାନ ଦେବେ ଯେନ୍ତା ପ୍ରତି ଖଣ୍ଡତି 2ଟାନୁ ଅତକା ରହିଥିବାର କଥା। ସେ କଟା ହେଲା ଅଦା ବିହନକେ ଶକରା 3 ଭାଗ ଡିଥେନ୍ M45 ସନା ହୋଇଥିବାର ପାଣିତି ଅଧ କ୍ୱିଣ୍ଟାଲ ଯାକ ବୁଡ଼େଇ କରି ରଖୁନ୍। ଏନ୍ତା କଲେ କାଣା ହେସି, ବିହନ ମାଧ୍ୟମତି ଯେନ୍ ରୋଗ ଅଦା ଚାଷକେ ଆସନ୍ ସେଟା କେତିନି କମିଯିବାର ସାଙ୍ଗେ ମାଟି ଯେନ୍ ରୋଗ ଜୀବାଣୁମାନଙ୍କ ଦ୍ୱାରା ଚପିର୍ସି ସେଟା ହେତେ ଭଲି ଆର୍ ନାଇଁ ହୁଏ। ଅଦା ଚାଷ ଲଗାବାର ନିୟମ ପ୍ରତି ପଟିନ ଧାଡ଼ିକେ ଧାଡ଼ି 2.5 ସେଣ୍ଟିମିଟର ଆର୍ ଗଛକେ ଗଛ 20 ସେଣ୍ଟିମିଟର ଛଡ଼ାତି ଅଦା ଖଣ୍ଡମାନଙ୍କୁ ଲଗେଇ ପକନ୍। ବିହନ ଲଗାଲା ପରେ ତାର ଉପରେ ପୁଆଲ ଢାପି କରି ପାନ୍ ଝିଟି ଦଉନ୍। ଗଛ ଉଠିଲା ପରେ ପୁଆଲକେ ଅଲଗେ ନେଇକରି ମାଟିର ବତର ଦେଖି ପାନ୍ ବୋଲନ୍। ରୋଗ ପୋକ ଅଦା ଚାଷ ଥି ଯହ କରି ମୂଲସଢ଼ା ରୋଗ, ପତ୍ରଦାଗ ରୋଗ, କାଣ୍ଡବିନ୍ଧା ରୋଗ ଲାଗବାର ସାଙ୍ଗେ ସାଙ୍ଗେ କାତି ପୋକ ବି ଅଦା ଫସଲକେ କେତିନି କ୍ଷତି ପହଞ୍ଚାସନ୍। ଇ ରୋଗମାନଙ୍କର ପ୍ରତିକାର କରବାର ଲାଗି କୃଷି ବିଶେଷଜ୍ଞମାନଙ୍କର ସାଙ୍ଗେ ଯୋଗାଯୋଗ କରି ତାକର ହିସାବେ ପ୍ରତିକାର କରୁନ୍। ଲେସୁନ୍, ଲେସୁନ୍କେ ଆମେ ମସଲା ଜିନିଷର ମୁଖ୍ୟ ଦର ହିସାବରେ ବ୍ୟବହାର କରସୁଁ। ଇ ଲେସୁନ୍କେ ଉଷକଷା ହିସାବରେ ବି ଆମେ ବ୍ୟବହାର କରୁଛୁଁ। ଲେସୁନ୍ ଗୋଟେ ଅର୍ଥକାରୀ ଫସଲ ହେ। ଯେନ୍ମାନେ ଲେସୁନ୍ ଚାଷ କରବାର ଲାଗି ଚାହୁଁଛନ୍ ସେମାନେ ଜାଣି ରଖୁନ୍, ଲେସୁନ୍ ଚାଷ ଉର୍ବର ଦୋରସା ମାଟିତି ଭଲ ହେସି। ଇ ଚାଷଟା ଆମର ଆଜି ଶୀତ ଦିନେ ଅକ୍ଟୋବରନୁ ନଭେମ୍ବର ମାସ ଭିତରେ ଲଗାହେସି। ବିହନ କିସମ ଲେସୁନ୍ ଚାଷ କରବାର ଲାଗି ବିହନ କିସମ ମାନେ ହେଲା ଫୱାରୀ, ଜାମନଗର, T5641, ଯମୁନା ସଫେଦ, G282। ଇ କିସମମାନେ ପ୍ରାୟ 5 ମାସ ଭିତରେ ଅମଲ ହେସି। ଲଗାବାର ପ୍ରଣାଳୀ ଚାଷୀ ଭାଇ ଭଉଣୀମାନେ ଆପଣମାନେ ଜାଣିଥିବେ ଲେସୁନ୍କେ କୁଲ୍ କୁଲ୍ କରି লগা হেসি। একর পিছা 160 কেজি।

0: ଜି ଲେସୁନ୍ ଇଥିଲାଗି ଦରକାର ହେସି। ଲେସୁନ୍ ଲଗାଲା ବେଲିକେ ଧାଡ଼ିକେ ଧାଡ଼ି 15 ସେଣ୍ଟିମିଟର ଗଛକେ ଗଛ 7.5 ସେଣ୍ଟିମିଟର ଦୂରିଆତି ବିହନକେ ଲଗାବାର୍କେ ପଡ଼୍ସି। ଲେସୁନ୍ ଚାଷେ ସାର ଖତ ବୋଲେ 1 ପିଛା 48 କେଜି, ଯବକ୍ଷାରଜାନ 24 କିଲୋଗ୍ରାମ ଫସ୍ଫରସ ଆର 48 କିଲୋଗ୍ରାମ ପଟାସ ସାର ଦରକାର ହେସି। ଧ୍ୟାନ ଦେବେ ବିହନ ଲଗାଲା ସମୟତି ଅଧା ଅଧା କରି ଯବକ୍ଷାରଜାନ ଆର୍ ପଟାସ ସାର ଆରୁ ସବୁଯାକର ଫସ୍ଫରସ ସାର ଦେବାର୍କେ ପଡ଼୍ସି। ବିହନ ଲଗାବାର 3 ହପ୍ତା ଉତାରୁ 4 ଭାଗନୁ 1 ଭାଗ ଯବକ୍ଷାରଜାନ ଦିଆହେସି। ଅଗଲି ଯାଇଥିବାର ଯବକ୍ଷାରଜାନ ଆର୍ ପଟାସ ସାରକେ ବିହନ ଲଗାବାର 6 ହପ୍ତା ଉତାରୁ ପ୍ରୟୋଗ କରାହେସି। ରୋଗ ପୋକ ଲେସୁନ୍ ଚାଷେ ଥ୍ରୀ ପୋକ ବୋଲି ପୋକଟେ ଲାଗିକରି ଫସଲକେ ଜହ ଅଦନାଶ କର୍ସି। ଇ ପୋକକେ ଆୟତ କରବାର୍ ଲାଗି 1 ପିଛା 400 ମିଲିଲିଟର ଡାଇମିଥିଆଡ଼ ନିହାତ ମନୋକ୍ରୋଜୋଫସ୍ ଔଷଧ ବ୍ୟବହାର କରୁନ୍। ଲେସୁନ୍ ଚାଷେ ପତରପୁଡ଼ା ରୋଗ ବି ଲାଗ୍ସି। ଇ ପୋକେ ଆୟତ କରବାର୍ ଲାଗି M45 ନିହାତ ହାଇଟକ୍ସ 50 ବ୍ୟବହାର କରୁନ୍। ଠିକ୍ଠାକ୍ ହିସାବରେ ଲେସୁନ୍ ଚାଷ କଲେ ଚାଷୀ ଭାଇ ଭଉଣୀମାନେ 25 ନୁ 30 କୁଇଣ୍ଟାଲ ଯାକ ଲେସୁନ୍ ଅମଲ କରିପାରିବେ।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ପ୍ରାତଃ ସୂଚନା।

ଶ୍ରୋତାବନ୍ଧୁ, ମଣିଷ ସମାଜକୁ ପ୍ରକୃତିର ବଡ଼ ବରଦାନ ହେଉଛି ଉଦ୍ଭିଦ ବା ବୃକ୍ଷଲତା। ଏହା ଆମକୁ ଫଳ, ଫୁଲ, ଆସବାବପତ୍ର ପାଇଁ ଏବଂ ଗୃହ ନିର୍ମାଣ ପାଇଁ କାଠ ପ୍ରଦାନ କରନ୍ତି। ଏଥିରୁ ଔଷଧ ତିଆରି ହୁଏ। ଏହା ମେଘ ସୃଷ୍ଟି କରିବାରେ ସାହାଯ୍ୟ କରେ, ବାୟୁ ପରିଷ୍କୃତ କରେ। ଏହାର ସବୁଠୁ ବଡ଼ ବରଦାନ ହେଲା ଆମେ ପ୍ରଶ୍ୱାସରେ ଗ୍ରହଣ କରୁଥିବା ଅମ୍ଳଜାନ ପ୍ରଦାନ କରେ। ତେଣୁକରି ଉଦ୍ଭିଦ ବା ବୃକ୍ଷଲତାର ସ୍ୱାସ୍ଥ୍ୟ ଭଲ ରଖିବା ସହିତ ଏହାର ସୁରକ୍ଷା ଓ ସଂରକ୍ଷଣ ନିହାତି ଜରୁରୀ, ଯଦ୍ୱାରା ପରିବେଶ ସୁସ୍ଥ ସୁରକ୍ଷିତ ରହିପାରିବ ଓ ଆମର ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ରହିବ। ତେଣୁକରି ପ୍ରତିବର୍ଷ ମଇ ମାସ 12 ତାରିଖରେ ଅର୍ଥାତ୍ ଆଜିର ଦିନରେ ଅନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସ ସାରା ବିଶ୍ୱରେ ପାଳନ କରାଯାଏ। ଉଦ୍ଦେଶ୍ୟ ବିଶ୍ୱବାସୀଙ୍କ ମଧ୍ୟରେ ଉଦ୍ଭିଦ ସ୍ୱାସ୍ଥ୍ୟ ଏବଂ ଏହାର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା, କ୍ଷତିକାରକ ପୋକ ଏବଂ ରୋଗରୁ ରକ୍ଷା କରିବା, ଯାହାଦ୍ୱାରା ଉଦ୍ଭିଦରୁ ଆସୁଥିବା ଖାଦ୍ୟ ଯୋଗାଣ ସୁନିଶ୍ଚିତ ହୋଇପାରିବ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସରେ ଏକ ବିଷୟବସ୍ତୁକୁ ପାଳନ କରାଯାଉଛି। ତାହା ହେଉଛି ଖାଦ୍ୟ ନିରାପତ୍ତା ପାଇଁ ଉଦ୍ଭିଦ ଜୈବ ନିରାପତ୍ତା। ତାହେଲେ ଆସନ୍ତୁ ନା ଶ୍ରୋତାବନ୍ଧୁ, ଏହି ଅନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସରୁ ଆମେ ସମସ୍ତେ ଉଦ୍ଭିଦ ସୁରକ୍ଷା ବିଷୟରେ ସଚେତନ ହେବା, ଅଧିକ ବୃକ୍ଷ ଲଗାଇ ପରିବେଶକୁ ତଥା ମଣିଷ ସମାଜକୁ ସୁରକ୍ଷିତ ରହିବାରେ ସହଯୋଗ କରିବା।

শ্রোতবন্ধু, ଗ୍ରୀଷ୍ମ ଋତୁ ଚାଲିଛି, ଟାଣ ଖରା ମଧ୍ୟ ହେଉଛି। ଏହି ସମୟରେ ଅଂଶୁଘାତ ପ୍ରତି ସାବଧାନ ରହିବା ନିହାତି ଆବଶ୍ୟକ। ତେଣୁକରି ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦାଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ଶୁଣିଲେ ପ୍ରାତଃ ସୂଚନା। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନା ବିରୂପାକ୍ଷ ପ୍ରଧାନ।

0: ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ବୈଶାଖ ମାସର ଉତ୍ତପ୍ତ ଧରା ପ୍ରଭାତର ସୁନେଲି କିରଣ ଚୁମ୍ବନ କରୁଛି ନବ ଯୌବନଭରା ବୃକ୍ଷରାଜିକୁ, ସେଥିରେ ପୁଣି କୃଷ୍ଣଚୂଡ଼ାର ରଙ୍ଗୀନ ହସ, ଆଉ ଦୂର ଆକାଶରେ କଳା ମେଘର ନୀରବ ଆଗମନ। ହଁ ଶ୍ରୋତାବନ୍ଧୁ, ନିଷ୍ଠୁର ଏହି ରୌଦ୍ରରେ ମଧ୍ୟ ପ୍ରକୃତି ଲୁଚାଇ ରଖିଛି ସ୍ନିଗ୍ଧତାର ଅପୂର୍ବ ରଙ୍ଗ, ଗନ୍ଧ ଓ ସ୍ପନ୍ଦନର ମିଳନ। ଏଭଳି ଏକ ମଧୁର ସକାଳରେ ପ୍ରକୃତିର ଅଭିନବତାକୁ ଅନୁଭବ କରି ଆସନ୍ତୁ ଆରମ୍ଭ କରିବା ଏ ସପ୍ତାହର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନାରେ ମୁଁ ବିରୂପାକ୍ଷ ପ୍ରଧାନ। ବର୍ଷ 2025-26 ରବି ଋତୁ ପାଇଁ ଆସନ୍ତା 15 ତାରିଖରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବ। ଏ ନେଇ ମଇ ମାସ 5 ତାରିଖରେ ସମ୍ବଲପୁର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରେଢ଼ାକୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, କୁଚିଣ୍ଡା ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ନିଷ୍ପତ୍ତିକୁ ନେଇ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ,
1: ପାଖାପାଖି 19,113 ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି ରବି ପ୍ରକ୍ୟୁରମେଣ୍ଟ ପାଇଁ। ଆମର ପ୍ରକ୍ରିୟା ରେଜିଷ୍ଟ୍ରେସନ ମଧ୍ୟ ସୁରୁଖୁରୁରେ ସରିଯାଇଛି। 15 ମେ'ରୁ ଆମର ପ୍ୟାଡ଼ି ପ୍ରକ୍ୟୁରମେଣ୍ଟ ଆରମ୍ଭ ହେବ। ପାଖାପାଖି 56 ସେଣ୍ଟର ମାଧ୍ୟମରେ ଇଏ ଯେଉଁ ଧାନ କିଣାଚି ପ୍ରକ୍ରିୟା ଚାଲିବ। ଓପନ୍ ମଣ୍ଡିରୁ ଆମର ଧାନ କିଣାଯିବ, ଆଉ ବିଶେଷ କରିକି ଆମର ଖରାକୁ ନଜର ରଖିକି ବିଭିନ୍ନ ଫ୍ୟାସିଲିଟି ସେଠି କରାଯାଇଛି। ଗତ ବର୍ଷ ଆମର 14.5 ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଥିଲା। ବର୍ତ୍ତମାନ ସୁଦ୍ଧା ନିଶ୍ଚିତ ରୂପେ ସେମିତିକି ତ ଆମର ଇନିସିଆଲ ରିକ୍ୱେଷ୍ଟ ଆମେ ଡିପାର୍ଟମେଣ୍ଟକୁ କରିଛୁ, ଆଣ୍ଡ ପରବର୍ତ୍ତୀ ମୁହୂର୍ତ୍ତରେ ଆମର ନମ୍ବର ଅଫ୍ ଫାର୍ମର ରେଜିଷ୍ଟ୍ରେସନ କରିକି ଯଦି ରିକ୍ୱାର୍ଡ ରହିଲା ଆମେ ଟାର୍ଗେଟ ପାଇବା ରିକ୍ୱେଷ୍ଟ।
0: 2025 ଅପ୍ରିଲ ମାସର 22 ତାରିଖରେ ଜମ୍ମୁ କାଶ୍ମୀରର ପହଲଗାମଠାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅମାନସିକ ଆକ୍ରମଣରେ 20ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ପ୍ରାଣହାନୀ ହୋଇଥିଲା, ଯାହାର ପ୍ରତି ଜବାବରେ ଭାରତ ପକ୍ଷରୁ 2025 ମଇ ମାସର 7 ତାରିଖରେ ଅପରେସନ୍ ସିନ୍ଦୁର ଅଭିଯାନରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଅନେକ ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରାଯାଇ 100ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା। ଭାରତୀୟ ସେନାର ସେହି ପରାକାଷ୍ଠା ଏବଂ ଗୌରବମୟ ମୁହୂର୍ତ୍ତକୁ ମନେ ପକାଇବା ଉଦ୍ଦେଶ୍ୟରେ ଚଳିତ ବର୍ଷ ମଇ ମାସର 7 ତାରିଖରେ ଅପରେସନ୍ ସିନ୍ଦୁରର 1 ବର୍ଷ ପୂର୍ତ୍ତି ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସ୍ୱେଚ୍ଛାସେବୀ

0: ଶିକ୍ଷାନୁଷ୍ଠାନ ସ୍ୱାଭିମାନ ସମ୍ବଲପୁର ପକ୍ଷରୁ ଲକ୍ଷ୍ମୀଟକି ଛକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଭାରତୀୟ ସେନାର ଶୌର୍ଯ୍ୟ, ସାହସ ଓ ବୀରତ୍ୱକୁ ସମ୍ମାନ ଜଣାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଶିଶି ରଞ୍ଜନ ବହିଦ୍ୱାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସେନାଧିକାରୀ କ୍ୟାପ୍ଟେନ୍ ଦିଲୀପ କୁମାର ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ନେଇ ସ୍ୱାଭିମାନ ସମ୍ବଲପୁରର ସମ୍ପାଦକ ଶିଶି ରଞ୍ଜନ ବହିଦ୍ୱାର ଆକାଶବାଣୀକୁ ସୂଚନା ଦେଇ କହିଥିଲେ,
1: ଆଜି ଅପରେସନ ସିନ୍ଦୁରକେ ବର୍ଷେ ହେଲା। ଗତ ବର୍ଷ ମେ 7 ତାରିଖ ଦିନ ଆମର ଭାରତୀୟ ସେନା ପିଓକେ ଢୁକି କରି 9 କ୍ୟାମ୍ପରେ 100 ଲୋକକୁ ନିହତ କରିଥିଲେ। ସେ ଉଦ୍ଦେଶ୍ୟରେ ଆମେ ଏଇଟା ଭାରତୀୟ ସେନାକେ ସେଲ୍ୟୁଟ୍ କରିବାର ଲାଗି ଆଜି ଏ କାର୍ଯ୍ୟକ୍ରମ କରିଛୁ।
0: ବରିଷ୍ଠ ସାମ୍ବାଦିକ ରାଜାରାମ ପାଢ଼ୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ,
2: ମେ 7 ତାରିଖ ଦିନ ଭାରତର ସେନାବାହିନୀ ପହଲଗାମରେ ଯେଉଁ ନିରୀହ 26 ଜଣ ପର୍ଯ୍ୟଟକଙ୍କୁ ପାକ୍ ପ୍ରାୟୋଜିତ ସନ୍ତ୍ରାସବାଦୀମାନେ ନିର୍ମମ ଭାବରେ ନାମ ଏବଂ ଧର୍ମ ପଚାରି ହତ୍ୟା କରିଥିଲେ, ତାର ପ୍ରତିଶୋଧ ନେଇଥିଲା ଭାରତର ସେନାବାହିନୀ। ଏ 88 ଘଣ୍ଟାର ଯେଉଁ ଅଭିଯାନ ସିନ୍ଧୁ ଅପରେସନ ସିନ୍ଧୁର ଯେଉଁ ଭବ୍ୟ ଦିବ୍ୟ ଅଭିଯାନରେ ଏ ପାକିସ୍ତାନ ମାଟି ଚାଟିଥିଲା ଏବଂ ପାକିସ୍ତାନ ବାଧ୍ୟ ହୋଇଥିଲା ଯେ ଭାରତ ସହିତ ଯୁଦ୍ଧ ବିରତି କରିବା ପାଇଁ। ଅପରେସନ ସିନ୍ଦୁରର 1 ପୂର୍ତ୍ତି ଅବସରରେ ସ୍ୱାଭିମାନ ସମ୍ବଲପୁର ପକ୍ଷରୁ ସେନାବାହିନୀର ଶୌର୍ଯ୍ୟ, ବୀରତ୍ୱ, ସାହସକୁ ସମ୍ମାନ ଜଣାଇବା ପାଇଁ ଲକ୍ଷ୍ମୀଟକି ଛକ ନିକଟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏବଂ ଯଦି ଭାରତ ପ୍ରତି ପାକିସ୍ତାନ କେବେ ବି ଟିକେ ବି ଆଡ଼ ଆଖି ଚାହିଁବ, ନାଲି ଆଖି ଦେଖାଇବ, ତାହେଲେ ତାର ପରିଣାମ ଆହୁରି ଭୟଙ୍କର ହେବ। ତେଣୁ ଅପରେସନ ସିନ୍ଦୁର ପାଇଁ ଭାରତୀୟ ସେନାବାହିନୀ, କେନ୍ଦ୍ର ସରକାର, କେନ୍ଦ୍ର ପ୍ରତିରକ୍ଷା ବିଭାଗ ସମସ୍ତଙ୍କୁ କୋଟି କୋଟି ନମନ।
0: ସମ୍ବଲପୁର ପବ୍ଲିକ ଲାଇବ୍ରେରୀଠାରେ ସମ୍ବଲପୁରର ଅଗ୍ରଗଣୀ ଅନୁଷ୍ଠାନ ସେତୁ ପକ୍ଷରୁ ମଇ ମାସ 8 ତାରିଖରେ ଏକ ସ୍ୱତନ୍ତ୍ର ସମୀକ୍ଷା ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ସାହିତ୍ୟିକ ସରୋଜ କୁମାର ମିଶ୍ରଙ୍କ ରଚିତ 2 ପୁସ୍ତକ ତ୍ରିଭୁଜର 3 ବାହୁ ଏବଂ ଓଡ଼ିଆସି ଡାଳେ ବସି ଉପରେ ଆଲୋଚନା କରାଯାଇଥିଲା। ସେତୁ ସଭାପତି ଡକ୍ଟର ମୀନକେତନ ପାଠୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଏ ପରିପ୍ରେକ୍ଷୀରେ ଜୀବନର ସଠିକ୍ ପରିଚାଳନା ପାଇଁ ସମୟର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରି କହିଥିଲେ,
3: ଆର୍ଟ ଆଣ୍ଡ ସାଇନ୍ସ ଅଫ୍ ଲାଇଫ୍। ଜୀବନ ପରିଚାଳନା କରିବାକୁ ହେଲେ କ'ଣ ଶିଖିବାକୁ ହେବ, ଏଇଟା 2 ଜିନିଷ। ଫାର୍ଷ୍ଟ ଇଜ୍ ପ୍ରପର୍ ୟୁଜ୍ ଅଫ୍ ଟାଇମ୍ ଆଣ୍ଡ ପ୍ରପର୍ ୟୁଜ୍ ଅଫ୍ ରିସୋର୍ସେସ୍। ଏଇଟା ଯେଉଁମାନେ ଉଡ଼ି ଆସି ଅନ୍ୟ ଜାଗାରେ ବସିଛନ୍ତି ସେମାନେ କମ୍ ବେସିକଲି ପ୍ରାୟ ସମସ୍ତେ ସେ କ୍ୟାଟେଗୋରୀର ଲୋକ।
0: ସମୀକ୍ଷକ ଡକ୍ଟର ସଂଘମିତ୍ରା ମିଶ୍ର ତ୍ରିଭୁଜର 3 ବାହୁ ପୁସ୍ତକର ସମୀକ୍ଷା କରି କହିଥିଲେ,
4: ପ୍ରଥମେ ମୁଁ ଲେଖକଙ୍କୁ ଶୁଭେଚ୍ଛା ଜଣାଉଛି। ଯେତେବେଳେ ଯେଉଁ ଜାଗାରେ ମୁଦ୍ରିତ ଅକ୍ଷରଟି ପ୍ରକାଶିତ ହୁଏ, ମୋର ଭାଷା ସାହିତ୍ୟ ସମୃଦ୍ଧ ହୁଏ, ଏ ଭାଷା ଗୋଟେ ଲେଖକକୁ ପାଏ। ଆଜିର ସମୟରେ ମୁଦ୍ରିତ ଅକ୍ଷର ବହିଟି ହାତକୁ ଆସିବା, ଏହା ନିଶ୍ଚିତ ଭାବରେ ଭାଷା ସାହିତ୍ୟ ପାଇଁ ଗୋଟେ ଗୌରବର ଦିନ। ତେଣୁ ଆପଣ ଓଡ଼ିଆ ଭାଷା ସାହିତ୍ୟକୁ ଯେଉଁ ଯୋଗଦାନ ଦେଇଛନ୍ତି, କୃତଜ୍ଞତା ଏବଂ ଭକ୍ତି ସହିତ ପୁଣି ଥରେ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି। ପ୍ରଥମେ ସହଜରେ ମୋର ବକ୍ତବ୍ୟଟି ଆରମ୍ଭ କରିବା ପାଇଁ ଚାହିଁବି। ଯେତେବେଳେ ମଲ୍ଲାଟର ଶେଷ ଆଡ଼କୁ ଦେଖିଲି, ଆପଣଙ୍କର ପ୍ରଥମ କବିତା ସଂକଳନ ହେ ଭଗୁଣ ତୁମେ, ଅକ୍ଷୟ ମହାନ୍ତି ମୋର ମୁଣ୍ଡରେ ବସିଲେ, ହେ ଭଗୁଣ ତୁମେ ଗଲା ପରି ଅନେକ ଯାତନା ଏଠି। ଏବଂ ତା ପରବର୍ତ୍ତୀ କବିତା ସଂକଳନ ଆପଣଙ୍କର ଲେଖା ପରବର୍ତ୍ତୀ ବହି ଫଗୁଣ ଆସିବାକୁ ନେଇ, ଦିନସାରା ହେ ଫଗୁଣ ତୁମେ ଗଲା ପରି ଅନେକ ଯାତନା ଏଠି ଗୀତଟି ମୁଁ ଗୁଣୁଗୁଣେଇ ହେଲା ପରେ ପରବର୍ତ୍ତୀ ନାଁଟି ଦେଖିଲି, ଫଗୁଣ ଆସିଛି ଫେରିଲା ଫଗୁଣ।
0: ଓଡ଼ିଆସି ଡାଳେ ବସି ପୁସ୍ତକକୁ ସମୀକ୍ଷା କରି ଡକ୍ଟର ସଙ୍ଗୀତା ନାୟକ କହିଥିଲେ,
5: ଲେଖକ ସରୋଜ କୁମାର ମିଶ୍ର ସେ ଓଡ଼ିଆସି ଡାଳେ ବସି ଲେଖିଛନ୍ତି। ଗୋଟେ ବହିଟିଏ ପ୍ରକାଶ କଲା ବେଳକୁ ପ୍ରକାଶକର ଦାୟିତ୍ୱ, ଆମେ ମଲାଟରୁ ଦେଖିବା ଶେଷ ଯାଏ, ଦେଖିବାର କାର୍ଯ୍ୟ ଯେହେତୁ ମୁଁ କରୁଛି, ପ୍ରଥମେ ଦେଖିବା ଆମେ ମଲାଟ। ମଲାଟରେ କ'ଣ ଅଛି, ଲେଖକଙ୍କ ନାଁ ଅଛି, ଉପନ୍ୟାସଟିର ନାଁ ଅଛି, ଉପନ୍ୟାସଟିରେ କ'ଣ ଅଛି ସେ ସମ୍ପର୍କରେ ଗୋଟେ ଧାଡ଼ିରେ ଅଛି, ହୀରାକୁଦ ବନ୍ଧ ନିର୍ମାଣରେ ବିସ୍ଥାପିତମାନଙ୍କ

ଯାହାକୁ କି ବିଶ୍ୱ ରେଡ୍କ୍ରସ୍ ଦିବସ ଭାବେ ପାଳନ କରାଯାଏ। ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ରେଡ୍କ୍ରସ୍ ସୋସାଇଟି ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଦିବସ ପାଳନ କରାଯାଇଥିଲା। ମାନବିକତା ପାଇଁ ଏକଜୁଟ

0: ସଦର ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ହିସାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଡକ୍ଟର ପ୍ରଦୀପ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଡାକ୍ତର ସଙ୍ଗୀତା ସାମଦ ଏବଂ ବିଶିଷ୍ଟ ସମାଜସେବୀ ସୁଧୀର ପୂଜାରୀ ଯୋଗଦେଇଥିଲେ। ଏ ପରିପ୍ରେକ୍ଷୀରେ ସମାଜସେବୀ ରାମଦାସ ପଣ୍ଡା ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଥିଲେ,
1: ରାମଦାସ ପଣ୍ଡା ଆଜି ଥାଲାସେମିଆ ଡେ'ର ଆୟୋଜନ, ଆଜି ହେଉଛି ବିଶ୍ୱ ଥାଲାସେମିଆ ଦିବସ, ତାକେ ଆମେ ପାଳନ କରୁଥିଲୁ। ଦେଖୁନ୍, ସମାଜରେ ଅନେକ ଗୁଡ଼ିଏ ଡିଜିଜ୍ ଅଛେ, କିନ୍ତୁ ଥାଲାସେମିଆ ଗୋଟେ ହେଉଛି ରକ୍ତ ପିପାସୁ ଗୋଟେ ବେମାରୀ, ଯେମିତିକି ସେ ପେସେଣ୍ଟ ମାନଙ୍କୁ ସେମାନେ କେବଳ ଅନ୍ୟର ରକ୍ତ ନେଇକରି ବଞ୍ଚିପାରିବେ। ଆପଣମାନେ ଇନୁ ଦେଖିଥିବେ, ଆମର ଯେନ୍ ପେସେଣ୍ଟ ମାନେ ଅଛନ୍, କିଏ ହଜାରେ ୟୁନିଟ୍, କିଏ 800 ୟୁନିଟ୍, 700 ନା, ଆମେ ଗୋଟେ ବ୍ଲଡ୍ ଯୋଗାଡ଼ କରିବାର ଲାଗି 8 ଜଣ 10 ଜଣ 12 ଜଣଙ୍କୁ କଲ୍ କରୁଛୁ, ତାପରେ ଯାଇକରି ଗୋଟେ ବ୍ଲଡ୍ ଆମେ ଆରେଞ୍ଜ କରିପାରୁଛୁ। ତ ଏମାନଙ୍କର ମା ବାପା ଆଉ ସେମାନେ କେତେ କଷ୍ଟ ନାଇଁ କରୁଥିବେ, ଯେ ମାନେ ଗୋଟେ ଗୋଟେ ପେସେଣ୍ଟକେ 700 800 1000 ୟୁନିଟ୍ରୁ ଅଧିକା ବ୍ଲଡ୍ ସେମାନଙ୍କୁ ଲାଗୁଛୁ। ଆଉ ଏ ବିଷୟରେ 95% ଲୋକ ସଚେତନ ନାଇଁ। ଆଉ ମୁଇଁ ଅନୁରୋଧ କର୍ମି, ଯେନ୍ତା ଆମେ ବିବାହ ପୂର୍ବରୁ ପଣ୍ଡିତକେ ଡାକିକିରି ଟଙ୍କା 5000 ଦେଇକିରି ଆମର ଜାତକ ସୁଯୋଗଛୁ, ବିବାହ ପୂର୍ବରୁ ଆମର ରକ୍ତର ବି ଟେଷ୍ଟ ହେବାର କଥା, ଥାଲାସେମିଆ ଆଉ ସିକିଲ୍ ସେଲ୍ର ଟେଷ୍ଟ ହେବାର କଥା। ଯଦି ଯାହାର ବି ମାଇନର ଅଛେ, ସେ 2 ଜଣ ବିଲକୁଲ ମ୍ୟାରେଜ୍ ନାଇଁ କରବାର କଥା। ଯଦି ମ୍ୟାରେଜ୍ କରବେ, ଯେନ୍ ତାଙ୍କର ଯେନ୍ ଛୁଆ ଜନ୍ମ ହେବା, ମେ ବି ସେ ସିକିଲ୍ ସେଲ୍ କି ଥାଲାସେମିଆ ବେମାରୀ ହେଇପାରେ, ଆଉ ଜୀବନ ଭର ତାର ସେ ବ୍ଲଡ୍ ନେବା। ମୁଁ ଅନୁରୋଧ କରୁଛେ, ରକ୍ତଦାନ କରୁନ୍, ଏ ଛୁଆମାନଙ୍କର ଜୀବନ ବଞ୍ଚାଇବାରେ ସମସ୍ତେ ସହାୟକ।
0: ସମ୍ବଲପୁର ଜିଲ୍ଲା ନାକ୍ଟିଦୌଳ, ରେଳାଖୋଲ ଏବଂ ଜୁଜୁମୁରା ବ୍ଲକ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭ ଉଦ୍ଘାଟନ କରାଯାଇଛି। ଏ ନେଇ ମଇ ମାସର 10 ତାରିଖ ରବିବାର ଦିନ ନାକ୍ଟିଦୌଳ ମିନି ଷ୍ଟାଡିୟମଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଏଥିରେ ବିଶେଷକରି ଭୀମମଣ୍ଡଳୀର ପୁନଃ ଉଦ୍ଧାର ଏବଂ ପର୍ଯ୍ୟଟନ ବିକାଶ, ନାକ୍ଟିଦେଉରେ ନୂତନ ମିନି ଷ୍ଟାଡିୟମ ନିର୍ମାଣ ସହ ପାନୀୟ ଜଳ, ରାସ୍ତାଘାଟ ନିର୍ମାଣ ଆଦି ପ୍ରକଳ୍ପ ରହିଛି। ଏଥିସହ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସଭାକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ,
2: ହଜାର ହଜାର ବର୍ଷ ପୂର୍ବରୁ ମନୁଷ୍ୟ ସଭ୍ୟତାକୁ ଉତ୍କୃଷ୍ଟ ସ୍ଥାନକୁ ନେଇଥିଲେ। ସେ ଭଳିଆ ଏକ ସଭ୍ୟତାର କେନ୍ଦ୍ର, ସଂସ୍କୃତିର କେନ୍ଦ୍ରରେ ଆଜି ଡବଲ ଇଞ୍ଜିନ ସରକାର, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲୁଥିବା ସରକାର, ମୋହନ ମାଝୀଙ୍କ ନେତୃତ୍ୱରେ ଚାଲୁଥିବା ସରକାର, ଏହିମାନଙ୍କର ସୁଫଳ କାରଣରୁ, ସାଧୁ ଉଦ୍ୟମ କାରଣରୁ ଏ ଅଞ୍ଚଳକୁ ଆଜି ବିକଶିତ କରିବା ପାଇଁ ଆମେ କଟିବଦ୍ଧ। ପାଖାପାଖି 193 କୋଟି ଟଙ୍କାର ବ୍ୟୟରେ ଆଜି 48 ପ୍ରକଳ୍ପ ଜୁଜୁମରା, ରେଡ଼ାଖୋଲ ତଥା ନାକ୍ଟିଦୌଳରେ, ବିଶେଷ କରି ନାକ୍ଟିଦୌଳରେ ଆଜି ମଧ୍ୟ ସୌଭାଗ୍ୟ ମିଳିଲା। ନାକ୍ଟିଦୌଳର CSCକୁ ଏଇଠି ଶିଳାନ୍ୟାସ କରିବା ପାଇଁ ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟିଦୌଳରେ ଗୋଟିଏ CSC ହେବ।
0: କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ, ରେଡ଼ାଖୋଲ ବିଧାୟକ ପ୍ରସନ୍ନ କୁମାର ଆଚାର୍ଯ୍ୟ, ପୋଲିସ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ପ୍ରମୁଖ ମଞ୍ଚାସୀନ ଥିଲେ। ମା, ଏହି ଶବ୍ଦରେ ହିଁ ଭରି ରହିଛି ଅସରନ୍ତି ସ୍ନେହ ଓ ମମତା, ଯାହାର ଗଭୀରତାକୁ ଆଜି ଯାଏ ବି କେହି ମାପିପାରି ନାହାନ୍ତି। ମାଆଟିଏ ନିଜ ସ୍ୱପ୍ନକୁ ଭୁଲି ସନ୍ତାନର ସୁଖ ଦୁଃଖରେ ନିଜକୁ ହଜାଇ ଦେଇଥାଏ। ମା କେବଳ ଏକ ସମ୍ପର୍କ ନୁହେଁ, ସେ ହେଉଛନ୍ତି ଜୀବନର ପ୍ରଥମ ପ୍ରାର୍ଥନା, ପ୍ରଥମ ଶିକ୍ଷିକା ଏବଂ ପ୍ରଥମ ଆରାଧ୍ୟା। ହଁ ଶ୍ରୋତା ବନ୍ଧୁ, ଏଥିପାଇଁ ତ ପୃଥିବୀର ସମସ୍ତ ମା'ମାନଙ୍କ ପାଇଁ ଦିନଟିଏ ଉତ୍ସର୍ଗ କରାଯାଇ ପାଳନ କରାଯାଏ ବିଶ୍ୱ ମାତୃଦିବସ, ଯାହାକି ପ୍ରତ୍ୟେକ ବର୍ଷ ମଇ ମାସର ଦ୍ୱିତୀୟ ରବିବାରରେ ପାଳନ କରାଯାଏ। ଚଳିତ ବର୍ଷ ଏହାକୁ ନେଇ ମଇ 10 ତାରିଖ ରବିବାର ଦିନ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଦୈନିକ ଖବରକାଗଜ ପ୍ରମେୟ ପକ୍ଷରୁ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜନ କରାଯାଇଥିଲା ମା ପାଇଁ କବିତାଟିଏ ପ୍ରତିଯୋଗିତା। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡାକ୍ତର ନାରାୟଣୀ ପଣ୍ଡା ପ୍ରେକ୍ଷାଳୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ସ୍ୱରଚିତ

0: ଉକ୍ତ କବିତା ପାଠ କରିଥିଲେ।
1: ଯେତେ ବଡ ହେଲେ ଛୁଆଟି ପରି ସବୁବେଳେ ତା ଆଖିରେ ଶୁଖି ଯାଇଥିଲେ ମୁହଁ ପଛି ଦିଏ ତା ପଣତ ପାଣିରେ। ତାପରେ ଯଦି କେବେ ମୁଣ୍ଡ ରଖି ନିଶ୍ଚିତ ଯାଏ ମୁଁ ଶୋଇ ମୋ ମନର ଯେତେ କଷ୍ଟ ବେଦନା ସବୁ ଭୁଲିଯାଏ।
2: ପହଲା ଯେତେବେଳେ ଧରତିରେ ପଡ଼ିଲି ଦେଖିଲି ତୋ ନୁହଁକେ, ପହଲା ଯେତେବେଳେ ଧରତିରେ ପଡ଼ିଲି ଦେଖିଲି ତୋ ନୁହଁକେ, ସେ ମୁହଁଟା ଝଲଝଲି ଯାଉଛି ମା ସବଟା ବିଶୁରେ ବି ଆଉଛି ଟଙ୍କି।
3: ତସ୍ମାତ୍ ତସ୍ମିନ୍ ଗର୍ଭେ ଧରି ଜନମ ହେଲା ମୋତେ, ତାର ଜୀବନ ପାଇଁ ଛଡ଼େ ସଫଳି ଆଣୁଛି ମୋତେ, ତାର ଜୀବନ ପାଇଁ ଛଡ଼େ ସଫଳି ଆଣୁଛି ମୋତେ। ଆଙ୍କି ଧରି ଶିଖିଛେ ଚାଲି, ଆଙ୍କି ଧରି ଶିଖିଛେ ଚାଲି, ତାର ଶିଖିଛେ କଥା ସମାଜ ଭିତରେ କେତେ ଚଳବି, ଶିଖିଛେ ତାର ନୁଏକା।
0: ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଚାରକ ଭାବେ ଡକ୍ଟର ଗୋରିଦାସ ପ୍ରଧାନ, ଡକ୍ଟର ଶ୍ୟାମସୁନ୍ଦର ଧର ଏବଂ ରଞ୍ଜିତା ହୋତା ଦାୟିତ୍ୱ ନିର୍ବାହ କରିଥିଲେ। ମାତୃତ୍ୱ ଦିବସ ପରିପ୍ରେକ୍ଷୀରେ ଡକ୍ଟର ଗୋରିଦାସ ପ୍ରଧାନ ତାଙ୍କ ଆଭିମୁଖ୍ୟ ରଖି କହିଥିଲେ,
4: ରାଡାରରେ ଆମେ ଜାଣିପାରୁଛୁ କୋଉଠି କ'ଣ ଅଛି, ଆମେରିକା ତା ଘରେ ବସିକି ଖୋଜୁଛି ଇରାନରେ କୋଉଠି ୟୁରାନିୟମ ଅଛି, ଆଠଟି ଗ୍ରହ ବାହାରେ ପୁଣି ଗ୍ରହଣ ଖୋଜି ସାରିଲୁଣି, କିନ୍ତୁ 2026 ମସିହାରେ ବି ଆମେ କହିପାରିନୁ ମାର ହୃଦୟର ଗଭୀରତାଟା କେତେ। ମାର ଗଭୀରତା ଖୋଜିପାରିନୁ, ମା ଆଖିର ଲୋହରେ ଯେଉଁ କେମିକାଲ ତକ ଅଛି ସେ ଆଖି ଲୋହର ସଂକ୍ରମଣ କ୍ଷମତାଟା କେତେ ଆଜି ଯାଏ ମୁଁ ଜାଣିପାରିନି। ତେଣୁ ଦୁଇଜଣ କବିତା ପଢ଼ିଲି, ସମସ୍ତେ ସବୁଠୁ ଉତ୍କୃଷ୍ଟ କବିତା ହିଁ ପଢ଼ିଲି ଏବଂ ତାପରେ ଲୁହ ଦେଇଥିଲି। ତେଣୁ ସମସ୍ତଙ୍କୁ ଅନେକ ଅନେକ ଆଶୀର୍ବାଦ, ଆଗକୁ ଏ ଧାରା ଜାରି ରହୁ। ପ୍ରମେୟର ନିମନ୍ତ୍ରଣରେ ଏକାଠି ବସି ମା ପାଇଁ ଯେଉଁ ଆମେ ଗୋଟେ ମହିମାନ୍ୱିତ ହେଲେ ଏଇଟା ସବୁଠୁ ବଡ଼ ସମସ୍ତଙ୍କୁ ଅନେକ ଅନେକ ଆଶୀର୍ବାଦ, ଆଗକୁ ଆହୁରି ଏ ଧାରା ଜାରି ରହୁ।
0: ଶ୍ରୀମତୀ ରଞ୍ଜିତା ହୋତା କହିଥିଲେ, ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଏ ସପ୍ତାହର କାର୍ଯ୍ୟକ୍ରମ ସମ୍ବଳ ପାଣି। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଙ୍ଗ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ସୁବେନ୍ଦ୍ର କୁମାର ସାହୁ ଏବଂ ଉପସ୍ଥାପନରେ ଥିଲି ମୁଁ ବିରୂପାକ୍ଷ ପ୍ରଧାନ। ନମସ୍କାର।

ଏଇଠି ଶେଷ ହେଲା ଏ ସପ୍ତାହର ସମ୍ବଲପାଣୀ କାର୍ଯ୍ୟକ୍ରମ। ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନରେ ଥିଲେ ବିରୂପାକ୍ଷ ପ୍ରଧାନ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ। ଏଥିରେ ଗୋରେଖ ଦାସଙ୍କ ରଚନାରୁ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ଏହି ଭଜନଟିଏ।

0: ବିସାଇ ବିକାଶ ପ୍ରକଳ୍ପରେ ଛଅ ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର ସାତଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ ତିନି ମାସର କ୍ଲାସରୁମ୍ ପାଠପଢ଼ା ଏବଂ ତିନି ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ। ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମରେ ଏଥର ପ୍ରହଲ୍ଲାଦ ନାୟକଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଗଣେଶ ନାଗ।

ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। କାର୍ଯ୍ୟକ୍ରମ ଶେଷରେ ସୂର୍ଯ୍ୟମଣି ସାହୁଙ୍କ କଣ୍ଠରେ ପ୍ରମୋଦ କୁମାର ମିଶ୍ରଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ କାନୁକେଶବ ବୈଦାର, ଗଣେଶ ନାଗ ଏବଂ ସୂର୍ଯ୍ୟମଣି ସାହୁ। ଗୀତ ରଚନା ଲକ୍ଷ୍ମୀନାରାୟଣ ପଣ୍ଡା, ପ୍ରହଲ୍ଲାଦ ନାୟକ ଏବଂ ପ୍ରମୋଦ କୁମାର ମିଶ୍ର।

0: ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000 ରୁ 18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସୀ ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ମାଳତୀ ପଣ୍ଡାଙ୍କ ରଚନାରୁ ସଂଯୁକ୍ତା ଶତପଥୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ

ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। କାର୍ଯ୍ୟକ୍ରମ ଶେଷରେ ସୁବ୍ରତ କୁମାର ପ୍ରଧାନଙ୍କ ରଚନାରୁ ମମତା ରାଉତରାୟଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ କିରଣମାଳା ସାହୁ, ସଂଯୁକ୍ତା ଶତପଥୀ ଏବଂ ମମତା ରାଉତରାୟ। ଗୀତ ରଚନା କ୍ଷୀରୋଚନ୍ଦ୍ର ପୁଥାଳ, ମାଳତୀ ପଣ୍ଡା ଏବଂ ସୁବ୍ରତ କୁମାର ପ୍ରଧାନ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଷ୍ଟୁଡିଓର ଘଣ୍ଟା ଘଣ୍ଟା ପହଞ୍ଚିଛି ଯାଇ ସଂଖ୍ୟା 9ଟାରେ। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଅରିଜିତ ସିଂଙ୍କ କଣ୍ଠରେ କଥାଚିତ୍ର ଏଜେଣ୍ଟ ବିନୋଦ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

1920 ଲଣ୍ଡନ। ଏଥର ଏହି କଥାଚିତ୍ରରୁ ସାରିଫ ସବ୍ରିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ସାରିଫ ତୋଷୀ ଏବଂ କାଲିମ ଶେଖ, ସଙ୍ଗୀତ ନିର୍ଦ୍ଦେଶନା ସାରିଫ ଏବଂ ତୋଷୀ।

0: ଅୟୁଏଟି ଅଧୀନରେ ଅମ୍ବାଡ଼ିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ ଛଅ ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର ସାତଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ ତିନି ମାସର କ୍ଲାସରୁମ୍ ପାଠପଢ଼ା ଏବଂ ତିନି ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ। ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମରେ ଏଥର ଟୁ ଷ୍ଟେଟ୍ସ କଥାଚିତ୍ରରୁ ଅରିଜିତ ସିଂଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟେ, ଗୀତ ରଚନା ଅମିତା।

ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ABCD2 କଥାଚିତ୍ରରୁ ଦିବ୍ୟ କୁମାର ଏବଂ ପ୍ରିୟା ସରେୟାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ପ୍ରିୟା ସରେୟା, ସଙ୍ଗୀତ ନିର୍ଦ୍ଦେଶନା ସଚିନ ଜିଗର।

କାର୍ଯ୍ୟକ୍ରମରେ ଏଥର ଏ ଦିଲ୍ ହେ ମୁସ୍କିଲ୍ କଥାଚିତ୍ରରୁ ଅରିଜିତ୍ ସିଂଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଅମିତ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମରେ ଏଥର ପୁଣି ଅରିଜିତ ସିଂଙ୍କ କଣ୍ଠରେ ଏନିମଲ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ସିଦ୍ଧାର୍ଥ ଗରିମା, ସଙ୍ଗୀତ ନିର୍ଦ୍ଦେଶନା ଶ୍ରେୟସ ପୁରାଣିକ।

ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। କାର୍ଯ୍ୟକ୍ରମରେ ଏଥର ବାଗିଟୁ କଥାଚିତ୍ରରୁ ଶୁଣନ୍ତୁ ଗୀତଟିଏ। କଣ୍ଠ ଦେଇଛନ୍ତି ଅଙ୍କିତ ତିୱାରୀ ଏବଂ ଶ୍ରୁତି ପାଠକ। ଗୀତ ରଚନା କୁମାର। ସଙ୍ଗୀତ ନିର୍ଦ୍ଦେଶନା ଗୌରବ ରୋଶନ।

ବଜରଙ୍ଗୀ ଭାଇଜାନ ଏହି କଥାଚିତ୍ରରୁ ଆତିଫ ଅସଲମଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଏଥର ଭୁଲ ଭୁଲେୟା 3 କଥାଚିତ୍ରରୁ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅମାଲ ମଲ୍ଲିକ।

ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। कार्यक्रम थी यादे सुनुन बाळुंगा टोका।

ଦିଲ୍ ଦିୱାନା ହୋଇଗଲା। ଏ ସିନେମାଠୁ ବାବୁସାନ ମହାନ୍ତିଙ୍କର କଣ୍ଠତି ଶୁଣୁନ୍ ଏ ଗୀତ। ସଙ୍ଗୀତ ଦେଇଛନ୍ ଏସ୍ କୁମାର, ଗୀତ ରଚନା ଅରୁଣ ମନ୍ତ୍ରୀ।

ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। ଗୋଟେ ଶୁଆ ଗୋଟେ ଶାରୀ ଇ ସିନେମାଠୁ କୁମାର ବାପିଙ୍କର କଣ୍ଠତି ସୁନୁନି। ଗୀତ ସଙ୍ଗୀତ ଦେଇଛନ୍ ପ୍ରେମାନନ୍ଦ, ଗୀତ ରଚନା ସୁବ୍ରତ ସ୍ୱାଇଁ।

ଶ୍ରୋତାବନ୍ଧୁ, ଏନୁ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ମିଡିୟମ ୱେଭ 317.5 meter 945 kHz ଆର୍ ଏଫ୍ଏମ୍ 101 MHz। ଶ୍ରୋତାବନ୍ଧୁ, ଆପଣମାନେ ଆମର କାର୍ଯ୍ୟକ୍ରମକେ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ବି ଶୁଣିପାରିବେ। ତ ଆସୁନ୍ ଇହାଦେ ମୂଲକର୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆଜି ଆପଣମାନେ ଶୁଣିବେ ଗୋଟେ ସିନେମା ଗୀତ କ୍ରମଥି ସାଥିଆ ସିନେମାର ଗୀତ। ଲେଖିଛନ୍ ଗୁଲଜାର, ସଙ୍ଗୀତ ସଜେଇଛନ୍ ଏଆର୍ ରହମାନ। କାର୍ଯ୍ୟକ୍ରମର ପହିଲା ଗୀତକେ ଶୁଣୁନ୍, କଣ୍ଠଶିଳ୍ପୀ ରିଚା ଶର୍ମା, ମହାଲକ୍ଷ୍ମୀ, ବୈଶାଳୀ ଆର୍ ଶୋମା।

0: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: শ্রোতাবন্ধু ইহাদে শুনুন কে কে শান কুণাল আর প্রবীণ মানিঙ্কর কণ্ঠ থে এই গীতটা।

ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା

0: ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାବନ୍ଧୁ ଏହାଦେ ଶୁଣୁନ୍, ଦୁର୍ଗା ନାରାୟଣ ପ୍ରସାଦ ମିଶ୍ରଙ୍କର କଣ୍ଠ ଥି ଗୀତଟା ଲେଖିଛନ୍ ନିଜେ ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ମିଡିୟମ ୱେବ୍ 317.5 ମିଟର 945 କିଲୋ ହର୍ଜ ଆର୍ ଏଫ୍ଏମ୍ 101 ମେଗାହର୍ଜ ଥି ଆପଣମାନେ ଆମର କାର୍ଯ୍ୟକ୍ରମ କି ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଭି ଶୁଣିପାରିବେ ତ ଆସୁ ନିହାଦେ ମୂଲକର୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମର ପହଲା ଗୀତକେ ଶୁଣନ୍ ଅଗ୍ନିପଥ ସିନେମାନ ଗାଇଛନ୍ ରୂପ କୁମାର ରାଥୋଡ ଲେଖିଛନ୍ ଅମିତାଭ ଭଟ୍ଟାଚାର୍ଯ୍ୟ ଆର୍ ସଙ୍ଗୀତ ସଜେଇଛନ୍ ଅଜୟ ଅତୁଲ୍

0: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: শ্রোতা বন্ধু, ইহাদে শুনুন জিসম টু সিনেমা নুই গীতটা। গাইছন কে আর শ্রেয়া ঘোষাল, লেখিছন আর সঙ্গীত সাজাইছন আর কো আর মনীষ।

ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ।

0: ହେବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାବନ୍ଧୁ ଏହା ଦେଶୁନନ୍ ବିଶାଲ ମିଶ୍ର କଣ୍ଠ ଥି ତାଙ୍କର ସଙ୍ଗୀତ ଥି ସଜେଇଥିବାର ଗୀତଟା। ଲେଖିଛନ୍ ରାଜ ଶେଖର, ସିନେମା ଆନିମଲ।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍ 317.5 ମିଟର 945 କିଲୋହର୍ଜ ଏବଂ ଏଫ୍ଏମ୍ 101 ମେଗାହର୍ଜରେ। ଆପଣମାନେ ଆମର କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଏଥର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ବୀର ଚାରା କଥାଚିତ୍ରରୁ ଏହି ଗୀତଟି। ଗୀତିକାର ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ କୋହଲି, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ରୂପ କୁମାର ରାଥୋଡ।

ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଗୁରୁ କଥାଚିତ୍ରରୁ ହରିହରନ୍ ଏବଂ ଅଲକା ୟାଜ୍ଞିକଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଏଆର୍ ରହମାନ।

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତା ବନ୍ଧୁ, ଏଥର ଟିକେ ଜାଣିବା ଅଂଶୁଘାତ ପ୍ରତି ସାବଧାନ କିପରି ହେବ। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ କେତୋଟି ସାବଧାନତା ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପିନ୍ଧି ପରିଧାନ କରନ୍ତୁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆର୍ଏସ୍ ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଓ ଆଖୁରସ ପିଅନ୍ତୁ। କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଇଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଲତା ମଙ୍ଗେସ୍କର ଏବଂ ଏମ୍ଜି ଶ୍ରୀକୁମାରଙ୍କ କଣ୍ଠରେ ଦିଲ୍ସେ କଥାଚିତ୍ରରୁ ଏହି ଗୀତଟି। ଗୀତିକାର ଗିରିଶ ପୁଲଥେଞ୍ଚେରୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଯୋଧା ଅକବର କଥାଚିତ୍ରର ଏହି ଗୀତଟି କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ମଧୁଶ୍ରୀ, ଗୀତିକାର ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଦିବସ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ସୁନୀତି ବେହେରାଙ୍କ କଣ୍ଠରେ ଏହି ଗୀତଟି, ଗୀତିକାର ବିନୋଦ କୁମାର ପସାୟତ।

0: ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଧରଣୀଧର ପଣ୍ଡା ଏବଂ ସୁନୀତି ବେହେରାଙ୍କ କଣ୍ଠରେ ଏହି ଗୀତଟି, ଗୀତିକାର ବିନୋଦ ପସାୟତ।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଘର ସଂସାର।

0: ଶ୍ରୋତା ଭଉଣୀ ନମସ୍କାର। ଘର ସଂସାରର ହେଲୋ ସଖୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ସମସ୍ତେ ଜାଣିଛନ୍ତି ଆମର ହେଲୋ ସଖୀ ହେଉଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଏବଂ ଆଜିର ବିଷୟ ହେଉଛି ସୁସ୍ଥ ଗଛ ସୁସ୍ଥ ପରିବେଶ। ଏ ବିଷୟରେ ଆଜି ଆମେ କଥା ହେବା। ଆମକୁ ଫୋନ୍ କରନ୍ତୁ, ଆମର ଫୋନ୍ ନମ୍ବରଟି ହେଲା 0663241231 ଏବଂ 0663241240। ଆଜ୍ଞା ନମସ୍କାର। ହ୍ୟାଲୋ, ଆଜ୍ଞା ନମସ୍କାର। ହ୍ୟାଲୋ,
1: ହ୍ୟାଲୋ,
0: ଆଜ୍ଞା ନମସ୍କାର। ଆପଣଙ୍କୁ ଆମର ହେଲୋ ସଖୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ନମସ୍କାର, ନମସ୍କାର। ହଁ ହଁ, ବହୁତ ବହୁତ ସ୍ୱାଗତ ଜଣାଉଛୁ। କେନ୍ତା ଅଛନ୍?
1: ଧନ୍ୟବାଦ ନାନୀ, ବହୁତ ବଢିଆ।
0: ବହୁତ ବହୁତ ଧନ୍ୟବାଦ, ଆମେ ବି ଭଲ ଅଛୁ। ଆଉ ଆଜି ଆମର ଆକାଶବାଣୀ କେ 90 ବରଷ ପୁରା ହେଇଯାଇଛେ, ସେଥିର୍ ଲାଗି ଆମର କାର୍ଯ୍ୟକ୍ରମ ହଉଛେ, ତ ଆପଣ ଆସୁଛନ୍ କି ନି?
1: ନାଇଁ ନାନୀ, ଇଚ୍ଛା ତ ବହୁତ ଅଛେ, କାରଣ ଆମେ ତ ଆକାଶବାଣୀ କେ ବହୁତ ଭଲ ପାଉଛୁ। ଆକାଶବାଣୀ ଆମର ସାଥୀ, ଦୁଃଖ ସୁଖର ତ ବହୁତ ଇଚ୍ଛା ଅଛେ ଯିବାର କେ, କିନ୍ତୁ

0: ଯାଏ ନାନୀ ଦେଲେ ସମ୍ବଲପୁର ତ ଟିକେ ଦୂର, ତାପରେ ସନ୍ଧ୍ୟାରେ କାର୍ଯ୍ୟକ୍ରମ ଅଛି, ରାତି ଯଦି କେନୁ ହେନ୍ତା ଯାଇକରି ଆସି ନାହିଁ ତ କିଛି ଗୋଟେ ସାଙ୍ଗ ସାଥି ହେଲେ ହେତା ମୁଇଁ ତ ଆମର ଇନୁ ଏକଲା ହେଇଯା ଚଲେ ଦିଶେ, ତ ଭାଇ ମାନେ ଯଦି ବି ଯାଉଥିବେ ମୁଁ ତ କାହାର ସାଙ୍ଗେ ନା ପାସ ନାଇଁ ନା ହେନ୍ତା ଭଉଣୀ ମାନେ ତ ମୋର ଭଉଣୀ ସାଥି କିନ୍ତୁ ଯାଇ ନା ପାରେ ନାନୀ, ସେଟା ବି ମତେ ଦୁଃଖ ଲାଗୁଛି।
1: अच्छा बेले आमे चेष्टा करमु जे जितकी हेबा आमर जेन सोशल मीडिया माने अछे इंस्टाग्राम हेला फेसबुक हेला तो आमर कार्यक्रम के आमे रेकॉर्ड करिकरी आपन मानकर पाके पहुंचाबार के चेष्टा करमु जेन माने ई कार्यक्रम रे योगदान देई नाय पारन। आउ आमर बाकी श्रोता बंधु मानकु भी मुई जने देबार के चाहू छे जे आजिका संध्या 6:30 रे तपस्विनी ऑडिटोरियम रे आमर ମାନେ ଗୀତ ଆଉ ନାଚର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି ଆମର ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସର ଥି, ତ ସେଥିଲାଗି ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଯେ ଆପଣମାନେ ସମସ୍ତେ ପହଞ୍ଚୁନ ଆମର କାର୍ଯ୍ୟକ୍ରମ କି।
0: ଆପଣମାନଙ୍କୁ ବି ଧନ୍ୟବାଦ, ଆପଣମାନେ ଏତେ ଆମକୁ ଶ୍ରୋତା ମାନଙ୍କୁ ସ୍ୱାଗତ କରୁଛନ୍, ଆସିବାର ଲାଗି କହୁଛନ୍, ଆମର ବି ବହୁତ ଇଚ୍ଛା ଅଛି କି ଆପଣମାନଙ୍କ ସାଙ୍ଗେ ଭେଟ ପଡି କରି କଥାବାର୍ତ୍ତା ହେମା, ଆମେ କିଛି ଆକାଶବାଣୀର କର୍ମକର୍ତ୍ତା ସମସ୍ତଙ୍କ ସାଙ୍ଗେ ଭେଟି କରି କିଛି ଆମ ଲୋକଗୀତ ଲୋକ ନୃତ୍ୟ ଉଠାମା କି ଆମେ ଯଦି କିଛି ପରିବେଷଣ କରିବାର ଇଚ୍ଛା କରିବ ଘରେ ଯଦି ଆପଣମାନେ ସେଇଦେବେ ତ ବହୁତ କଥା ଅଛି, କିନ୍ତୁ ବହୁତ ଦୁଃଖ ଅଛି ମାନିକି ମୁଁ ଯାଏ ନା, ତାର ବହୁତ ଇଚ୍ଛା ଅଛି କିନ୍ତୁ ମୋର ସକାଳୁ ଯେମିତି କାର୍ଯ୍ୟକ୍ରମ ହେଇଥିଲେ ବହୁତ ଖରା ହଉଛି, ସେଟା ବି ଟିକେ ଅସୁବିଧା, ତାପରେ ଆର ବେଳେ ତ ଠିକ ହଉଛି କାର୍ଯ୍ୟକ୍ରମ, ବାକି ଯାଇକରି ତ ପୁରା ଆସି ନାହିଁ, ଯଦି ରହିବାର କେହି ବି ପଡ଼ିବା ହେନ୍ତା ଅସୁବିଧା ଥିଲେ ତ ତ ମୋର ଆଉ ଶ୍ରୋତା ଭାଇ ମାନେ ଯଦି ଯିବେ ଯିଏ ପାରୁଛନ୍ ଯାଇକରି ଯୋଗଦାନ କରୁଛି ମୁଁ ଅନୁରୋଧ କରୁଛି।
1: ଆଜ୍ଞା ଆଜ୍ଞା, ହଁ ହଁ, ଯାହା ହେଲେ ବି ଆଉ ଆଜି ଆମର ବିଷୟଟା ହଉଛି ସୁସ୍ଥ ଗଛ ସୁସ୍ଥ ପରିବେଶ, ତ ସେ ବିଷୟରେ କାଣା କହିବାର କି ଚାହିଁବେ ଆପଣ?
0: ହଁ ନାନୀ, ସେଟା ତ ନିହାତି କଥା, ନିଶ୍ଚିତ କଥା ଅଛି, ଆମେ ଯଦି ସୁସ୍ଥ ଗଛ ତେଲ ଆମର ତ ସୁସ୍ଥ ପରିବେଶ ହେବା, ସ୍ୱଚ୍ଛ ପରିବେଶ ହେବା, ଆମ ସୁସ୍ଥ ଜୀବନ ତେଲ ଆମେ ବଞ୍ଚି ପାରମା, କାରଣ ଆମେ ବର୍ତ୍ତମାନ ପରିବେଶ ଯେନ୍ତା ଦୂଷିତ ହଉଛି ସବୁ କଥା ଲାଗି ମେନ୍ କଥା ମୁଖ୍ୟ କଥା ହେଲା ଆମର ବୃକ୍ଷ ଯେନ୍ ଯେନ୍ ଗଛ ମାନେ ଆମେ ସବୁ କାଟି ଦଉଛୁ, ଜଙ୍ଗଲ ପୋଡା ହେଇଯାଉଛି, ତ ସବୁ ଆମର ବୃକ୍ଷ କାଟବାର ଲାଗି ବହୁତ ଅସୁବିଧା ଅଛି, ବନ୍ୟଜନ୍ତୁ ମାନେ ବି ତାଙ୍କର ବି ଘର ଭାଙ୍ଗି ଯାଉଛି, ସେମାନେ ବି ଗାଁ ଭିତରକେ ପଳେଇଛନ୍, ତାପରେ ଆମେ ଯେନ୍ ଯେତେ ପରିମାଣରେ ଗଛ କାଟୁଛୁ ସେତେ ପରିମାଣରେ ବୃକ୍ଷ ରୋପଣ ହେଇ ନା ପାରବା, ଆମେ ତ ଜାଣୁଛୁ ସବୁ ଶିଖିଯାଉ ସମସ୍ତେ ଜାଣୁଛୁ, କିନ୍ତୁ ସେ ବୃକ୍ଷ ରୋପଣ ପ୍ରତି ଆମେ ସମସ୍ତେ ଆଗ୍ରହୀ ହେବାର କଥା, ହାତ ବଢାବାର କଥା, କି ଜଙ୍ଗଲ ପଦା ହଉଛି ସେ ନୂତନ ଜଙ୍ଗଲ ସୃଷ୍ଟି କରିବାର ସମସ୍ତେ ଗୋଟେ ଗୋଟେ ଗଛ ଯୋଗାଇବାର କଥା, ଯେନ୍ତା କି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମା କେ ନାମ, ତ ଗୋଟେ ଗୋଟେ ଗଛ ଯଦି ଯୋଗାମା ଆମେ ଏତେ କୋଟି ଜନତା ତ ସେଥିରେ ଗଛ ହେଇଯିବା, ତ ନିଶ୍ଚିତ ଆମେ ଗଛ ସୁସ୍ଥ ଗଛଟେ ହେଲେ ସୁସ୍ଥ ପରିବେଶ ହେଲା ଆମ ସୁସ୍ଥ ଜୀବନ ହେଲା, ତ ନିଶ୍ଚିତ ଆମେ ସମସ୍ତେ ବୃକ୍ଷରୋପଣ ପ୍ରତି ହାତ ବଢାମା, ସମସ୍ତେ ସହଯୋଗ କରମା, ଆଉ ସମସ୍ତେ ଯେନ୍ ଆମର ଏନ୍ଜିଓ ସଂସ୍ଥା ମାନେ ଅଛି କି ଯାହାର ଗାଁ ଯେନ୍ତା କ୍ଲବ ମାନେ ଅଛି ଭାଇମାନେ ଯୁବକ ସଂଘର ସମସ୍ତେ ଏନ୍ତା ଆକାଶି ହେଇକରି ଗୋଟେ କାମ କି ଆମେ ବଢ଼ମା, ତାପରେ ବର୍ତ୍ତମାନ ଆସିଛି ଆମର ବର୍ଷା ଋତୁ, ଏଇଟା ଗଛ ଲଗାଇବା ପ୍ରକୃଷ୍ଟ ସମୟ, ସମସ୍ତେ ଏନ୍ତା ଭାବିକରି ଆଗକେ ବଢ଼ାମା, ବେଲେ ଟିକେ ହେଲେ ଆମର ଜଙ୍ଗଲ ସୃଷ୍ଟି ହେଲେ ପରିବେଶ ବି ଭଲ ହେବା, ତାପରେ ପରିବେଶ ଦୂଷିତ ଲାଗି ଆହୁରି ଅନ୍ୟ କାରଣ ଅଛି ମାନିକି ଆମେ ଯେତେ ପଲିଥିନ ବ୍ୟବହାର କରୁଛୁ, ପ୍ଲାଷ୍ଟିକ ର ବହୁତ ବହୁଳ ବ୍ୟବହାର କରୁଛୁ, ତ ସେଟା ବି ଆମକୁ କମାବାର କେ ପଡ଼ବା, ପ୍ଲାଷ୍ଟିକ ର ଟିକେ ଏଭଏଡ କରବାର କେ ପଡ଼ବା, କି ଆମେ କପଡ଼ା ଟିକ ନେଇକରି ବଜାର କେ ଯିମା, ପ୍ଲାଷ୍ଟିକ ପଲିଥିନ ଆମେ ଖାଦ୍ୟ ଦ୍ରବ୍ୟ ନା ଆଣୁ ସେଟା ବି ବିଷାକ୍ତ ହଉଛି, ତ ଏନ୍ତା ଗୋଟେ ଗୋଟେ ଛୋଟ ସବୁ ଯଦି ଆମେ ମାନମା ନିଶ୍ଚିତ ଆମର ପରିବେଶ ସୁସ୍ଥ ରହିବା, ଆମ ଜୀବନ ବି ସୁସ୍ଥ ହେବା, ତ ଏତିକି ତ କହିଲି ନା, କିନ୍ତୁ ସେ ଉପରେ ମୁଁ ଦୁଇପଦ କବିତା ଲେଖିଛେ ଟିକେ କହିଦେବି ନାନି, ସେଟା ମୋର ଯେତେ ମୋର ମନର ସବୁ ଭାଷା ଅଛି ମୁଁ ସେନୁ ଲେଖି ଦେଇଛେ।
1: ଆଚ୍ଛା ଆଚ୍ଛା, ହଁ କହ।
0: ହଁ ତ ଟିକେ ଟିକେ କହିନି ଦୁଇପଦ, ଆସ ସବୁ ଗୋଟେ ଗଛ ଜଗାମା, ପରିବେଶ କେ ନିର୍ମଳ ରଖମା, ଆମର ଜଙ୍ଗଲ କି ଆମେ ବଞ୍ଚାମା, ଆମର ଜଙ୍ଗଲ କି ଆମେ ବଞ୍ଚାମା, ଆମେ ସ୍ୱାର୍ଥପର ମନୁଷ୍ୟ ଯେତେ ଭାବି କରି ଘା ଦେଖୁ ତ ଟିକେ, ଜଙ୍ଗଲ ଆମର ସରି ସରି ଯାଉଛି, କେମିତି ବଞ୍ଚମା ଆସ୍କେ, କେମିତି ବଞ୍ଚମା ଆସ୍କେ, ଗଜ ଆମକୁ ଅମ୍ଳଦାନ ଦଉଛେ, ଉଷ କଷା ଦେଇ ଜୀବନ ବଞ୍ଚଉଛେ, ଗଜ ଆମର ଜୀବନ ଆମେ ବଞ୍ଚାମା ତାହାକେ, ଆମେ ବଞ୍ଚାମା ତାହାକେ, ମନୁଷ୍ୟ ସୁଖେ ସେ ଦେଖୁଛେ, ଖରା ବର୍ଷା ସବୁ ସହୁ।

0: ସୁରକ୍ଷା ଲାଗି ଯେନ୍ତା କରୁଛୁ ମନୁଷ୍ୟ ମାନେ ସେନ୍ତା ଫଲ ପାଇମା ଆମେ। ପରିବେଶର ସୁରକ୍ଷା ଲାଗି ଆସ ସଭି ହାତ ବଢ଼ାମା, ଆସ ସଭି ହାତ ବଢ଼ାମା।
1: ବହୁତ ସୁନ୍ଦର, ବହୁତ ସୁନ୍ଦର, ବହୁତ ବହୁତ ଧନ୍ୟବାଦ। ଆଉ ଆପଣ ଆପଣଙ୍କ ସାଙ୍ଗେ କଥା ହେଇକରି ବହୁତ ଭଲ ଲାଗିଲା।
0: ହଁ ନାନୀ,
1: ନମସ୍କାର।
0: ହଁ ଧନ୍ୟବାଦ ନାନୀ, ରହୁଛ। ନମସ୍କାର
1: ଆଜ୍ଞା। ନମସ୍କାର।
2: ହ୍ୟାଲୋ
1: ଆଜ୍ଞା, ନମସ୍କାର। ସ୍ୱାଗତ ଜଣାଉଛୁ ଆପଣଙ୍କୁ ଆମର ଘର ସଂସାର କାର୍ଯ୍ୟକ୍ରମ କେ।
2: ନମସ୍କାର ନାନୀ।
1: ଆପଣଙ୍କ ପରିଚୟ? ବହୁତ ବହୁତ ସ୍ୱାଗତ। ଆଉ ଆଜି ଆମର ବିଷୟ ହଉଛେ ସୁସ୍ଥ ଗଛ, ସୁସ୍ଥ ପରିବେଶ। ସେ ବିଷୟରେ ଆପଣ କାଣ କହିବାର କେ ଚାହିଁବେ?
2: ବର୍ତ୍ତମାନ ଆପଣ କଥା ଲାଗିଲେ ଆମର ବର୍ଷା ରାଣୀ ସ୍ୱର୍ଣ୍ଣ ପ୍ରଭାକର ତାଙ୍କର କଥା ବି ଶୁଣିଲି ମୁଁ।
1: ଆଜ୍ଞା,
2: ତାଙ୍କର ମନର କଥା ବି କହିଲେ ଯେନ୍ତା କବିତା ମାଧ୍ୟମରେ।
1: ହଁ ହଁ,
2: ମୁଇଁ ତ କବିତା ନାଇଁ କହେ, ଖାଲି ପଦେ କହିଦେବି। ନୁହେ ତୁଇ ଯୋଗୀ ନୁହେ ତୁଇ ବୈରାଗୀ, ନୁହେ ଯୋଗୀ ତପି ନୁହେ ତୁଇ ବୈରାଗୀ, ହେଲେ ଠିଆ ହେଇଛୁ ଦେଇ ମନ, ଫୁଲ ଫଳ ମୁଠେ ଦେଇଲେ ପାଲ ଲେଖା ହେଲା, ଦେଉଛୁ ତ ଛାଏ ପବନ।
1: ବହୁତ ସୁନ୍ଦର, ବହୁତ ସୁନ୍ଦର।
2: ଆଜ୍ଞା,
1: ଆଜ୍ଞା।
2: ଆଜିର ବିଷୟ ହେଇଛେ ସୁସ୍ଥ ଗଛ, ସୁସ୍ଥ ପରିବେଶ।
1: ଆଜ୍ଞା, ଆଜ୍ଞା।
2: ବେଲେ ଏଛୁନକା ତ ଯେନ୍ତା ସଂଜ୍ଞା ହେଲା ନ ଯେ ଆମର WHO ବି ସବୁବେଳେ ସତର୍କବାଣୀ ଦଉଛେ ଯେ ଜଳବାୟୁ ପରିବର୍ତ୍ତନ ଆମର ଗଛ ଲାଗି ବୋଲିକିରି ଜଙ୍ଗଲ ଗଛ ଲାଗି ଟିକେ ପରିବର୍ତ୍ତନ ହଉଛେ। ଯେନ୍ କିସମେ ଗଛ ଜଙ୍ଗଲ ରହିବାର କଥା ଯେତିକି ମାତ୍ରାରେ ସେତିକି ହିସାବରେ ନାଇଁ ରହିବାର। ଆମର ମନୁଷ୍ୟ ମାନେ ଆମର ସୁଖର ଲାଗି ରୋଡ ରାସ୍ତା ଘର ଦୁଆର କଳକାରଖାନା ଲାଗି କାଟି ଦଉଛୁ, ବେଲେ ସେଥିଲାଗି ବୋଲିକରି ଜଳବାୟୁ ପରିବର୍ତ୍ତନ ବି ହଉଛେ। ଧୀରେ ଧୀରେ ଖରାର ଉତ୍ତାପଟା ବଢୁଛେ, କିନ୍ତୁ ଶୀତ ବର୍ଷାର ପରିମାଣଟା କମି
1: ଯାଉଛେ।
2: ବେଲେ ଏଥିର ଲାଗି ଆମେ ମାନେ ଦେଇ ଆଉ ସେ ଭଉଣୀ ବି କହିଲେ ଯେ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଗୋଟେ ଚଳିଛନ୍ ଏକ ପେଡ ମାଟି ନା, ଆମେ ମାନେ ମାରବାର କଥା, ଗୋଟେ ଗୋଟେ ଗଛ ଯୋଗାବାର କଥା। ଆଉ ସବୁ ଯଦି ଆମର ଭାରତରେ ଯେତିକି ପପୁଲେସନ ଅଛନ୍, ସବୁ ଯଦି ଗୋଟେ ଗୋଟେ ଘର ଜଗମା ବେଳେ ବି ଏତିକି ପରିମାଣରେ ଜଙ୍ଗଲ ହେଇଯିବା ଯେ ଆମେ ଭାବି ନାଇଁ ପାରୁ।
1: ଆଉ ଗଛ ଆମକୁ ସବୁନୁ ଇମ୍ପୋର୍ଟାଣ୍ଟ ହଉଛେ, ଅମ୍ଳଜାନ ଦଉଛେ। ବିନା ଅମ୍ଳଜାନରେ ତ ଆମେ ବଞ୍ଚିକି ନାଇଁ ପାରୁ। ଆଜ୍ଞା,
2: କହିବାର ମାନେ ହଉଛେ ମୋର ଯେନ୍ ପହିଲା ଷ୍ଟାର୍ଟିଂଟା ଖୋଲି ଯାନ,
1: ଆଜ୍ଞା,
2: ଗଛ ଗୋଟେ ଜଗି ନୁହେଁ କି ଟପି ନୁହେଁ, ସେ ହିସାବରେ ଗୋଟେ ଭାରତରେ ଗୋଟେ ଜଗି ଟପି ବାଜେ, ସେ କିଛି ଆମକୁ ସବୁ ଦେଇ ଚାଲିଛେ, କିନ୍ତୁ ସେ କିଛି ଆମର ଆଶା ନୁହେଁ।
1: ଆଜ୍ଞା, ଆଜ୍ଞା।
2: ଯେନ୍ ଜିନିଷ କହିଲେ ଯେ ଅମ୍ଳଜାନ ଦେଇ ଚାଲିଛି, ଲେକିନ ଅମ୍ଳଜାନ ଆମର ଜୀବନ ଲାଗି ବହୁତ ଦରକାର।
1: ଆଜ୍ଞା,
2: ଲେକିନ ଆମର ଭଲ ଲାଗି ସେ ତ୍ୟାଗ କରୁଛେ, ଆଉ ଆମର ଖରାପ ଜିନିଷ ସେ ଗ୍ରହଣ କରୁଛେ।
1: ହଁ, ସେ ଅଙ୍ଗାରକାମ୍ଳ ନେଇକରି ଆମକୁ ଅମ୍ଳଜାନ ଦଉଛେ, କିନ୍ତୁ ଆମେ ବୁଝି ନାଇଁ ପାରବାର ସେ ଜିନିଷ ଆମେ କାଟି
2: ଦଉଛେ।
1: ବହୁତ ସୁନ୍ଦର, ବହୁତ ସୁନ୍ଦର।
2: ଆଜ୍ଞା,
1: ଆଜ୍ଞା। ବହୁତ ବହୁତ ବହୁତ ବହୁତ ଧନ୍ୟବାଦ। ନମସ୍କାର। ଆଜ୍ଞା, ନମସ୍କାର। ହ୍ୟାଲୋ। ହଁ ଆଜ୍ଞା, ନମସ୍କାର। ସ୍ୱାଗତ କରୁଛୁ ଆପଣଙ୍କୁ ଆମର ଘର ସଂସାର କାର୍ଯ୍ୟକ୍ରମ କେ। ଆଜ୍ଞା, ଆଜ୍ଞା। ବହୁତ ବହୁତ ସ୍ୱାଗତ। ଆଜ୍ଞା, ଆଜି ଆମର ବିଷୟ ହଉଛେ ସୁସ୍ଥ ଗଛ, ସୁସ୍ଥ ପରିବେଶ। ତାର ବିଷୟରେ କାଣା କହିବାର କେ ଚାହିଁବେ? ଆଜ୍ଞା, ଆଉ ଆଜି ଆମର କାର୍ଯ୍ୟକ୍ରମ ହଉଛେ, ଆପଣ ଆସୁଛନ୍ କି ନାଇଁ ଆମର କାର୍ଯ୍ୟକ୍ରମ କେ?

0: আচ্ছা আসুন আসুন, চেষ্টা করুন আসবার কে কার্যক্রম কে। আপন মানে নাই আইবে আমার নিয়মিত শ্রোতা মানে বলে কেনতা হবা কার্যক্রম। ଆଜ୍ଞା ଆଜ୍ଞା ଠିକ ଅଛି, ବହୁତ ବହୁତ ନମସ୍କାର ଆଜ୍ଞା। ଆଜ୍ଞା ନମସ୍କାର,
1: ନମସ୍କାର ଆଜ୍ଞା,
0: ଆପଣଙ୍କୁ ସ୍ୱାଗତ କରୁଛୁ ଆମର ଘର ସଂସାରର ହେଲୋ ସଖୀ କାର୍ଯ୍ୟକ୍ରମକୁ।
1: ଆଜ୍ଞା, ମୁଁ ବରଗଡ଼ରୁ କହୁଛି।
0: ଆଚ୍ଛା ଆପଣଙ୍କର ପରିଚୟଟା ଦଉନ୍।
1: ମୁଁ ରାକେଶ ସାହୁ କହୁଛି।
0: ଆଚ୍ଛା
1: ହଁ, ବରଗଡ଼ର ସୁତାମିଲ ସାହୁ ତୋରାର କହୁଛି ମୁଁ।
0: ଆଜ୍ଞା ଆଜ୍ଞା, ବହୁତ ବହୁତ ସ୍ୱାଗତ କରୁଛୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ। ଆଉ ଆଜି ଆମର ବିଷୟଟା କାଣା ଜାଣିଛନ୍ତି ତ?
1: ଆଜି ନାଇଁ ଜାଣି ଆଜ୍ଞା।
0: ଆଚ୍ଛା, ଆଜି ଆମର ବିଷୟ ହେଉଛି ସୁସ୍ଥ ଗଛ ସୁସ୍ଥ ପରିବେଶ। ତ ସେ ବିଷୟରେ ଆପଣ କାଣ କହିବାରକେ ଚାହିଁବେ, ଗୋଟେ ସୁସ୍ଥ ଗଛ ଆମର ପରିବେଶ ଲାଗି କେତେ ଜରୁରୀ ହେ? ଆଜ୍ଞା ଆଜ୍ଞା,
1: ଘର ବନାବାର ଚକ୍କରରେ ଲୋକ ମାନେ ଗଛ କାଟି ଦଉଛନ୍ ଗଛ ମାନେ ଆଉ ଆମର ଇନୁ ଏବେ ଏବେ ଜଷ୍ଟ କାଟିଲେ ଆମର ଇନୁ ଗୋଟେ ଥିଲା ଗ୍ରାଉଣ୍ଡ ଯେ ସେନ ବଡ଼ ଗଛ ଥିଲା ବେଲେ ସେନୁ କାଟି ଦେଲେ ଗଛ କି ସେ କେତେ ଲୋକ କହିଲେ ଗଛ କାଟିଲ ତମେ ଗଛ ଜଗାଲ ନାହିଁ ଏନା ଏନା ସବୁ ବହୁତ କଥା କହିଲେ।
0: ହଁ ହଁ, ଆଉ ଇହାଦେ ରାସ୍ତା ଘାଟ ବି ଘାଟେ ବି ଯିବାର ବେଲେ ଆମର ଯେତେ ବଡ଼ ବଡ଼ ଗଛ ମାନେ ଥିଲା ରୋଡ୍ ବନାବାର ଲାଗି ବୋଲି ହଉ କି ଅଲଗା କାମ ଲାଗି ବୋଲି ହଉ, ରୋଡ୍ ସାଇଡ଼ର ଗଛ ମାନେ ବହୁତଟେ ଏନ୍ତା ବଡ଼ ବଡ଼ କାଟି ଦିଆ ହେଇଛେ, ଯେନ୍ଥିର୍ ଲାଗି କି ଲୋକମାନେ ଇହାଦେ ଗଲା ଆଇଲା ବେଲେ ଛାଇ ଟିକେ ନାଇଁ ପାଇବାର କି କେନୁ ଅଟକି କରି ଟିକେ ବିଶ୍ରାମ କର୍ମୁ କି କାଣା, ଖରା ମାସେ ବିଲକୁଲ ଛାଇ ନାଇଁନ କି ଥଣ୍ଡା ପବନ ନାଇଁନ, ଖରାରେ ବହୁତଟେ ମାନେ ଅଂଶୁଘାତ ହଉଛେ, ବହୁତ ଲୋକଙ୍କର ଜୀବନ ବି ଯାଉଛେ, କିନ୍ତୁ ଗଛଟେ ଖୁଜମା ବେଲେ ଗଛଟେ ଆମେ ନାଇଁ ପାଇବାର। ଆଜ୍ଞା
1: ଲୋକ ଯେତିକି ବଢ଼ତେ ଯିବେ ଏତିକି ଗଛ ବି କାଟବେ, ଏମାନେ ଅସୁବିଧା ତାଙ୍କର ହିଁ ହେବା, ଫେର ମାନେ ଗଛ କାଟବେ ଲେକିନ ଗଛ ଦବା ବୋଲି ନାଇଁ ଭାବନ।
0: ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଜ୍ଞା, ବହୁତ ଭଲ ଲାଗିଲା ଆପଣଙ୍କର ସାଙ୍ଗେ କଥା ହେଇକରି।
1: ଆଉ ଆଉ କେବେ କଥା ଲାଗବା।
0: ନମସ୍କାର।

ଶ୍ରୋତା ବନ୍ଧୁ, ଗଛ ହେଉଛି ପୃଥିବୀର ଜୀବନର ମୂଳ ଆଧାର। ଗଛ ଆମକୁ ଶୁଦ୍ଧ ବାୟୁ ଦେଉଛି, ଛାୟା ଦେଉଛି, ଫଳ ଫୁଲ ଦେଉଛି ଏବଂ ପରିବେଶକୁ ସୁନ୍ଦର କରୁଛି। ଯଦି ଗଛ ସୁସ୍ଥ ରହିବ, ତେବେ ଆମେ ଆମର ପରିବେଶ ମଧ୍ୟ ସୁସ୍ଥ ରହିବ।

0: ଆଜ୍ଞା ନମସ୍କାର,
1: ନମସ୍କାର।
0: ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମର ଘର ସଂସାର କାର୍ଯ୍ୟକ୍ରମକୁ।
1: ହଁ ନାନୀ, ମୁଇଁ କରମଚାନୀ ସାର୍ କହୁଛେ, ଚରଙ୍ଗା ମୁଣ୍ଡା ପୋଷଲା ମୁଣ୍ଡା, ଥାନା ବିଜେପୁର ଜିଲ୍ଲା ବରଗଡ଼ରୁ।
0: ଆଜ୍ଞା ବହୁତ ବହୁତ ସ୍ୱାଗତ। ଆଉ ଆଜି ଆମର ହେଲୋ ସଖୀ କାର୍ଯ୍ୟକ୍ରମର ବିଷୟ ହେଉଛି ସୁସ୍ଥ ଗଛ ସୁସ୍ଥ ପରିବେଶ, ସେ ବିଷୟରେ ଆପଣ କ'ଣ କହିବାରକେ ଚାହିଁବେ ଆଜ୍ଞା?
1: ସୁସ୍ଥ ଗଛ ସୁସ୍ଥ ପରିବେଶ ଆଉ ନାହିଁ ନାନୀ, ଯେତିକି ହଉଛି ସବୁ ସବୁ ପୁରା ଯାହା ବି ଅସୁସ୍ଥ ଜିନିଷ ସବୁ ହେଇଗଲା ନା, ସବୁ ତ ଗଛ ତ ଆଉ ନାହିଁ।
0: ଆଜ୍ଞା
1: ଆଗଲି ଆଗ ଯେମିତି ଗଛ ପରିବେଶ ଠିକ ଥିଲା, ଏବେ ସେ ପରିବେଶ ଆଉ ଠିକ ନାହିଁ। ବେଲେ ଆମେ ମଣିଷ

0: ହଁ, ଆମେ ମଣିଷମାନେ ହିଁ ସବୁ ଜିନିଷ ଧ୍ୱଂସ କରିଦେଉଛୁ, ଚାହେ ଜଙ୍ଗଲ ହଉ ଚାହେ ଗଛ ହଉ। ଆଉ ଗଛ ନାଇଁ ରହିଲେ ଆମେ ବି ନାଇଁ ରହୁ, ସେ ଜିନିଷ ଆମେ ଜାଣିଛୁ, କିନ୍ତୁ ତଥାପି ଆମର ସ୍ୱାର୍ଥ ଲାଗି ବୋଲିକରି ଆମେ ଗଛକେ କାଟି ଦଉଛୁ।
1: ହଁ ନାନୀ, ଆଉ ଗଛ କାଟୁଛନ୍, କିନ୍ତୁ ଗୋଟେ ଗଛ କାଟିକରି 10ଟା ଗଛ କାଟିକରି ଗୋଟେ ଗଛ ହେଲେ ପକାତେ
0: ଆଜ୍ଞା।
1: ସେ ପରିବେଶ ଟିକେ ଶାନ୍ତି ରହେତା, ବୋଲେ ଗଛ କାଟି ଚାଲିଛନ୍, କିନ୍ତୁ ଗଛ
0: ଜଗାବାର
1: ଲଗାବା ଲାଗି କାହାରି ଚିନ୍ତା ନାଇଁ।
0: ଗଛ ଜଗାବାର ବହୁତ ଜରୁରୀ ହେ, ଯଦି
1: ହଁ
0: ଆମର
1: ନାନୀ,
0: ପରିବେଶ
1: ପରିବେଶ
0: ସୁସ୍ଥ
1: କାନା
0: ନାଇଁ ରହିବା
1: ସୁସ୍ଥ
0: ବୋଲେ
1: ରହେବା
0: ଆମେ ବି ସୁସ୍ଥ
1: କାନ
0: ନାଇଁ ରହୁ।
1: ସବୁ ତ ତତଲା ପବନ ଗାଞ୍ଜି ପବନ ସବୁ ମାରି ଆସିଛି, ଆଉ କିଏ ଗଲା ବାଟେ ବାଟେଇ ମାନେ ଖାଇ ଖାଇ ବି ନି ପାଇବାର କି କେନ ବସିକରି ଆରାମ ଟିକେ ନେମି ବୋଲିକିରି ବି ଆଉ ସେଟା ନେଲ।
0: ଗାଁ ଗହଲି ମାନକେ ବି ଗଛ ମାନେ କାଟି ଦଉଛନ୍। ଆଗରୁ ଯେନ୍ତା ଖରା ମାସ ହେଲେ ସମସ୍ତେ ଛତ ଉପରକେ ଯାଇକରି କି ବାହାରେ ଖଟ ପକେଇକରି ଶୁଇ ପାରୁଥିଲେ, ବିନା ଫ୍ୟାନରେ ବି ଆରାମସେ ରହି ପାରୁଥିଲେ, ଆଜିକାଲି ହେଟା ବି ନାଇଁ ହେଇପାରବାର।
1: ନାଇଁ ହେଇ ପାରବାର ନାନୀ, ଆଉ ସେଟା ମୁଁ ଜାଣି ନାଇଁ, ଦେଖ ସବୁ ତ କଂକ୍ରିଟ ରୋଡ଼ ମାନେ ବି ହେଇଗଲାନ, ସେ ରୋଡ଼ ତେରା ତେରା ବି ଆମର ରୋଡ଼ ସାଇଡ଼ ମାନଙ୍କୁ ବି ଗଛ କାଟି ଦଉଛନ୍, କିନ୍ତୁ ସେ ରୋଡ଼ ତିଆରି ହେବାରୁ ଆଉ ଦେଖ କଂକ୍ରିଟ ରୋଡ଼ ଯେତିକି କଂକ୍ରିଟ ରୋଡ଼ ହେଉଛି ସେତିକି ଗରମ ହେବା ଉଠିଛି ଉପରକେ।
0: ଆଜ୍ଞା ଆଜ୍ଞା। ଆଉ ହେତକି ଗାଡି ମଟର ବି ବଢୁଛି, ହେତକି
1: ହଁ ଗାଡି ମଟର ବି
0: ଅଙ୍ଗାରକାମ୍ଳ
1: ବଢୁଛେ, ସେ
0: ବାହାରୁଛି।
1: ପରିବେଶ ପରିଦୂଷଣ ବି ହଉଛେ, ପ୍ରଦୂଷଣ ହେଇଛେ ବୋଲେ ସେଠି ଗରମ ଲାଗି ସେଠି ଆମର ଧୂଆଁ ଲାଗି ତ ସବୁ ଲୋକମାନେ ବେମାରୀ ହଉଛନ୍ ନାନୀ, ବୋଲେ
0: ବହୁତ ବହୁତ
1: ଆମେ
0: ଧନ୍ୟବାଦ ଆଜ୍ଞା।
1: କହିମା ଯୋଡ଼େ କି ଗଛ ଗଛ ଆମର ବନ୍ଧୁ ହେ,
0: ହଁ ହଁ
1: କିନ୍ତୁ ବନ୍ଧୁ ବୋଲି କେନ ବାପା
0: ସତ କଥା ହେ।
1: ଗଛ ବି ଯଦି ବନ୍ଧୁ ବୋଲି ଭାବୁଛନ୍ତି ନାନୀ, ଗଛ କାଟିକରି ଗୋଟେ ହେଲେ ସେ ତାର ଯେନ୍ ଆମେ ଧରି ଦଉନ୍ ଯାହାକେ ଆମେ ଦୋଷ କର୍ମା ସେଠି ଦୋଷ ସେ ପରିମାଣ ସେ ତାହାକେ କ୍ଷତିପୂରଣ କର୍ମା ବୋଲେ କେନ ନାନୀ, ବୋଲେ ସେଇଟା ଭଲ ହେବା।
0: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ହେଇକିରି ବହୁତ ଭଲ ଲାଗିଲା। ନମସ୍କାର।

ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର।

0: শ্রোতা বন্ধু, ଆଜ୍ଞା ନମସ୍କାର।
1: হ্যালো,
0: ଆଜ୍ଞା ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମର ଘର ସଂସାର କାର୍ଯ୍ୟକ୍ରମ କେ।
1: ହଁ ମ୍ୟାଡାମ ନମସ୍କାର। ମୁଁ ଗ୍ରାମ ଗୋବିନ୍ଦ କୁହର ଜିଲ୍ଲା ଘଟଗାଁ ଶଶିଭୂଷଣ ଚନ୍ଦ୍ର କହୁଥିଲି।
0: ଆଜ୍ଞା ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ। ଆଉ ଆଜି ଆମର ବିଷୟଟା ହଉଛେ ସୁସ୍ଥ ଗଛ ସୁସ୍ଥ ପରିବେଶ, ସେ ବିଷୟରେ ଆପଣ କାଣା କହିବାର କେ ଚାହିଁବେ? ଆଜ୍ଞା
1: ଏ ବିଷୟରେ କହିବାର ଲାଗି ଚାହିଁବି ଯେ ଆମର ତ ଗଛ ମାନେ ଲଗାବାର କଥା, ଆଉ ଗଛ ଗୋଟେ ଜୀବନ। ଆଉ ଗଛ ଆମେ ଯଦି କାଟିଦେଲେ ଆମେ ଖରା ମାସେ କେନ ଗୋଟେ ଛାଁ ତଳେ ବସିବାର ସେ ଜାଗାଟେ ବି ନେଇଗଲେ। ଯଦି ଗଛ କାଟିଦେଲେ ଆମେ ଖାଇ ନେଇ ପାଉ କି ଆମେ କିଛି ଲୋକ ଗଛି ଆମ ସବୁଠୁ ଜୀବନକୁ ବଞ୍ଚାବା ଲାଗି ଚେଷ୍ଟା କରୁଛି। ଗଛି
0: ଗଛ ତ ଜଗାବାର କଥା। ଆଉ ଗଛ ଯେନ୍ କାଟି ଦଉଛନ୍, ଆପଣ କାଣ ଭାବୁଛନ୍ କାଁ କରି ଗଛ କାଟି ଦଉଛନ୍ ଆଉ ନାଇଁ ଜଗାବାର ବୋଲି କରି?
1: ନାଇଁ ଗଛ ଯେନ୍ କାଟି ଦଉଛନ୍ ନେତା ଯେନ୍ ଏଟା ଆମେ ଭାବସୁଁ କି ରୋଡ ରାସ୍ତା କି ଏନ୍ତା ଜଙ୍ଗଲ ଜାଗାରେ କି ଆଉ କିଛି ଏନ୍ତା ବି ଗଛ କାଟି ଦଉଛନ୍, କିନ୍ତୁ ଗଛ ନି କାଟବାର କଥା। ମାନେ ଏନ୍ତା ଜାଗାରେ ଯାଗ କି ଯେନ୍ତା କି ରୋଡ ରାସ୍ତା ନେଇ ଥିବା କି ହଁ ରୋଡ ରାସ୍ତା ନେଇ ଥିବା ଏନ୍ତା ଜାଗାରେ ଯାଗ କି ତମେ ଆମର କି ଛାଇରେ ଦେଇକି ଯେନ୍ ଜାଗାରେ ବସି ପାର।
0: ଆଉ ଗଛ ଯଦି ଆମେ କାଟି ଦେମା ବେଲେ ଆମକୁ ହି ଆଗକେ ଯାଇକିରି ବହୁତ ପ୍ରକାର ସମସ୍ୟା ହେବା, ଆମର ଦେହ ପା ନସବା, ଆମର ଆମର ଦିହ ସବୁନୁ ଜରୁରୀ ଜିନିଷ ଯେନ୍ଟା ଅମ୍ଳଜାନ ସେ ଜିନିଷ ଆମେ ପାଇ ନାଇଁ ପାରୁ। ଆମର ଦେହରୁ ଏତିକିଟି ଅଙ୍ଗାରକାମ୍ଳ ବାହାରୁଛେ, ହଜାର ଲୋକ ଅଛନ୍ ସମସ୍ତଙ୍କର ଅଙ୍ଗାରକାମ୍ଳ, ଏତିକି ଗାଡ଼ି ମଟର ଚାଲିଛେ, ତାର ପ୍ରଦୂଷଣ ସବୁ ଜିନିଷ। ଗଛ ନାଇଁ ହେଲେ ଆମେ ବଞ୍ଚିମା କେମିତି କରି? ସେ ଜିନିଷ ଯଦି ଲୋକ ବୁଝି ଯାଇକି ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକରି।
1: ଆଉ ଆଜି ଆଜି ନବବର୍ଷ ପଡ଼ିଗଲା, ଆଉ ସବୁ ଶ୍ରୋତା ମାନେ ଆଜି ଆପଣ ମାନଙ୍କୁ ଉତ୍ସାହିତ କରିବୁ।
0: ଆଜ୍ଞା ଆଜ୍ଞା, ଆପଣ ମାନେ ଆପଣ ଆସୁଛନ୍ତି ତ?
1: ଚଲୁଥାଉ, ଭଲ ଥାଉ, ଏନ୍ତା ଖୁସି ହେଇକରି ଥାଉ।
0: ଆଜ୍ଞା ଆପଣ ଆସୁଛନ୍ କି ନି କାର୍ଯ୍ୟକ୍ରମ କେ?
1: ଯିବା ଯିବା,
0: ଆସୁନ୍ ଆସୁନ୍, ଯେମିତିକିରି ହେଲେ ଆସୁନ୍, କାର୍ଯ୍ୟକ୍ରମ କେ ଉପଭୋଗ କରବେ, ବହୁତ ଭଲ ଲାଗବ ଆପଣଙ୍କୁ ବି। ବହୁତ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ରହିଛେ, ସନ୍ଧ୍ୟା 6:30 କେ ତପସ୍ୱିନୀ ଅଡିଟୋରିୟମ ରେ ହେବା
1: କାର୍ଯ୍ୟକ୍ରମ।
0: ଆଜ୍ଞା ଆଜ୍ଞା, ବହୁତ ବହୁତ ଆମେ ସ୍ୱାଗତ କରୁଛୁ, ଆପଣ ଆସୁନ୍ କାର୍ଯ୍ୟକ୍ରମ ରେ ଯୋଗଦାନ କରୁନ୍। ଆଜ୍ଞା ନମସ୍କାର।
1: ନମସ୍କାର।

0: ଆଜ୍ଞା
1: ସେହିପରି ଗଛ ଅଙ୍ଗାରକାମ୍ଳ ଗ୍ୟାସ ଗ୍ରହଣ କରେ ଏବଂ ଅମ୍ଳଜାନ ଗ୍ୟାସ ଛାଡ଼େ, ତାହାକୁ ଆମେ ଗ୍ରହଣ କରି ଆମର ଜୀବଜଗତ ଖୁସିରେ ଜୀବନଯାପନ କରିବାର ସୁଯୋଗ ଲାଭ କରେ।
0: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜ୍ଞା। ସମୟ ତ ହେଇଗଲାଣି, ତ ଏଇଠି ରହୁଛୁ। ନମସ୍କାର। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଘର ସଂସାର।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା, ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍। ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ସାମାଜିକ ଗଣମାଧ୍ୟମରେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏନ୍ଟିଏର ବିଶ୍ୱସନୀୟତା ଓ ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ର ସରକାର ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନ୍ଟିଏ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ତଦନ୍ତକାରୀ ସଂସ୍ଥାକୁ ସମସ୍ତ ଦସ୍ତାବିଜ ଯୋଗାଇଦେବ। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଉପରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ହୋଇଥିବା ପ୍ରାଥମିକ ଅନୁସନ୍ଧାନ ପରେ ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଥିବା ଏନ୍ଟିଏ ସୂଚନା ଦେଇଛି। ପରବର୍ତ୍ତୀ ପରୀକ୍ଷା ସୂଚୀ ସମ୍ପର୍କରେ ବିଜ୍ଞପ୍ତି ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି ଏନ୍ଟିଏ କହିଛି। ତେବେ ନିଟ୍ ପରୀକ୍ଷାର୍ଥୀମାନଙ୍କୁ ପୁନଃ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ କିମ୍ବା ପରୀକ୍ଷା ଫିସ୍ ଦେବାକୁ ହେବ ନାହିଁ ବୋଲି ଏନ୍ଟିଏ କହିଛି। ପରବର୍ତ୍ତୀ ପରୀକ୍ଷାରେ କେନ୍ଦ୍ର ଅପରିବର୍ତ୍ତିତ ରହିବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କ୍ରମାଗତ ଭାବେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଡକ୍ଟର ଶର୍ମାଙ୍କୁ ଗୁଆହାଟୀର ଖାନପଡ଼ାସ୍ଥିତ ପଶୁ ସମ୍ପଦ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଡକ୍ଟର ଶର୍ମାଙ୍କ ସହିତ 4 ଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ବିଜେପିର ରାମେଶ୍ୱର ତେଲି ଓ ଅଜନ୍ତା ନିୟୋଗ, ଆସାମ ଗଣପରିଷଦର ଅତୁଲ ବୋରା ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟର ଚରଣ ବୋରୋ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। 126 ଆସନ ବିଶିଷ୍ଟ ଆସାମ ବିଧାନସଭାରେ ଚଳିତ ନିର୍ବାଚନରେ ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଏହାର ସହଯୋଗୀ ଦଳ ଆସାମ ଗଣପରିଷଦ ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନ ଅକ୍ତିଆର କରିଥିଲେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର

0: ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରରେ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି।
1: ପେଟ୍ରୋଲ ଡିଜେଲ କା ଉପଯୋଗ କମ୍ କରେ, ମେଟ୍ରୋ କା ଉପଯୋଗ କରେ, ଇଲେକ୍ଟ୍ରିକ ବସ୍ ଅର୍ ପବ୍ଲିକ ଟ୍ରାନ୍ସପୋର୍ଟ କା ଅଧିକ ଇସ୍ତେମାଲ କରେ, କାର୍ ପୁଲିଂ କୁ ବଢ଼ାବା ଦେ। ଇଏ ଜରୁରୀ ହେ କି ସରକାରୀ ଅର୍ ପ୍ରାଇଭେଟ ଦୋନୋ ହି ଦପ୍ତରୋ ମେ ଭର୍ଚୁଆଲ ମିଟିଂ ଅର୍ ୱର୍କ ଫ୍ରମ୍ ହୋମ୍ କୁ ପ୍ରାଥମିକତା ଦି ଯାଏ। ମୈଁ କୁଛ ସ୍କୁଲୋ ସେ ବି ଆଗ୍ରହ କରୁଙ୍ଗା କି କୁଛ ସମୟ କେ ଲିଏ ଅନଲାଇନ କ୍ଲାସେସ କି ବ୍ୟବସ୍ଥା ପର କାମ କରେ। ମୈଁ ଆପ ସବସେ ଆଗ୍ରହ କରୁଙ୍ଗା କି ଜବ ତକ ହାଲାତ ସାମାନ୍ୟ ନ ହୋ ହମ ସୋନେ କି ଖରିଦ କୋ ଟାଲେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଆଜି ଆନ୍ତର୍ଜାତିକ ସେବିକା ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଉଥିବା ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଏହି ଶୀର୍ଷକ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରଗତିରେ ସେବିକାଙ୍କ ଭୂମିକାକୁ ଆଲୋକପାତ କରୁଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାରେ ସେବିକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଅବସରରେ ସେବିକା ସମାଜକୁ ଅଭିନନ୍ଦନ ଜଣାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେବିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେବିକାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ସେବିକାମାନେ ହେଉଛନ୍ତି ଦେଶର ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ସଦୃଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର 2026 ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପଞ୍ଜିକୃତ ସେବିକା ଓ ସେବା କାର୍ଯ୍ୟ ସହ ସମ୍ପର୍କିତ ଅନ୍ୟମାନଙ୍କୁ ପୁରସ୍କାର ବାବଦକୁ ପ୍ରମାଣପତ୍ର 1,00,000 ଟଙ୍କା ଓ ପଦକ ପ୍ରଦାନ କରାଯାଇଥାଏ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, 1973 ମସିହାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାର ତଦନ୍ତଭାର ସିବିଆଇ ଗ୍ରହଣ କରିଛି। ପଶ୍ଚିମବଙ୍ଗ ପୁଲିସର ଅନୁମୋଦନ କ୍ରମେ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ, କୋଲକାତା ଜୋନ୍ର ସିବିଆଇର ଯୁଗ୍ମ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରିବ। ଆଜି ସିବିଆଇର ଏକ ଟିମ୍ ମଧ୍ୟମଗ୍ରାମ ପୁଲିସ୍ ଷ୍ଟେସନ୍ ପରିଦର୍ଶନ କରି ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ କାଳରେ ସେ ଦଳକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସାଂଗଠନିକ ସମୀକ୍ଷା କରିବେ। ଗତବର୍ଷ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଦଳ ଯେଭଳି ତୃଣମୂଳ ସ୍ତରରେ ଲୋକମାନଙ୍କ ଆହୁରି ନିକଟତର ହୋଇପାରିବ ସେ ନେଇ ଶ୍ରୀ ନବୀନ ଆଲୋଚନା କରିବେ। ଭୁବନେଶ୍ୱର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀ ନବୀନ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଦଳୀୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନବୀନଙ୍କ ଓଡ଼ିଶାକୁ ଏହା ପ୍ରଥମ ଗସ୍ତ ହେବ। ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗର ଲୋକଙ୍କ କଲ୍ୟାଣ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଉଚ୍ଚମାନର ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯିବ। ଡବଲ ଇଞ୍ଜିନ୍ ସରକାର ପଶ୍ଚିମବଙ୍ଗରେ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକର ନିରବଚ୍ଛିନ୍ନ ବିତରଣକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ପରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି। ଏଗୁଡ଼ିକ ମଧ୍ୟରେ ବାଂଲାଦେଶ ସୀମାରେ ବାଡ଼ ଲଗାଇବା ପାଇଁ 45 ଦିନ ମଧ୍ୟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କରିବା ସାମିଲ ରହିଛି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଫ୍ଲାଗ୍ସିପ୍ ଯୋଜନା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ମଧ୍ୟସ୍ଥତା ଭୂମିକା ନିର୍ବାହ କରୁଥିବା ପାକିସ୍ତାନ ନିଜ ଦେଶର ସାମରିକ ଘାଟି ବ୍ୟବହାର ଲାଗି ଇରାନ ସେନାକୁ ଅନୁମତି ପ୍ରଦାନ କରିଛି। ଆମେରିକାର ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ ପାକିସ୍ତାନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ମସିହାରୁ ମଇ ମାସ 12 ତାରିଖକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣ ବୃତ୍ତିଧାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ନର୍ସିଂ କର୍ମଚାରୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ପ୍ରତିପାଦନ କରିବା ସହ ଅତ୍ୟନ୍ତ ଆହ୍ୱାନଜନକ ପରିସ୍ଥିତିରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସମସ୍ତ ପୁରସ୍କାରପ୍ରାପ୍ତ ବୃତ୍ତିଧାରୀ ଏବଂ ନର୍ସିଂ କର୍ମଚାରୀ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଅବଦାନକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 1973 ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଦେଶବ୍ୟାପୀ ସରକାରୀ ତଥା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମାଧ୍ୟମରେ ସେବା ପ୍ରଦାନ କରୁଥିବା ପଞ୍ଜିକୃତ ନର୍ସ, ଧାଈ ଏବଂ ସହାୟକ ନର୍ସ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକଙ୍କୁ ଏହି ପୁରସ୍କାର ପାଇଁ ପ୍ରତିବର୍ଷ ମନୋନୀତ କରାଯାଇଥାଏ। ପୁରସ୍କାର ବାବଦରେ ଏକ ପ୍ରମାଣପତ୍ର ଏବଂ 1,00,000 ଟଙ୍କାର ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯାଇଥାଏ। ନର୍ସିଂ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନର୍ସଙ୍କ ନିଃସ୍ୱାର୍ଥପର ସେବାର ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି, ଭାରତୀୟ ସଂସ୍କୃତିରେ ସେବା ପରମ ଧର୍ମ ଭାବନାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। କରୁଣାମୟ ବ୍ୟବହାର ଏବଂ ମାନବତା ପ୍ରତି ଅକ୍ଲାନ୍ତ ସମର୍ପଣ ମାଧ୍ୟମରେ ନର୍ସମାନେ ଏହି ଆଦର୍ଶକୁ ପ୍ରମାଣ କରିପାରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ନର୍ସ ବୃତ୍ତିଧାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ନାତକ ଡାକ୍ତରୀ ପରୀକ୍ଷା ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହି ନିଷ୍ପଭି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପଭି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ ଏନ୍ଟିଏ ଦ୍ୱାରା ଯାଞ୍ଚ କରାଯିବା ପରେ ପରୀକ୍ଷା ବାତିଲ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଜାତୀୟ ପରୀକ୍ଷା ବ୍ୟବସ୍ଥା ଉପରେ ରହିଥିବା ବିଶ୍ୱାସକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଏନ୍ଟିଏ କହିଛି। ତେବେ ପୁନଃ ପରୀକ୍ଷା ନେଇ ପରେ ସୂଚନା ପ୍ରଦାନ କରାଯିବ। ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜୀକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ସ୍ୱଷ୍ଟ କରିଛି। ରାଜ୍ୟର ସର୍ବବୃହତ୍ ପ୍ରେକ୍ଷାଳୟ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ କଳାମଣ୍ଡଳ ଓଡ଼ିଶାର ସାଂସ୍କୃତିକ ଗୌରବକୁ ନୂତନ ପରିଚୟ ଦେବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର ସୈନିକ ସ୍କୁଲ୍ ନିକଟରେ ନିର୍ମାଣାଧୀନ କଳାମଣ୍ଡଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ରାଜ୍ୟର ସଂସ୍କୃତିକୁ ବିଶ୍ୱବିଦିତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପ୍ରାୟ 173 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା କଳାମଣ୍ଡଳ କମ୍ପ୍ଲେକ୍ସରେ 2,000 ଆସନ ବିଶିଷ୍ଟ ପ୍ରେକ୍ଷାଳୟ ଏବଂ 500 ଆସନ ବିଶିଷ୍ଟ ମୁକ୍ତାକାଶ ରଙ୍ଗମଞ୍ଚର କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଅନ୍ତରାଳରେ ସମୀକ୍ଷା ବୈଠକ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଗ୍ନି ନିରାପତ୍ତା, ଆଲୋକୀକରଣ, ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥା ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ସୁରଜ ଗୁରୁତ୍ୱ ଆରୋପ କରିଛନ୍ତି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆସନ୍ତା 18 ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଦିନିକିଆ ଗସ୍ତ ଅବସରରେ ଦଳକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଶ୍ରୀ ନବୀନ ଆଲୋଚନା କରିବେ। ଦଳୀୟ ଆଭିମୁଖ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ନବୀନଙ୍କ ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ବୁଥ୍ସ୍ତରୀୟ ପରିଚାଳନା, ଡିଜିଟାଲ୍ ଯୋଗାଯୋଗ ଏବଂ ଜନସହଯୋଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସାମ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିଛନ୍ତି। ଖାନପଡ଼ାସ୍ଥିତ ପଶୁ ଚିକିତ୍ସା କଲେଜ ପଡ଼ିଆରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଅନ୍ୟ 4 ଜଣ ବିଧାୟକ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଥିଲେ। ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ତୃତୀୟ ଥର ପାଇଁ ଆସାମରେ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ସାହସିକତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର

ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଆବେଦନ ଜାରି ରହିବ। ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଓଡ଼ିଶା ବିଧାନସଭା ପରିସରରେ ଥିବା ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ସନ୍ଥକବି ଓଡ଼ିଆ ଜାତି ପାଇଁ ଆଦର୍ଶ। ତାଙ୍କ ଚିନ୍ତାଧାରା ଏବଂ ନୀତିବାଣୀ କୋଟି କୋଟି ଲୋକଙ୍କୁ ପ୍ରେରିତ କରୁଛି। କାର୍ଯ୍ୟକ୍ରମରେ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଯୋଗଦେଇଥିଲେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହେବ। ଗଣତି ମିଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଆଜିଠାରୁ ପୁନଃ ଆରମ୍ଭ ହୋଇଛି। କଟକ ଏସ୍ସିବି ମେଡିକାଲ କଲେଜରେ ଏକ 7 ଜଣିଆ ବିଶେଷଜ୍ଞ ଡାକ୍ତର ଦଳ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିବା ପରେ ଜିଲ୍ଲା ସଦର ଚିକିତ୍ସାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସଦର ଚିକିତ୍ସାଳୟରେ ଡାକ୍ତରୀ ଦଳ ବିଭିନ୍ନ ରୋଗୀଙ୍କ ଚିକିତ୍ସା କରିବେ। ଏହାର ସୁବିଧା ସୁଯୋଗ ନେବାକୁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ମାଲକାନଗିରି ଏବଂ ଆଖପାଖ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସ୍ଥିତି ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ଅଶୋକ ଦାସ ପ୍ରମୁଖ ଯୋଗଦେଇ ଜଳଯୋଗାଣ, ରାସନକାର୍ଡ ବଣ୍ଟନ ସହିତ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପର କାର୍ଯ୍ୟସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ 46.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ନେଇ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଏଥର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଲଗାନ କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀ ଆଶା ଭୋସଲେ, ଉଦିତ ନାରାୟଣ ଏବଂ ବୈଶାଲୀ ଓ ସାଥୀ। ଗୀତିକାର ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

0: ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଚୋରି ଚୋରି କଥାଚିତ୍ରରୁ ଅଲକା ୟାଗ୍ନିକଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ସାଜିଦ ୱାଜିଦ।

0: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଇଶ୍କ ବିଶ୍କ କଥାଚିତ୍ରରୁ ଅଲକା ୟାଗ୍ନିକଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ଏଥର ଆରମ୍ଭ କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା।
1: পাছলিনতা কাথান হেতু আজকুন মনে খাতরি কি আজ আজির কি কাথা এক্কানে কৃতাম কথানি তেঙ্গালিয়ার তমে তেঙ্গনা শৈলী বোধ ইন্নে রাচা যে একস্কটি আবন নাম মন ধ্যান চিয়ালকাতারু মেনালকাত সথে যেন্তা নাম যেতে না হাচালকাত তেঙ্গালিয়ার অন্টারা আজি অন্টার আচা আসান রাজাস অন্টার আচাস তাহি রানী অন্টার আচা କାଉଣ୍ଟା ପଦ୍ଦାନୁ ପାଚକି ସଣ୍ଟରା ଚାଷ ତାଙ୍କେ ପାଚୁ ଭିରାଚା ଘା ଘା ତେଙ୍ଗାଲିଆର ଯେ ହର୍ବୁଲା ବଢ଼େଇଟି ପର୍ତ୍ତାରାଚା ପର୍ତ୍ତମିଆ ବଢ଼େଇଟି ମନ୍ନୁ ରାଚା ଆ ମନ୍ନୁକି ବଢ଼େଇଟି ଢୋଡ଼ୁରୋ ରାଚା ଆରୁ ଅନ୍ନୁ ଅଣ୍ଟା ରାକ୍ଷସ ରାଲିଆସ ଇନ୍ନେ କେତିନି କେତେ କଥାନି ତେଙ୍ଗାଲିଆର ଆରୁ ଆ କଥାନି ଯେନ୍ ତେଙ୍ଗାଲିଆର ଆ କଥାନି ଗେ ଉଲା ବହୁତ କଥା ରାଚା ଶିଖରା ଗେ ଆହା ଗେ ଆ କଥା ନିବନ ନାମ ମେନାଲକାତ ଆରୁ ଆଦଗି କଥାବନ ବୁଝରାଲକାତ ଆରୁ ଆଦଗି ମାଧ୍ୟମତି ଆ ନୀତି ଶିକ୍ଷାବନ ନାମାନ ଗୋଟି ତେଙ୍ଗାଲିଆର ଧୀରେ ଧୀରେ ଧୀରେ ଧୀରେ ସାମିଆ ପରିବର୍ତ୍ତନ ମାଞ୍ଜା ଆ କଥାବନ ଯେନ୍ ତେଙ୍ଗାଲିଆର ଧୀରେ ଧୀରେ ଆଦାନ ଲେକ୍ଚର ବହି ମାଞ୍ଜା ବହି ଗୁଠି ଉର୍ଖା ଆରୁ ବହି ଗୁଠି ପଢ଼ା ଖାତରା ପ୍ରକୃତିରେ ଯଦି ଏର ଥିଲେ କଥାନି ମେଞ୍ଜକୁନ୍ ଯେନ୍ତା ବଢ଼ିଆ ଲାଗି ଆରୁ ଫିର୍ ମେନାଲ କାରଣ ବାଗିର ଲାଗି ହନ୍ନେ ବହି ପଢ଼ନା ଦିଅଣ୍ଟା ବଢ଼ିଆ ଜିନିଷ ଦୁ ନାମ ଯାହା ବି ନାମେ ମନୁ ଉର୍ଖାଲି ଆପନ ବହି ହିସାବନୁ ଲେଖନା କଥା ଆଉ ବହି ବି ଅଥରନା କଥା ଦୁ ଆରୁ ନାମ ଯଦି କଥାକୁଟିନ୍ ଲେଖତ ଆରୁ ଇୟତ ବହି ହିସାବନୁ ହେଲେ ଇ କଥାକୁଠିତ ଯୁଗ ଯୁଗ ରକ ନାମ ଯାହା ବୁଙ୍ଗା କେର କିଛି ଆ କଥାନ ବି ଆହା ଆଙ୍ଗତ ଆରୁ ଯଦି ନାମ ବହି ଲେଖତ ହେଲେ ନାମେ ଯେନ୍ ବାରନା ପିଢ଼ି ଆଥିଲି ଆବଡ଼ାର ହି ଆହା ଆଙ୍ଗର ତା କଥା ମାଞ୍ଜା ଯେ ଇ ବହି ଲେଖନା ବହି ଛାପାବାନା ଆରୁ ବହି ପଢ଼ନା ବଦନଟା ବଢ଼େଟି ବଢ଼ିଆ ଜିନିଷ ଦୁ ଇ କଥାବନ ନାମ ବୁଝର୍ନା କଥା ଆରୁ ବହି ପଢ଼ନା କଥା ଦୁ ବହି ପାର୍ଚକା ଥିଲେ ଇଓ ମାଲା ଇଓ କଥାନ ନାମ ଆହା ଆଙ୍ଗତ ନାମେ ନଲେଜ ବୋଧି ବାଢ଼ର ଆଉ ଇ ପଢ଼ନାନ୍ତି ନାମ ଯେନ୍ ଖୁସି ହାକ୍ଷତ ଦୁସରା ଏକାସାନିଆ ଖୁସି ପଲଦା ଥାକ୍ଷା ଆରୁ ଇ ବୋଧ ନାମେ ପୁରୁଖାନ୍ତି ନାମେ ତକ ଆଉ ନାମେସ୍ତି ନାମେ ଯେନ୍ ବାରନା ପିଢ଼ି ତକ ଇ ଯେନ୍ ଗୋଟେ ସଂଯୋଗ ମାନାଲି ଇ ବହି ବୋଧ ଆ ବୋଧ ବାଢ଼ିଟି ନାମେ ସମାଜକେ ଲାଗନ୍ ସମ୍ପତ୍ତି ମାନ ତା ଯେତେ ନାମ ବହି ପାଢ଼ତ ଆର୍ ଯାହା ବି ନାମେ ମନୁଲା ଆତିଲି ଆଦାନ ଲେଖତ ଆଉ ବହି ହିସାବନୁ ପ୍ରକାଶିତ କାମ ଯିଏ ନାମେ ଭବିଷ୍ୟତ ପିଢ଼ି ବି ଆଦାନ ପାଢ଼ରାରୁ ଆହା ଆଙ୍ଗର ଇ ଆଶା ସହିତ ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ଇତିହାସ ତେଙ୍ଗାଲି ଯେ ମୁଲିନ୍ତି ଆଲାର ହାରବୁନୁ ରାଲିଆର ଆରୁ ଆବଡ଼ାର ହାରବୁନ୍ତି ଯେନ୍ ଫାଡ଼ୁ ହାକରାଲି ଆଦନ ମହାଲିଆର ଝରଣାନ୍ତି ଯେନ୍ ଆମୁ ଏତା କାଲିଆ କୁଲକୁଲା ତେଲ ଆଦାନ ହାପ୍ପାଲିଆର ଆର୍ ଭିନ୍ ଭିନ୍ ଯେନ୍ ମାନ୍ନୁ ମା ସାତିଲି ଝେପରା ମାନ୍ନୁ କା ଭିଡ଼ ଏକାସନ ଆତିଲି ମାନ୍ନୁ ଗିଏ ଅଣ୍ଟା ବୁରେଇ ହନେ ଜାଗା ଗୁଠେନୁ ରାଲିଆର ଆରୁ ବି ତେଙ୍ଗନାର ଯେ ପାର୍ତା କିଆ କା ପାର୍ତାନୁ ଯଦି ଢଡ଼ୁରୋର କା ଖୋଲର ଆଦ୍ଗେ ଉଲା ଭି ତାମ ରାଲିଆର ବୁଲିକିରି ହାରବୁ ସାଙ୍ଗେନ୍ ମିଶ୍ରାରୁ ରାଚାର ହାରବୁନ୍ତି ଯାହା ମନାଲିଆ ଆଦାନ୍ତା ମନ୍ଦରାଲିଆର ଆରୁ ମହାଲିଆର ତେଲା ମାନ୍ନା କିଟି ମାନ୍ନା ଖିଜିରି ମାନ୍ନା ହୁର୍ମି ବାକେନ୍ ଯେନ୍ ଜିନିଷ ଗୁଠି ହାକରାଲିଆ ଆଦା ନନ୍ଦରାଲିଆର ଆରୁ ମହାଲିଆର ହାରବୁନୁ ଜନ୍ତୁ ରାଚା ଆବଡ଼ା ଗୁଠି ଭିନ୍ତାମ ଇଞ୍ଜାର ଚାପିଆରୁ ଡେମଚାର ଚାପିଆରୁ ତାଙ୍ଗାନ ପିଟାର ଆରୁ ପହିଲେ ତା ବାନାର୍ଜୀ ତାମ ହନ୍ନେ ହେନାବନ୍ ମହାଲିଆର

0: ଚାଲରାଲି ଆକାଶବାଣୀ ତରଫ୍ତି ଆ କାର୍ଯ୍ୟକ୍ରମନୁ। ହେଲେ ପହେଲା ତେଙ୍ଗର ଯେ ଇ ଯେନ୍ ଚିନ୍ତାଧାରା ନାନା ଖାତ୍ରା ଯେ ଭିନ୍ ଭିନ୍ ଯେନ୍ ନାମେ ଆଦିବାସୀ ଭାଷା ଗୁଠି ଆତିଲି ଆ ଭାଷା ଗୁଠିନୁ ଏକାନେକିରି ଇସ୍କୁଲ୍ନୁ ଭି ହାଦୁ ବଚୁରିନ୍ ପାଠତମ୍ ବୋଲିକିରି ଯେନ୍ ଚିନ୍ତା ନାନା ଖାତ୍ରା ଆରୁ ନାମେ ଇ କୁଣା ଭାଷା ବନ୍ ଏକାନେକିରି ଇନୁ ସାମିଲ୍ ମାଞ୍ଜା ଯେ ଇ କଥା ବନ୍ ଟିକେ ତେଙ୍ଗର
1: ତ କଥା ମାଞ୍ଜା ଯେ ସରକାର ଏରିଆ ଯେ ନାମେ ଆଦିବାସୀ ଗୁଠିଆର ଯେନ୍ 32 ପ୍ରକାର ଆଦିବାସୀ ରାନାର 62 ପ୍ରକାର 32 ପ୍ରକାର ଆର୍ କେ 32 ପ୍ରକାର ନିଜର ନିଜର ଭାଷା ଏନେ କୁଣୁ ଭାଷା ନାମେ ଯେନ୍ତା ଉରମ୍ ଭାଷା ମୁଣ୍ଡା ଭାଷା ଆ ଭାଷାନୁ ଆର୍ କାଚନା ଖରାଲ ନାର ତ ଯେତେବେଳେ 32ଟା ରହି ଆର୍ ଚିନ୍ତା କାମା ଖାତ୍ରା ଯେ ଇର୍ ଗୁଠିର୍ ଗେ ଲାଗାନ 3400ଟା ସ୍କୁଲ୍ ନୁ ଖାଲି ନିଜର ଭାଷାନ୍ତା ହାତଦାର ଖାଲି ପାଢ଼ାଲନାର ଦୁସରା ଭାଷାନ୍ତାର ମାରଲାର ଧାରଣ ଆମେ ଇସାନ କୁଣୁ ପାଡ଼ା ରହି କୁଣୁ ପାଡ଼ନ୍ତାର ଖାଲି କୁଣୁ ହାତଦାର ପାଢ଼ାଲନାର ହଣ୍ଡେ ସ୍କୁଲ 3400ଟା ରହି ଇ ନାମ ହେଲେ ରାଜିନୁ ତ ଇ ରେନ୍ଦିରେ ଖାଲି କାଚନା ଖାନା ବାକେ ଇର୍କେ ଅଣ୍ଟା ପ୍ରୋବ୍ଲେମ୍ ମାନାଲି ସମସ୍ୟା ମାନାଲି ଯେ ଇର୍ ଓଡ଼ିଆ ସ୍କୁଲ୍କେ ଯେତେବେଳେ କାଲନାର ହୁପକେ ଲାଜରାଲ ନାରୀର ନିଜର ଭାଷାନୁ କାଚନା ଖରାଗେ ଆର୍ ଗାନେ ଓଡ଼ିଆକେ ସାମିଲ ମାନାଗେ ଲାଗାନ ଆଜିକେ ଲାଗାନ ବଡ଼ା ଅସୁବିଧା ମାନଯା ସରକାର ଚିନ୍ତା କାମଚା ଆଉ ପୁରା ଜନଗଣନା କାମନା ଲେଖା ଶିକ୍ଷା ଜଗତନୁ 2005 ଗୋଟେ ଜାତୀୟ ଶିକ୍ଷାନୀତି ପ୍ରଚଳନ ଯେତେବେଳେ ମାନଯା ହୁବାକେ ଏରିକିରି ବାଚା ଯେ ନିଶ୍ଚିତ ଭାବରେ ଯେନ୍ ଭାଷାରେ ଆଜି 32ଟା ଭାଷା ଯେନ୍ ଭାଷା ଆଦିବାସିନ୍ଦା କାଚନା ଖାରାଲନାର ହୁରିଗେ ଲାଗାନ ନାମ ବହି ତିଆର କାମତ ବୋଲିକିରି ତାପରେ ବହି ତିଆର ଆରମ୍ଭ ମାନଯା ଆରମ୍ଭ ଯେତେବେଳେ ମାନଯା ପପୁଲେସନ୍ ବା ଜନସଂଖ୍ୟା ଅନୁସାରୁ ପହିଲା 10ଟା ଭାଷା ଉପରେ ଆର ଅଚାର ପହିଲା 10ଟା ଭାଷା ଯେତେବେଳେ ଅଚାର ହୁବାକେ ନାମେ ସମ୍ବଲପୁରନୁ ମୁଖ୍ୟ କରି ଏକା ଭାଷା ବେଶୀ ଜାତି ରାନାର ଆର୍ ମାନାଲା ନାମେ କିଷାନ ଆଉ ମିର୍ଦ୍ଧା ଦୁସରା ଜାତି ଆର୍ ବି ରାନାର ତ ଇର୍ ଯେତେବେଳେ ଆରମ୍ଭ ମାନଯା କରା ବହି ଲେଖା ଗିଲାଗାନ ନାମେ ସୁନ୍ଦରଗଡ଼ନୁ ମାନଯା ଉରାମ ମୁଣ୍ଡା ଅନ୍ୟ ବହି ଲେଖା ମାନଯା ଏନେ କରି ଓଡ଼ିଶାନୁ 32ଟା ଭାଷା ନୁ 10ଟା ଭାଷା କି ଆର ଅଚାର ହଁ 2006 ବହି ଲେଖା ଆରମ୍ଭ ମାନଯା ହଁ ଯେତେବେଳେ ବହି ଲେଖା ଆରମ୍ଭ ମାନଯା ସେତେବେଳେ ଇ ବହିକେ ମୁଖ୍ୟ କୋଡିନେଟର ନେ ମାନଯାର ମାରିଲା ଯେନ୍ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡ଼ାକ 30ଟା ଜିଲ୍ଲାନୁ ଯେନ୍ 30ଟା ରହି ଆର୍ ଏନେରିକେ ଆର୍ ଗେ ଦାୟିତ୍ୱ ଚିଚାର ସରକାର ଦାୟିତ୍ୱ ଚିକିରି ଆର୍ ଗେ ଭିତରୁ ଅନ୍ୟଟା କୋଡିନେଟର ଆର୍ ଇନ୍ ଚିଚାର ତ ସୌଭାଗ୍ୟ ହେଙ୍ଗେ ନେ ଯେ ସମ୍ବଲପୁରନୁ ଡାଟ ଯେତେବେଳେ ଚାକିରି କାମ ଲାଗାନ ଏଙ୍ଗାନ ଆର୍ ଦାୟିତ୍ୱ ଚିଚିଆର କୁଣୁ ଲାଗାର ଗେନ୍ ମନ୍ଦା ବହି ତିଆର ମାନାଲି ତାପରେ କୁଣୁ ଆଲାନ ତାପରେ ବହୁତ ଆଗ୍ରହ ସହିତ ନେନ୍ ଯାହା ଯାହା କାମନା କଥା ଯେନ୍ତା ତାଲିମ ସିଷ୍ଟମ ଯେନ୍ତା କାମନା କଥା କାମିକିରି ତାପରେ ବହି ଲେଖା ଆରମ୍ଭ ମାନଯା ବହି ଲେଖା ଯେତେବେଳେ ଆରମ୍ଭ ମାନଯା ହୁଆକେ ନାମେ ସମ୍ବଲପୁର ଜିଲ୍ଲାନୁ କୁଚିଣ୍ଡା ବାମରା ଆଉ ଜମେନକିରା ଇ ତିନିଟା ବ୍ଲକନୁ ପୁରା କୁଣାର ଖଚରାନାର ନିନ୍ଦିକାନାର ପୁରା କେତେ ନାଇଁ କେତେ ଆଉ ହାରାହାରି ଜନଗଣନା କାମା ଖାତ୍ରା ଯେ 40ଟା ସ୍କୁଲ ଦୁସରା ଜାତି ତାର ମାଲାରିନ ଖାଲି କୁଣାର ରାନାର
0: ହଁ ବାକେନ ଆଜି ଲେଖାନ ଇଦାନ ଚିନ୍ତା ନାନା ଖାତ୍ରା ଯେ କୁଣା ଭାଷା ଦିଅ ବହି ଲେଖ
1: ବହି ଲେଖ
0: ହେଲେ ନିମା ଯେତେବେଳେ ଦାୟିତ୍ୱ ଚିଆ ଖାତ୍ରା ନିମେ ଏନ୍ଦର କର୍ତ୍ତବ୍ୟ ରାଚାହୁ ଟାଇମ ନୁ ଯେ ଏକାନେ ଏକାନେ କିରି ନିମ ବହି ଲେଖର ଆ କଥା ବନ ଏକାନେ କିରି ନିମ ଚିନ୍ତା ନାନକାର ଏନ୍ଦର ଏନ୍ଦର ପ୍ଲାନିଂ ରାଚାହୁ ବାକେନ
1: ପ୍ଲାନିଂ ଏନେ ବତରେ ରାଚା ଯେ ଇରା ମାନାଲେ 150ଟା ନାମେ ରାଜି ପୃଥିବୀନ୍ତା ବିରାଟ ରାଜିନ୍ତା 150ଟା ଦେଶ ନୁ ବି ଚିନ୍ତା ଖାତ୍ରା ଖାଲି ନାମେ ଭାରତ ନୁ କି ଓଡ଼ିଶା ନୁ ମାନଲି ତ ଆର୍ ଗେ ଭିତରେ ଯେତେବେଳେ ଆଦିବାସୀ ସମ୍ପ୍ରଦାୟ ଗୁଠିଆ ରାନାର ତ ଇ ରକମର ଭାଷା ଗେ ଲାଗାନ ଅଗ୍ରଗତି ମାନଲା କାମର ବା ଦକ୍ଷତା ବିକାଶ ଯେତେବେଳେ ତମେ ମାନଲା ମାନୁ ଆର୍ ଗେ ଲାଗାନ ସିଧା ଇ ରକମର କାମିକିରି ଅଣ୍ଟା ଲିଙ୍କ କାଞ୍ଚାର ସଂଯୋଗ ସ୍ଥାପନ କାଞ୍ଚାର ତ ନେମ୍ ଯେତେବେଳେ ବହି ଲେଖା ଲେଖାମ ନାମେ ଇସାନ ଓଡ଼ିଶାନୁ ଯେତେବେଳେ ନାମେ ଲେଖା ଲେଖାମ ଭୁବନେଶ୍ୱରନୁ ହୁବାକେ କାନାଡ଼ାନ୍ତା ଡେଭିଡ୍ ହକ୍ ଆଉ ଆମେରିକାନ୍ତା ପାମାଲା ମେକେଞ୍ଜି ଆରି ହେମେଗାନେ ବକିକିରି ପୁରା ମାସ ମାସ ଧରିକିରି ବହି ଲେଖଛେ ଆର୍ ସାଙ୍ଗେ ଯେ ଆର୍ ବାତିକିରି ଟେକ୍ନିକ୍ ଗୁଠିନ ମାନ ବାତ୍ୟାଚାର କାହାଣୀ ଗୁଠିନ ବାତ୍ୟାଚାର ଆଉ ଏନ୍ ଯଦି ଲେଖବ ତାହେଲେ ମାନ ବୋଲିକିରି କାଞ୍ଚାର ଆଉ ନେମି ଥାମେଗାନେ ମିଶେଇକିରି ବହି ଲେଖଛେ କାମ ହଁ ନାର ଖାଲି ଟେକ୍ନିକ ମାନ ବାତ୍ୟାଚାର କିନ୍ତୁ କାହାଣୀ ଗୁଠିନ ଏକାନେ ଲେଖା ଖାତ୍ର ଚରିତ୍ର ଏକାନେ ଅନ୍ଧରା ଖାତ୍ର କିନ୍ତୁ ଆଦି ନନ୍ଦରିକିରି ନେମ୍ ତାପରେ ହେମେ କୁଣୁତି ଏକଦମ ପୁରା ଲେଖା କାମ ହଁ ଲେଖା କାମ ଯେତେବେଳେ ଯେତେ ମାଷ୍ଟର ଗୁଠିଆ କୁଣୁ ମାଷ୍ଟର ଖାଲି ଅନ୍ଧରିକିରି ଯେତେବେଳେ ଲେଖା ଆରମ୍ଭ କାମସେ କାମ ହୁବାକେ ସାଫା ଯେତେବେଳେ ଏତେ ଖୁସି ମଞ୍ଜାର କରା ଯେ ମହା ମୁସ୍କିଲ ଯାହା ହଉ ଆମେ ଭାଷା ନୁ ଆଜି କାହାଣୀ ସବୁ ମାନିକିରି ବହି ଲେଖା ମାନ ବୋଲିକିରି
0: ହଁ

0: କୁଣୁ ମାଷ୍ଟର ଗୁଠିଆର ଆଚାର କୁଣାର ନାମେ ଯେନ୍ ମାଷ୍ଟର ମାନଙ୍କ ଆଚାର ସ୍କୁଲ ଗୁଠିନୁ ଆପଣାରେ ନିମ୍ ସିଲେକ୍ସନ କାମିକି ଅନ୍ଦରକାର
1: ହେଲେ
0: ଏକାନେ ଇଓ ଆଲାର ଆଚାର ନାମେ କୁଣୁ ମାଷ୍ଟର ଗୁଠିଆରୁ ଏକାନିକିରି ନିମ୍ ବହି ଗୁଠିନୁ ବନ ଲେଖ
1: ହଁ 20-30 ଲେଖା ମାଷ୍ଟର କାମିକିରି ସାତ ସାତ ଦିନ 15 ମାସିନୁ ଏନେ ଟ୍ରେନିଂ କାମ ଖାତିର ଲିଆ 7-5 ଲେଖା ତାର ମାନେ
0: ଆଚ୍ଛା
1: ଟ୍ରେନିଂ କାମିକିରି ଅଣ୍ଟା ରାଚା ତାଙ୍କେ ଯୋଜନା ରାଚା ଯେ ଯେନ୍ ବର୍ଷକୁ 30 ସପ୍ତାହ ଲାଗାନ ବହି ତିଆର ମାଞ୍ଜା ଆ ବହି ଦେନ୍ଦ୍ର ମାଞ୍ଜା ବାଡ଼ଖା ବାଡ଼ଖା ବହି 30 ସପ୍ତାହ କି 30 ଆ କାଟି କାଟି ବହି ଯୋଡ଼େ ଲେଖା ଅଣ୍ଟା ସପ୍ତାହନୁ ଏନେକରି 90 ବହି ଅଣ୍ଟା ସପ୍ତାହନୁ 3 ବହି ବାଡ଼ଖା ବହି ଅଣ୍ଟା କାଟି ବହି ଯୋଡ଼େ ଏନେକରି ମୁନମୁନଟା ବହି ଧରିକିରି ପୁରା 30 ସପ୍ତାହ କେ 90 ବହି ତିଆର ମାଞ୍ଜା କରା ଆଉ
0: ଆଜି ବାଡ଼ଖା ବହି ଆର ଛୋଟ ବହି ବାଲଦାର ବାଡ଼ଖା ବହି ବୋଧ ଏକାନେ ଦାର ଛୋଟ ବହି ବୋଧ ଏକାନେ ଦୁ ଏକାନେ ଆଚ୍ଛା ଟିକେ ତେଙ୍ଗ ନହେଲେ ଭଲ ମାନ
1: ହଁ ତ ବାଡ଼ଖା ବହି ଏନେ କଥା ଧାରା ଅଣ୍ଟା ଆମେ ଅଣ୍ଟା ଥିମ୍ ବା ପ୍ରସଙ୍ଗ ଅଛି କାମ ନେମ
0: ଆ
1: ପ୍ରସଙ୍ଗ ମୁଁ କାମିକିରି ବହି 3-3 ଖଣ୍ଡ ଲେଖା ମାଞ୍ଜା ଧାରା ଫାଡ଼ୁ କଥା ଖାତରା ଫାଡ଼ୁ କଥା ଯେତେବେଳେ ଖାତରା ବାଡ଼ଖାଟେ ବହି ଅଣ୍ଟା ଲେଖା ମାନା କାଟି ବହି ଯୋଡ଼େ ଲେଖା ମାନ ତ ବାଡ଼ଖା ବହି ଲେଖା ବାକେ ବହି ଆବତ ବାଡ଼ଖା ମାନ ବହି ଆବତ କାଟି ମାନ କିନ୍ତୁ ଆନୁ ଏନ୍ଦେ ଏନ୍ଦେ ପ୍ରସଙ୍ଗର ଆଦ ମାନାଲି କଥା
0: ହଁ ତ ଏକା ପ୍ରସଙ୍ଗ ଆଲୋଚନା ନାଞ୍ଜକୁନ ଆମେ ହାଦାର ଭଲକିରି ବୁଝାଙ୍ଗ ଇ କଥା ବନ ହି ଧ୍ୟାନ ଚିଆ ଖାତରା
1: ଆଦିକେ ରେଲାକା ନନ୍ଦିର କା ବହି ଆବତ ଛୁଟିଆ ବାଡ଼ଖା ବହି ରାଜକୁନ ବି ଆଦିକେ ବେଶୀ ମାନଲା ପ୍ରଥମ ଶ୍ରେଣୀ ତା ବହି ତ ବେଲେ 4-5 ପୃଷ୍ଠା ୟା ଛବିର ୟା କଥା ଲେଖାର କୁଣୁ କଥା
0: ଅଣ୍ଟା
1: ବହି ଉଦାହରଣ ଚାଲିଲା ଯେ ଜଡ଼େ ରିନ୍ ସାମାନ ବହିକେ ନାମ ତ ଜଡ଼େ ରିନ୍ ସାମାନ ନେ ନେ ଜଡ଼େ କାଦଲି ଆରୁ ନାଡ଼ିଆ ଜଡ଼େ ରିନ୍ କେବନା ଖରାର ଦୁଇ ଲେଖର କେବନା ଖରାର ୟା ଫଟୋ ଆସିଥିଲି କାଦଲି ଆଉ ନାଡ଼ିଆ କି ଅଣ୍ଟା ଆଣିନୁ
0: ଯେ
1: ତାପରେ କାଦଲି ତେଙ୍ଗିଆ ଏନ୍ ବାଡ଼ଖା ୟା କଥା ପୁରା ହେଡ଼ଖା କାମନା ଲେଖା ତେଙ୍ଗାଲି ଏନ୍ ବାଡ଼ଖାନ ବୋଲିକିରି ତାପରେ ୟା ନାଡ଼ିଆ ତେଙ୍ଗିଆ ଏନ୍ ବାଡ଼ଖାନ ଦୁଇ ଲୋକର କେମନା ଖରାଲ ନା ଏନ୍ ବାଡ଼ଖାନ ବୋଲିକିରି ତାପରେ କାଦଲି ଆରୁ ନାଡ଼ିଆ ଡଡ଼କୋ ତାରା ବୁଝରାଗେ କେରାର ତମେ ତମେ ବାଡ଼ଖା ଦୁଇ ଲୋକର ବାଲନା ତ ବେଲେ ଗୁଚା ବୁଝରତ ନାମ ଆଉ ଡଡ଼କୋ ତାରା କେରାର ଆଉ ଡଡ଼କୋ ତେଙ୍ଗିଆର ନେଡ଼ ବାଡ଼ଖାର ଏମାନ ତେଙ୍ଗା ବୋଲିକିରି ଡଡ଼କୋ ତେଙ୍ଗିଆ ଏକା ତାରା କାଲଦାର ଆର ତେଙ୍ଗିଆର ଏମେ ଜଡ଼େ ରିନ୍ ତିନ୍ ନେତ ବାଡ଼ଖା ତେଙ୍ଗା ନିମ୍ ବୋଲିକି ତେଙ୍ଗିଆର ସମାଧାନ କାମାଗେ ତାପରେ ଡଡ଼କୋ ତେଙ୍ଗିଆ ନିମ୍ ଜଡ଼େ ରିନ୍ ପୂଜା ସା ଲାଗଦାର ମହାପୁରୁଷ ସା ଲାଗଦାର ଆଦଗା ଲଗା ନିମ୍ ଦୁହି ଲୋକର ସାମାନ ନିମ୍ ନେଧିର କାଟି ବାଡ଼ିଖା ମାରିଲିଆ ଦୁଇ ଲୋକର ହିଁ ସାମାନ ବୋଲିକି ତେଙ୍ଗିଆ ତ ଇଦାତ ମାନଲି ଅଣ୍ଟା ବହି ନୁ ବାଡ଼ଖା ହିସାବରେ କମିକିରି ଚିତ୍ର କାମିକିରି କାମା ଖାତର ଇଦ୍ଗେ ଛୋଟ ବହି ବି ଏନେ କାହାଣୀ ଇ ଫାଡ଼ୁଗୁ ଲଗାନ ନମେ କାରଲା ମାଞ୍ଜା ଯାହା ଯାହା ରହି ଆମେ କାମିକିରି ବି ଛୋଟ ଛୋଟ ବହି ଏନେ କାମା ଖାତର
0: ଆଚ୍ଛା ତ ଇସାନ ତେଙ୍ଗା ଖାତର ଯେ ଇ ନାମେ ଯେନ୍ କୁଣା ହାଦାର ଇ ନାଡ଼ିଆ ବି ଆକାନାର କାଦଲି ବି ଆକାନାର ଆଉ ଡୋଡ଼କୋ ବନି ଆକାନାର ତ ଇ କଥା ମୁଁ ଯଦି ନାମ ତେଙ୍ଗ ଥିଲେ ଠିକ ତମେ ଧ୍ୟାନ ବୋଧ ବାର ଆଉ ତାନ ବୁଝରାଙ୍ଗ ଏକମଲା ତ ଇନେ ଗୋଟେ ବିଷୟବସ୍ତୁ ଥି ହୁଆ ଖାତର ଆରୁ ଯେନ୍ କାହାଣୀ ହିସାବ ନେକାଣେ କିରି ତା ମାନେ ଶିକ୍ଷାଦାନ ଚିଆ ଖାତର ଇନେ ବହି ଗୋଟେ ପ୍ରସ୍ତୁତ ମାଞ୍ଜା
1: ପ୍ରସ୍ତୁତ ମାଞ୍ଜା
0: ତ ଇଦାନ ନିମ ତେଙ୍କର ଯେ ପ୍ରଥମ କ୍ଲାସ ତା ବହି ଯେନ୍ ପହିଲା ପହିଲା ନେ ବାର ତା ହନେ ହେଇକିରି ଖାଲି ପ୍ରଥମ କ୍ଲାସ ଗେଲେ କାନ ବହି ଲେଖା ଖାତର ଏକା ଇଓ କ୍ଲାସ ତକ ନେ ବହି
1: ଲେଖା ଏ କ୍ଲାସ ରୁ 5 କ୍ଲାସ ତକ ଏ କ୍ଲାସ ରୁ 5 କ୍ଲାସ ତକ ପହିଲା କଥା ମାଞ୍ଜା ଯେ ନାମେ ପ୍ରଥମ ଶ୍ରେଣୀ ନୁ ହାଦାର ଖାଲି କୁଣୁ ଭାଷା ତି ପାଢର ଅକ୍ଷର ବି କୁଣୁତି ଧରା ଅଣ୍ଟା ଯୋଡ଼େ ମୁଣ୍ଟା ୱାଲଦାତ ନାମ ଅଙ୍କ ବହି କେ ବି ଚାର ତିଆର ମାନ ନାମେ ଅକ୍ଷର ବହି ବି ତିଆର ମାନ ତାପରେ ମାନିକିରି ଧୀରେ ଧୀରେ ଇନ୍ଦିର ମାଞ୍ଜା ତାପରେ ବହି ତିଆର ମାଞ୍ଜା ବହି ତିଆର ମାନ ଦେଇକିରି ଏନେ ତାମାନେ ବାଡ଼ଖା ବହି କାଟି ବହି ତିଆର ମାଞ୍ଜା ଆଉ ସପ୍ତାହକେ ଯେନ୍ ସମୟକେ ବିନା ଚାଖାକେ ବହି ଲେଖା ମାନ ହଁ ପୁଷ୍ପୁନି କେ ପୁଷ୍ପୁନି ବହି ଲେଖା ମାନ ପୁନା ଅନ୍ନାକେ ପୁନା ଅନ୍ନା ବହି ଲେଖା ମାନ ଏନେକିରି ପୁରା 60 ବହି ତିଆର ମାନ ଆଉ ବିଭିନ୍ନ ରକମର ମାନ
0: ବେଲେ ନାମ ଯେନ୍ ସାମିଆନୁ ଗତି କାମାଲ ଦାତ ନାମେ ଯେନ୍ ପର୍ବ ପର୍ବାଣି ଚାଲି ଚଳଣି ସଂସ୍କୃତି ଆସିଲି ଆ ବାକେନ୍ ଯାହା ଖାତରାଲ କିର ହୁ ହୁସାବ ନୁ ବହି
1: ପାର୍ତା
0: ତ ଇ ବଣି ଧ୍ୟାନ ଚିଆ କ୍ଷେତ୍ର କି ଚା ଆର ଯେନ୍ ଛୋଟ ବହି ବାଲକାର ଯେ ଛୋଟ ବହି ଗୁଟି ଦେଖାନେ
1: ଛୋଟ ବହି ତୁ ଧର ଇ ଯେନ୍ କାହାଣୀ ଅଣ୍ଟା ତେଙ୍ଗାନ ଇଦ ବାଡ଼ଖା ବହି ନୁ ମାଞ୍ଜା ବହି କେ ସାଇ ଯାବତ ବାଡ଼ଖା ମାଞ୍ଜା ଛୋଟ ବହି କାହାଣୀ ଦେ ନା ଏକା ରକମର ଦୁ କିନ୍ତୁ ଛୋଟ ବହି କାମିକିରି ଆ ଛୋଟ ବହି ନୁ ଧର ତେଲା ମୋହନା କାମଚକାନ ବହିକେ ନାମି ଚିଜ କାମ ତ ହଦାର ତେଲା ମାନୁକେ କେରାର ମିଆଁ ଏରିଆର ଯେ ଅଣ୍ଟା ମାକଡ଼ ତେଲା ମହାଲି ହଦାର ଏରିଆର ନିର୍ଘତିଆ ନାଡ଼ାର ହଁ ଆଦି ହାର୍ତୁ ନେରିକି ଯେତେ ନିର୍ଘତିଆ ନାଡ଼ାର ଯେତେବେଲେ ଆଦିର ମାନଲା ହାର୍ତୁ

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ସତନ କଥାଚିତ୍ରରୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ସାୱନ କୁମାର, ସଙ୍ଗୀତ ନିର୍ଦ୍ଦେଶନା ଉଷା ଖନ୍ନା।

0: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଆଶା ଭୋସଲେଙ୍କ କଣ୍ଠରେ କାରୱାଁ କଥାଚିତ୍ରର ଏହି ଗୀତଟି। ଗୀତିକାର ମଜରୁ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମାନ।

0: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇକରି ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ହେଲା ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କଲେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଇବା 18 ତାରିଖ ଦିନ ଦିନିକିଆ ଓଡ଼ିଶା ଗସ୍ତଥି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ରାଜ୍ୟର ସବୁନୁ ବଡ଼ ପ୍ରେକ୍ଷାଳୟ ଆଉ ମୁକ୍ତାକାଶ ରଙ୍ଗମଞ୍ଚ କଳାମଣ୍ଡଳ ଓଡ଼ିଶାର ସାଂସ୍କୃତିକ ଗୌରବକେ ଦେବା ନୂଆ ପରିଚୟ କହିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ଆବେଦନ ପ୍ରକ୍ରିୟା ହେଲା ମୂଲ, ଆଇବା 31 ତାରିଖ କରିପାରିବେ ଆବେଦନ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ଆଇଜ ମଧ୍ୟାହ୍ନ ଧୂପଉତାରୁ ଫେରଘାଏ ହେବା ମୂଲ। ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ଆଇଜ ରାଜ୍ୟବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। ମାଲକାନଗିରି ଜିଲ୍ଲାନ ଆଇଷ୍ଠାନୁ ଫେରଘାଏ ମୂଲ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା, ଯୋଗ ଦେଲେ ଏସ୍ସିବି ମେଡିକାଲ କଲେଜର ସାଜନିଆ ବିଶେଷଜ୍ଞ ଡାକ୍ତରୀ ଦଳ। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ ଆଇଜ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫ ଲୋକସଙ୍ଗୀତ ସମାରୋହ ନୂଆ 90 ହେବା ଆୟୋଜିତ। ଆଇପିଏଲ୍ T20 କ୍ରିକେଟର ଆଜିର ମ୍ୟାଚ୍ଟି ଗୁଜରାଟ ଟାଇଟାନ୍ସ ଆଉ ସନ୍ରାଇଜର୍ସ ହାଇଦ୍ରାବାଦ ଭିତରେ ହେବା ଖେଲ, ଆଉ ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି ରାଜ୍ୟର 17 ଜିଲ୍ଲାକେ ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏସ୍ସିନିର ମୁଖ୍ୟ ଖବର ନ ଶେଷ ହେଲା, ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ 90। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ସମ୍ବଲପୁରୀ ନାଟକ ଭୁଖା। ରଚନା ମଙ୍ଗଳୁଚରଣ ବିଶ୍ୱାଳ, ନିର୍ଦ୍ଦେଶନା ଦ୍ୱାରିକାନାଥ ନାୟକ, ପରିବେଷଣ କରିଛନ୍ତି ସୃଷ୍ଟି ସମ୍ବଲପୁରର କଳାକାରମାନେ, ସମ୍ପାଦନା ଭାଗିରଥୀ ମିଶ୍ର, ସହଯୋଗିତା ପ୍ରଫୁଲ୍ଲ କୁମାର ମାଝୀ ଓ ପ୍ରଭୁଦତ୍ତ ପ୍ରଧାନ।

0: ଗାଡି ଲଗେଇଛ?
1: ଅଇଁଠା ତ ତାକେ ଟିକେ ଉଠେଇ ଦେଲ ନନି?
0: ନାଇଁ ଉଠେ, ବନିହା ବେଲୁ ଶୋଇ ପଡିଛେ।
2: ହେତିର୍ ଲାଗି ତ ମଜା ହେବା, ଉଠା ଛାଙ୍କେ ପଡ଼ଲେ ନାଇଁ ଛୁଁ ଛୁଁ ନାଇଁ ଉଠୁଆ।
0: ନାଇଁ ଗୋ ବୁଆ, ମତେ ବଡ଼ା ଡର ଲାଗ୍ସି, ବିର୍ଜି ସେ ଛୁଛା ଟାକେ ହେଲେ।
2: ନନି ଡରୁଛେ ବେଲେ ତୁଇ ଟିକେ ଉଠା ନ ମହରକୁ ଦଦା, ତୋର କଥାକେ ତ କେଭେ ନାଇଁ ବିର୍ଜିବୁ।
1: ମତେ ଆଛା ଭକୁଆ ଥାପ କଲବ, ଉଠେଇ ଦେଲେ ତମେ ସବେ ପିଇବ ଆର୍ ମୁଇଁ ଖାଇମି ଗାଲି। ନାଇଁ ନାଇଁ ନାଇଁ,
3: କାଜେ ଗାଲି ଦ ବାବୁ, ଆମର ସେ କିଏ ଆମର କଣ ମହାପୁରୁ ଆସେ?
1: ଦେଖ ତବ ଦେଖ ତବ, ହଁ ଏଡ଼କି ଟିକେ ମୁଁ ଆର କେଡ଼େ ବଡ଼ କଥାଟେ କହି ପକଉଛି ଯେ। ହରେ ଠିକରି ତୁଇ ଅଠା ଦଲାକେ ନାଇଁ ଚିହ୍ନି ବୁଝିଲୁ?
3: ଚିହ୍ନିଛେ ବ, ବନେଇ କରି ଚିହ୍ନିଛେ ମୁଇଁ।
1: ଦେଖ କହି ଦଉଛେ, କହ ତୁ ଏନ୍ତା କିଲେଇ କରି ନାଇଁ କହ। ହଁ
3: କାଣ କରିବୁ କାଣ କରିବୁ କାଣ କରିବୁ ତୁ କାଣ କରିବୁ
1: କାଣ କରିମି?
3: ହଁ
1: ହରେ ଚୁଟି ମୂଷା, ମନେ ତୋରି ବକ ବକ, ମୁଁଟା ମୁର୍କୁଟି କରି ଫିକି ଦେମି ଜାଣିଛୁ।
2: ଦେହିଟା ରସ ରସ ହଉଛେ ବୋଲି କହୁଥିଲ ତ, ମୋର ଦେହିଟା ବି କେନ୍ତା ହେଲା ଯେ ମୁର୍କୁଟି ହଉଛେ।
4: ଛାକେ ଛାକେ ପଡ଼ିଲେ ଅଏନ୍ ଲାଗ୍ତା ବୋଲୁଥିଲୁ ଦାଦା?
3: ଦାଦା ଠିକ କହୁଛେ ଗୁରୁ।

0: ତୋର ହୁକୁମ ହେଲା
1: ଏତକି ରାତି କିଏ ଯିବାରି
2: ଖୋ ଢୁଲି ଆଦତେ ତ କଣ ଉଚେଇଛି ନାଇଁ ଉଚାବା କେ ପଶେ ଅଧେ ଅତକା ପାଇବା ଜି
3: ପାଇନ ତ ଏନ୍ କା ସୁସା ମୋର ବାବୁ
1: କାଁ ବୋ ମୋରକୁ ଯିବୁ ହବ ଯିବୁ କେ ଯେ କହ
4: ଯିବାକେ ତ ହଦରା ଲାଗୁଛେ ଯେ ରାତି ବଡ଼ା କଚ କଚ ଠିକାଦାର କେ ପାରି ହେସି ହେଲେ ତାର କନିଆ ଶାଲି କିନ୍ଦ୍ରେ ପକାସି
0: ପଇସା ନବା ମାଲ ଦବା ତାର ପଇସା ଦିଚା ଇତି କାଇଁ କଚ କଚ
4: ଆରେ ତୁଇ ନାଇଁ ଜାଣି ଠିକାଦାର କେ ବୁଝିଲୁ ଲଦ୍ର ଭଦ୍ର ଗୁଟା ଭଇଁସ ତେ ଚାରିଟେ ରହିଗଲେ ବୁଝିଲୁ ଏନ୍ତା ବୁର୍ଲେଇ ଦେବା ଯେ ଛୋଲ ଛୋଲ ମୁଠି ପକାବୁ ଆର କାଣ ବୋଲସି ଜାଣିଛୁ
2: କାଁ ବୋଲସି
5: ଚାରନାର ବୋଧ ରୁକିତେ କହୁଛେ ଚାରନାର ବୋଧ
1: ଆରେ ମା କସ୍ତୁରୀ ଏ ନୁନି ଉଠ ଉଠ ହେ ମୋର କୁର୍ତ୍ତାର ଉପର ମୁନାଥି ପାଞ୍ଚ ଟଙ୍କିଟେ ଅଛେ ଦେଇଥା ତ ମା
6: ସବୁଦିନ ସେ ପାଞ୍ଚ ଟଙ୍କିଟା ମୁନାଥି ଅଛେ ନ କାଲି ସଞ୍ଜେ ଯେନ୍ ଦାଏଲ ଦିଆସେଲ ଚା ପୁଡିଏ ଆର ମିର୍ଚା ଆଣିଲି ଫେନ୍ ଫୁଲର ଲାଗି ମିକ୍ସଚର ପନ୍ଦର ପଇସା
1: ଯେ ଟଙ୍କେ ସୁକେ ବି ନାଇଁ ଅଗଲି
6: ଗୁଟ ଗୁଟ କରି ହିସାବ ଦେମି କେ
2: ଗୁଟ ଗୁଟ କରି କାଁ କରିଦବୁ ଗୁଟାଟା ଯେତେ ଅଛେ ଆମ ନ
6: ଗୁଟା କି ଖାଣ୍ଡିଆ କିଛି ନାଇଁ ନ ଗୁଡୁ ରାୟ ଥିଲା ନ ଯ ଯେଧାର ଘରେ ଶୁଇବ ଯ ତୋର ତ ଦେହେ ବନେ ନାଇଁ ନ ଦାଦା ଖୁଁ ଖୁଁ କରୁଛୁ ଦେହଟା ବି ଶୁଖି କରି ଟାୟାର୍ଡ ଲେଖେ ହେଲାନ
4: ଏଥିଲାଗି ତ କହୁଥିଲି ନନି ଯେ ପାଏ ପାଏ ପଡିଥିଲେ ବନେ ହେଇଥିତା
6: ଇ ମତୁଆଲ ମାନେ ତତେ ମାରବେ ଜାନିଥା ହଁ ମୁଇଁ ଯାଉଛି
1: ଏ ବା ନନି ବିରଛୁ ଛେବୁ ପିଲେ ଚ ଯ ଶୁଇବ ଯ କାଲକେ ଦେଖମା ଚ
2: ନାଇଁ କହିଲେ ବିଜିମୁ ମୁହରିଆ ଦାଦା ହେଲେ ମନଟା ଚଢେ ଝୁରି ଲେଖେ ଉତରି ଗଲା ବୋଲ ତ
0: ଉତରି ଗଲା ବୋଲୁଛୁ କଣ ବୋ ମନ ତ ବତରି ଗଲା
1: ହଏ ବୋ ତମେ ଯ ତ ଯ ଯ ଫେର କାଲକେ ବସମା ଯେ
2: ଏ ପଲଟୁ ଚାଲ ବୋ ଚାଲ ଆର ମିଲବା ବୋଲୁଛୁ
7: ଯାଉଛେ ବୋ
6: ଯ ଯ ଶୁଇବ ଯ କାଲକେ ପଛେ ତୁମର ମହାଭାରତ ବସାବ ନ
8: ଦେଖ
6: ତୋର ନନି କେନର ଗୁଟେ ଉଡ଼ଲା ପତର କି ବୁଡ଼ଲା ଡଙ୍ଗା ଯେ ଉଠାଲେ ବି ଘୁମବାର ନାଇଁ
8: ଦେଖ ତ ନନା କେନ୍ତା ଖୁଟୁ ମୁଟୁ ହେଇକରି ଶୁଇଛେ
6: ହଏ ହଏ ବାବୁ ଏ ଗୁସେଇ ଏ ଭଗତ
9: ହୋମ ଶ୍ୟାବର ରାମଚନ୍ଦ୍ର କେ ପ୍ରଭାତେ ହେରିନୋ ମୁକ୍ତରେ ସଖୀ ଦିନ ଚାବେ ଆଜ ଭାଲୁ
6: ତୋର ଭାଲୁ ଭାଲୁ ଥାଉ ଦସନା ସଖଲା ଆରିଆଡ଼କେ ବସ ମୁଇଁ ଘର ଦୁଆ ଟିକେ ନିକେଇ ଦେସି
9: ବାହ ବ୍ରେଭୋ ବ୍ରେଭୋ ବ୍ୟୁଟିଫୁଲ
6: ଆମର ଚୈତୁ ଲୋକେ କାଣ ହାଉ ହାଉ ହେ ମୋର ସୁରେ ଭାଗି ଜାନୁ ଏଟା ଧରମଶାଳା ଭାବିଛୁ ନେଇ ରେ ଆଜିକାଲି ତ ଧୋପ ଧୋପଲିଆ ହେଇ ଯେତେ ଆଉଛନ୍ ସବ ରହିଖିଏ ଚୋର ଉପରେ ଉପରେ ଚିକନ ଚାକ ମାଗି ଖିଆ ଅଣ୍ଟକୁରାର ହାତେ ପନ୍ଥେ କିଛି ନାହିଁ ଇ ତାର ଘର ତାର ଘର ଇ ତାର ପିଛାଲ ତ ତାର ପିଛାଲ ତ ଇ ତାର ପିଢା ତାର ପିଢା ଢୁସ୍ମେ ହଉଥିବେ ପଲାଇନୁ ମାଗି ଖିଆ ବରୁଘିଆ କୁହା ପର ଝିବ ଦେଖି ହସବୁ ନାଇଁ ରେ
9: ମୁଇଁ ମୁଇଁ କାଇଁ ଦୋଷ କଲି ମୁଇଁ ତ ତୁମକୁ କିଛି ନାଇଁ କହିବାକେ
6: କିଛି ନାଇଁ କହିବାକେ ଦେଖବୁ କାଇଁ
9: ଦେଖିଦେଲି ଯେ କାଣ ହେଲା ଚୋଖେ ଯଦି ଭଲ ଲାଗେ ଦେଖବ ନା କେନ
6: ଆରେ ଫୁଲ ମେରାଟା ଅଣ୍ଟକୁରା କେନା ଢିବା ପଠେଇଦେମି କେନ କେନ କରୁଛି
1: କାଣ ହେଲ ନୁନି ସଖାଲୁ ସଖାଲୁ ପାଲାଟେ ଲଗେଇ ଦେଲୁ ନ ଯେ
6: ଦେଖ ତ ଦାଦା ଚିହ୍ନା ନାଇଁ କି ଜନା ନାଇଁ କେନର ଗୋଟେ ଆସିକିରି ମହାନ ତୋଡ଼ ମାରୁଛି
9: ମୁଇଁ ଚୋର ଠେଟ କିଛି ନୁହେଁ ଭାଇ ତମର ମାନଙ୍କ ଲେଖେ ମନୁଷ୍ୟ
6: ମନୁଷ୍ୟ କି ମାକର ହ ତୋର ଆଇନ ଦୁଇଟା କେ ବନେଇକରି ସମ୍ଭାଳିକି ରଖ
1: ହଉ ହଉ ଯା ତୋର ପୁତା କବା

0: ଦେଖ ପୂଜା, ମୁଇଁ ବୁଝୁଛେ ଏଇ ଲୋକ ସବୁ।
1: ମୁଁ ଟିକେ ଧୁଇ ଦେତି ଭାଇ,
0: ଯେ ଆମର ପାଏନ ଚଲବା ଭାଇଲ
1: କାଁ ଯେ ନାଇଁ ଚଲବା।
0: ନାଇଁ ନାଇଁ, ଆମେ ବଜନିଆ ଲୋକ ଆଉ ତ ହେଥିର ଲାଗି।
1: ଲୋକ ତ ଲୋକ, ଫେର ବଜନିଆ ଲୋକ ଗୋଟେ କାଣା? ମଗ ମଗ
0: ମଗଉଛେ ବାବୁ, ମଗଉଛେ।
2: ଏ ଫୁଲ ଏମା ଗଡୁଛି ପାଏନ ଗୋଡେ ଆନ ତ।
3: ଗଡୁଟା ଦିନା ମହାଜନ କେ ଦେଲୁ ପରେ ଦବା
2: ବେଲେ ବେଲେ ଠେକିତେ ଅଛେ ବେଲେ ଠେକିଟା କେ ଆନ।
4: ଏ ଯେ ନିଆ
1: ପାଏନ ହେଜେ ଅମୃତ ବନେ ଲାଗଲା, ଭିତରଟା ମୋର ଚଲି ଯାଉଥିଲା କେନ୍ତା।
0: ବସ ଏ ବାବୁ, ବସ ବାବୁ ବସ। ହଁ ହଉ ବାବୁ, ତୁମର ନାଁ କାଣା, କାଣ କରସ, ଆରେ କାହିଁ ଆଇଛ ଏଇଟା?
1: ମତେ ସଭେ ଅସୀମ ବଲସନ, ବନେ ପଢ଼ାଶୁଣା କରିଛେ।
0: ହଁ,
1: ଏହେଦେ ମୁଇଁ ପାଲି ପଞ୍ଜର ସହର ମଫସଲ ବୁଲି ବୁଲି ଗବେଷଣା କରୁଛେ।
0: କାଁ କରୁଛେ ବୋଇଲ?
1: ଗବେଷଣା କରୁଛେ।
0: ସେଟା ଗୋଟେ କାଣା ହେ?
1: କେନ୍ଟା ଏଇ ଗବେଷଣା?
0: ହଁ,
1: ଗବେଷଣା ଏନ୍ତା ଗୋଟେ ଜିନିଷ, ଗୋଟେ ଜିନିଷଟାକେ ତନ୍ତନ୍ କରି ଜାନବାରଟା।
0: କାଏ ବିଷୟ ଏନ୍ତା ଖୋଜୁଛ ଯେ ବୁଆ? ଏ ଗାଏ ବଲଦ କୁଛ ନି କରସ କାଏ?
1: ଗାଏ ବଲଦ ଥୁବି ଅତକା, ଆମେ ଯେତେ ଲୋକ ସମାସ୍ତି ଅଛୁ, ଅଧା ଗରିବ ଆଉ ଅଧା ଧନୀ, ଅତକ ନ ଅଛେ ଆଉ ଅତକ ନ ନାଇଁ ନ।
0: ହଁ ନାଇଁ ନ, ସତ କଥା ତ ବୁଆ, ସତ କଥା। ଏ ରେ ଯାହା ନ ଅଛେ ତାକେ ଖୟ ଢେକାରି, ଆର ଜାନ ନାଇଁ ନ ତର ପେଟଟା ସବୁବେଳେ ଲକ ଲକ ଲକ ଲକ କରୁଛେ ନ।
1: ଜାନୁଛ ତ, ପୂର୍ବାପାତି ଦିନୁ ଇ ସମାଜର ଦଲେ ଖଟବେ ଆଉ ଦଲେ ଖଟାବେ, ଇ ଦୁହି ଦଲକେ ନେଇକରି ତ ଯେତେ ଘିଚାଟ ନା।
0: ହଁ ବୁଆ
1: ଆଇ କି ନାଇଁ?
0: ହଁ ଆଇ ଜି। ଏନୁନି ହେଲେ ମା କସ୍ତୁରୀ, ଏନୁନି ଚାହା ଟିକେ ଫୁଟା ନଗା।
1: ଥାଉ ଥାଉ, ଚାହା ନାଇଁ ହେଲେ ବି ଚଲବା, ପାଏନ ଠୁକେ ତ ପିଇଛେ।
3: ଚିନି ଚୁନା ତ ନାଇଁ ଲଗା, ଚାହା ଗୁଡିଏ ଅଛେ, ଇ ଗୁର ଖଣ୍ଡେ ଦି ବନେଇ ଦେମି ଭାଇ।
0: ହଁ ହଁ, ବନାନେ ବନା, ଜାଣିଛି ବନଉଛୁ ବନା, ଗୁର ନାଇଁ ନ ବେଲେ ନୁନ ଥି ବନା।
1: କାହାର ଘରେ ଖିରି ଖିଚିଡି ଭାସି ଯାଉଛି, ଆର କାହାକେ ନୁନ ଗୁଢେ ବି ନାଇଁ ମିଲବାର।
0: ହେଟା ତ କରମର ମାଗ୍ନି ବୁଆ, କିଏ କାଣା କରବା?
1: କିଏ କହିଲା କର୍ମର ମାଗ୍ନି? ସମାସ୍ତି ଯେନ୍ ପାତର ଅନ୍ତର, ଏଇ ଯେନ୍ ଥିଲା ନାଇଁ ଥିଲାର ଭେଦଭାବ ଅଛେ, ମୁଇଁ ସେ ବିଷେତି ଗବେଷଣା କରୁଛେ, ଇ ବିଷେତି ଅତକା ଜାନବା ଲାଗି ଚାହୁଁଛେ।
0: ଯେ ଅତକା ଜାନଲେ କାଣା ହେବା? ଗାନ୍ଧୀ ବୁଢା ବି ତ ଗରିବ ଲୋକର ବିଷେତି ଗୁରୁତୁ ଜାଣିଥିଲା ବୋଲସନ୍। ହେଲେ କାଣା ହେଲା? ଯେନ୍ ଦଶା କି ସେ ଦଶା।
1: ନାଇଁ ନାଇଁ, ମୁଇଁ ହେଟା ନାଇଁ କହିବାର, ମୋର ଗବେଷଣାର ଉଦ୍ଦେଶ୍ୟଟା ହେଲା ଆମର ଗାଁ ଗହଲି ତି ପରାପାଟକେ ଇ ଲୋକମାନଙ୍କର ନ ଯେନ୍ ଗାନା ବାଜନା, ସଙ୍ଗୀତ ନାଟକ, ପାଲା ଛଚାର, ଡାଲଖାଇ, ରସରକେଲି କି ଆଉ କାଣା କାଣା ବି ହେଇପାରେ, ମୁଇଁ ସେସବୁ ବିଷେତି ଠିକ୍ ନିକ୍ ଜାନବାର ଲାଗି ତମର ମାନଙ୍କ ନିକେ ଆଇଛେ।
0: ଯେ ଇ ସବୁ ଆମର ମାନଙ୍କ ନ କାଣା ଅଛେ?
1: କେନ୍ତା?
0: ଆମେ ସଭେ ବଜାନେ ବାଲା, ଏଦେ ଇ ଢୋଲ ନିଶାମ ତାସା ଝାଞ୍ଜ ମୁହୁରି ଇ ସବୁ ତମେ ଇତୁ କାଣା ପାଇବ?
1: ଇତୁ ତ ମତେ ବହୁତ କିଛି ମିଲବା ଭାଇ, ଇ ସବୁକେ ଦେଖିକରି ଜାନିକରି ଶିଖିକରି ମୁଇଁ ବଢେ ବହିଟେ ଲେଖୁଛେ, ଯେନ୍ତି ତମର ମାନଙ୍କ ନାଁ ରହେବା, ତମର ଫଟୋ ରହେବା, ସଭେ ତୁମକୁ ଜାନବେ, ଇ ମୁଲକ ଯାକର ତୁମର ନାଁ ପଡ଼ବା ପରେ।
0: ଏ ବାବୁ, ଆମେ ତ ଭାଇ କୁଆର ବେଙ୍ଗାଉ, ଆମକୁ ତମେ ସମୁନ୍ଦର କେ ନେଇକିରି କାଣା କରବ? କେନ୍ ପୁଥି ପାଞ୍ଜିଥି ଆମ ନାଁ କାଁ ଅଛି ବୁଆ? କେନ୍ କ୍ଷେତର ଢେଲ ଆଉ ଆମେ, ଆଉ ଆମର ଫଟୁ ଆମର କଥା ଇ ତମର ବହିଥି ଲେଖିକିରି କାଣା ମିଲବା ତୁମକୁ କହ ତ? ବଡ଼ ଲୋକର ଆଶ୍ରା ନିଅ।
1: କାଁ ବୋଇଲ?
0: ହଁ, ବଡ଼ ଲୋକର ଆଶ୍ରା ନିଅ, ଆମର ଲେଖେ ଛୋଟ ଲୋକର ଆଶ୍ରା ନେଲେ କାଣା ପାଇବ? କଥା ଥି ନାଇଁ କହେସନ୍ ବା, ବଢେ ଝାପରୁ ଗସ୍ତଲେ ଥିଲେ

0: ଯଦିଓ କିଛି ନାଇଁ ମିଲେ ଛାଏ ତ ମିଲବା, ଆର୍ ଡୁଣା ଗଛ ତଲେ ରହିଲେ କାଣା ମିଲବା?
1: ଯେନ୍ ଡୁଣା ଗଛର ଛାଏ ନାଇଁ ନ, ମୁଇଁ ତ ସେନ୍ତା ଗଛ ଖୋଜୁଛେ। ଝାପରୁ ଗଛ ତି ମୋର କିଛି କାମ ନାଇଁ ନ, ମୁଇଁ ଯେନ୍ତା ଭୁଖା ଇ ସମାଜର ମୋର ଲେଖେ ଭୁଖା ମାନଙ୍କର ଫି ଦିନର ରହିବାର ଖାଇବାର ପିନ୍ଧବାର ଉଡ଼ବାର ସୁଖ ଦୁଃଖ ସବୁ ଜାଣିକରି ମୁଇଁ ସେମାନଙ୍କ ସାଙ୍ଗେ ଗୋଟେ ହେଇଯିବାର ଲାଗି ଚାହୁଁଛେ। କାଣା କଲେ ଆମେ ସବେ ଗୋଟେ ହେଇପାରମା, ସବେ ଭାଗ ବଟା କରି ଚଲି ପାରମା? ମାନେ ଜନକର ନ ଜହ ନାଇଁ ହେତା କି ଆଉ ଜନକର ନ କମ ନାଇଁ ହେତା?
2: ଦେଖ ମହାପୁରୁ, ପାରୁଛ ବୋଇଲେ ଲଢ଼, ଆମେ ତ ଦରମରା ସାପ ଲେଖେ ପଡ଼ିଛୁ, ଫେନ୍ ତୁଲି ନାଇଁ ପାରୁ କି ଫଁ କରି ଚୋଟ ମାରି।
1: ଏସବୁ କାମତି ନାଇଁ, ଏସବୁ କାମତି ମନର ବଲ ଥିବାର ଦରକାର, ଦିହେ ତାକତ ଥିବାର ଦରକାର।
0: ଏନୁନି ଇ ଚାହା କେତେବେଳେ ତ ଫୁଟଉଥିଲ? ଦିନା ମହାଜନ ନିକେ କାଁଯେ ପଠାଲୁ?
2: ତାର ତ କେତନା କେତେ ଆମର ଉପରେ ହେଲାନ, ଇ ତୈତଇ ଉପରେ ଦେବା ବୋଲି କାଏ ଭରସା କହ ତ?
3: ଦେବା ବୋଲି ତ ପଠେଇଛେ, ଦେବା ଯେ
0: ସେଦିନ ଏ କଣ୍ଟା ପେଟେ ଭେଟିଥିଲା,
2: ବାକିଆ ସୁଝି ଦେବାର ଲାଗି ବଡ଼ା କଟାଲ କଲା।
1: ତମର ଇ କାମ କମାନେ ଟିକେ ଲସି ଯାଇଛେ କେ?
2: ଲସି ଯାଇଛେ ବୋଲୁଛ? ଇ ବଛର ଚଲବାଟା ତ ଗୁହେର ହେଇଯିବା ପୁଆ।
1: କେନ୍ତା ତମର ଇ ବଜା ପାଟିକେ ଆଉ ଡକରା ଡୁକରି ନାଇଁ ଆବାର ଭାଇଲ?
2: ଦେଖ ଯେ ବାବୁ, ଇ ବଛର ତ ବର୍ଷା ମୁଲୁ ନାଇଁ, ଚାରି କୁତି ମଟି ଖେତ ଖୋଲା ଜଲି ଯାଇଛେ ବୋଲେ ଚଲେ, ଲୋକର ନ ଥିଲେ ତ ଡକାବେ, ଧନ ଥିଲେ ସିନା ଧରମ ବୁଆ। ଆର ଯେ ମାନଙ୍କର ନ ମାନେ ପଶେ ଅଛେ ବି ହୋ, ସବେ ତ ସେ ଡମ ବଜା ଚାହୁଁଛନ୍, ଆର ଆମର ଇ ଦୁଲଦୁଲି କେ ପଚରାବେ କେ
1: ଇ ଡମ ବଜା ନାଇଁ।

0: ଡିଗ୍ରୀ ଦେଲା ଦିନା ମହାଜନ ଏତେ ଦମ ତା ମୋ ମୁହୁରୀଟା ଆନ ଯାଇସି କେନ୍ତା ନାଇଁ ଦେଲା ଯେ ଦେଖମି
1: ଏ ଫୁଲା ନେ ଏ ମୁହୁରୀଟା ତୋର ବାକେ ଦେଇଦେ ତ
0: ଏ ବାବୁ ତମେ ଟିକେ ବୈଠ ମୁଇଁ ଆସୁଛି
2: କେତେଟା ନାଇଁ ନାଇଁ କେତେଟା ମୁହୁରୀ ରଖିଛୁ ଯେ ଦଦା ଏନ୍ତା ଗହନା ପକେଇ କରି ଜିନିଷ ନେବୁ ହମିଶା ଉଧାରି ଦେଇ ହେସି କାଏ
0: ଆମର ଫୁଲ ଯାଇଥିଲା ତାକେ ଖାଲି ହାତେ ଫେରେଇ ଦେଲୁ ନାଇଁ
2: ଆଗର ହିସାବ କିତାବ ପଟେଇ ଦେତୁ ତେତକେ ଯାହା ନଉଛୁ ନେ
0: ହବ ମୋର ଘରକେ ନୂଆ ଲୋକଟି କୁନୁଆ ଆଇଛନ୍ ଇ ଯାହା ପସେ ଦେମି ବୋଇଲି ଯେ ତୁଇ ଫେରେଇ ଦେଲୁ ଏ ଦେ ନେ ଇ ମୋର ମୁହୁରୀ ରଖ ଆଉ ଚାଉଲ 2 କେଜି ଚା ଚିନି ଆଲୁ ଆର ଡାଲ ଦେବୁ ମୁଇଁ ଆମ ନନିକେ ପଠେଇ ଦଉଛେ
2: ଘଣ୍ଟ ଟଙ୍କା ଆର ନନିକେ ପଠେଇ ଦେ
0: ହବ ଇ ମୁହୁରୀ ତ ରଖ ବୋଇଲି
2: ମୁହୁରୀ ମୁହୁରୀ ରଖିଲେ କାଣ କରମି ଚାମି ମତେ ପଇସା ଚାହି ପଇସା ତୁ ଜାଣିଛୁ ଏଟା ଠନ୍ ଠନ୍ ଗୋପାଳର ଧନ୍ଦା ଆଏ
0: ମୋର ପଇସା ଥିଲେ କାଜ ମୋର ମୁହୁରୀ ଦେଥିବ ଜାଣିଛୁ ଏ ମୁହୁରୀ ମୋର ସବୁ ଆଏ ମୋର ମା ମୋର ବୁଆ ମୋର ମହାପ୍ରଭୁ ଆଏ ଏ ମୁହୁରୀ
2: ବରେ ବରେ ମହାପ୍ରଭୁ ଏ ମୁହୁରୀ ଯଦି ମହାପ୍ରଭୁ ହେଇଥିତା ତମର ସଲାକର ଘରେ କାଁ ଯେ ଢୁନ୍ଦୁନି ବୁଲତା ବୋ ଦେଖ କହି ଦଉଛେ ଯେତକି ପଇସା ତୋ ଉପରେ ହେଲା ନା ସବୁ ସୁଝି ଦେ ଆର ଜିନିଷ ପତର ନେ ଆର ଫୁଲ କେ ପଠାଲି ନନି କେ ପଠାଲି ହେ ଭୁରକୁଟି ଛାଡ ହେ ଠାଲି ମୋର ନା ନାଇଁ ଦେଖାବୁ ଆଚ୍ଛା ଲୋଭୁ ତୁମେ ଏତକି ଏତକି ନେଲ ନ କେବେ ହେଲେ ତ 2 ପଇସା ଦେତ ବନେକରି ଦୋକାନଟା ଚଲତ କହିଥିଲ ଯେ ସଲେ ମୁଇଁ ବି ସଲା କାଏ ଲଗେ ଦୋକାନଟେ କଲି ଯେ ତମେ ସବେ ମିଶିକିରି ମତେ ବୁର୍ଭୁସ କରିଦେବାର ଉପରେ ଅଛ ଜାଣୁଛ ମୁଇଁ 5 ଲୁକିଆ ଲୋକ ହେ ଇଆରେ କେତେ ଗହକି କାହାକେ ସମ୍ଲାବୁ ମୋର ସଲେ
1: ଆ ରାତି ଦେମିଆ
3: ଯାଉଛେ।

0: ରାଗ ତମକେ କାନା କାନା ଭଲ ଲାଗ୍ସି ଖାଇବା କେ ଯେ ମୋ ନନା ପଚରାଉଛେ
1: ଆଏ ମତେ ପଚରାଉଛୁ ରେ ନୁନି ତେଲେ କହିଦେ ତୋ ନନା କେ ତାଙ୍କର ହାତର ତତଲା ତତଲା ରାଇ ସର ସର ଘି ସରବର ଅର ସାବୁକ ଲାଗ୍ସି
2: କନ୍ଦା ଫୁଲକି କି ଫାଇନ ପତ୍ର ଦୁଦ୍ରା ବୋଇଲେ କାଇଁ ନ ବନାନ୍ତି ଅର୍ଷା ମୋର କେନ୍ ବୁଆ କେ ମିଳିବା
1: ଠିକ ଠିକ ଠିକ ଠିକ ଠିକ କହୁଛୁ ରେ ନୁନି ଅର୍ଷା କାଁ କରି ବନାବ ଜାଣୁଛ ତ ଆଜିକାଲ ତେଲ ଘିତି କାଣା ନେ କାଣା ମିଶାଲେ ନ ଅର୍ଷା କାଁ କରି ବନାବ
0: ତେଲେ କାଣା ସଧଉଛ ଗ
1: ଜିକିର କରି କହୁଛୁ ବେଲେ କହିଦେ ତ ନନା କି ତାଙ୍କର ହାତର ଲେବିଡି ଖଣ୍ଡେ ହେତା ବେଲେ ନାଇ ଓହେଲ ଲାଗତା ଗା ଲେବିଡିର ପପରା ଟିକ ପପରା ମତେ ଭାରି ବଢିଆ ଲାଗ୍ସି ଗା ଚା କହିଦେ ତୋ ନନା କି
0: ତାକୁ ପରେ ଲେବ୍ରି କକରା ଭଲ ଲାଗ୍ସି।

0: କହିବାଟା କିଛି ନାହିଁ କହିନ।
1: ସେ ହେଲେ କାଣ କରବା ନୁନି, କେତେ ହେଲେ ଦେବା, ବିଚରା ଅଛି ବୋଲି ତ ଠୁଣି ଚଲୁଛି ଆମର।
0: ପୁଷ୍ପୁନି ଲାଗି ଗୋଟା କେତେ ହାଟ ଆଣିଛି, ବାକିଟା ପଛେ କାନମି ନ।
1: ଏ ବଛର କାଏ ପୁଷ୍ପୁନି ଲ ଦେଖୁଛୁ ତ, ଲୁକେ ମେରି ନାଇଁ ଗାଡି, କ୍ଷେତ କୁଟା ମୁଟା ଚଲି ଗଲାନ।
0: ଯେ ତିହାର ବାହାରଟା ଯିବା କାଏ,
1: ଅଛେ ଥିଲେ ତ ଲୁକେ ମାନବେ ଲ,
0: ଥାଉ ନାଇ ଥାଉ ମାନବେ ନ।
1: ଫି ବଛର ପୁଷ୍ପୁନି କେ ଆମର ପାଟି କେ ଦେଖ ତ ଉସ୍ତାର ନାଇଁ ମିଲେ ଯେ, ହେଁ ଏସୁ ତ ଗୁଠେ ବି ଡକରା ନି ହେ ଆସିଲୁ। ଆଗର ଲେଖେ ଫୁସ୍ପୁନି ଚାହା ବି ଆର ନାଇଁ
0: ନ, ନାଇଁ ନାଇଁ ନ।
1: ଫୁସ୍ପୁନି ବୋଇଲେ ପନ୍ଦର ଦିନ ଲୁକେ ଉଷଦ ଥି ଫାଟି ପଡୁଥିଲେ, ବଛର ଡାକର ତିହାର ଖଲାଠୁ ଲକ୍ଷ୍ମୀ ଘରକେ ଯିବେ, ହେଁ ଆର ଇ ରଜା ମାନଙ୍କର ଅଭିଷେକ ହଉଥିଲା ବୋଲି ମତେ ମୋର ଅଜା କହୁଥିଲା। ପୁଅ ପର୍ଯ୍ୟା ନିଜ ନିଜର କମାଲା ମୁଗ ବିରି କୁଲୁତ ରାଏସ ରଜାକେ ଭେଟ ଦଉଥିଲେ, ଆର ରଜା ବି ଉଷ୍ଣା ଖେଇକରି ତାର ପୁଅ ପର୍ଯ୍ୟା ମାନଙ୍କୁ ଶିକାର ଭାତ ଦଉଥିଲା, ପିଇବାକେ ବି ଟଙ୍କେ ସୁକେ ଦଉଥିଲା ପରେ ଲୋ ନୁନି। ଆର ଆମର ଇ ବଜା ପାଟିକେ ନେଇ ଦିନ ରାତ ଛନେ ଘଡ଼େ ଥି ଉସ୍ତାର ନାଇଁ ମିଳୁଥାଇ, ଛେଛେରା ମାଗି ଯିବୁ କି ରଜାର ଘର ବାଟି ମୁହେଁ ବଜାବୁ, କି ଗୌଡ଼ ବାଡ଼ି ଥି ବଜାବୁ, କି ଗେଡ଼ିଡାଙ୍ଗ ମାନଙ୍କ ସଙ୍ଗେ ବଜାବୁ ଯେ ବଜା।
0: ଆଜିକାଲି ତ ହେନ୍ତା କେନ୍ସି ଆଡ଼େ ନା ହେବାର ଗୋ ଦାଦା,
1: ହଁ
0: ଯେ ଯାହାର ଘରେ ପିଠା ବନା ଦୁରା କରୁଛନ୍, ଆର ମତୁଆଲ ମାନେ ପଟେ ପଟେ ମାରି ଯାହା ଉତ୍ପାତ ହଉଛନ୍। ଆର
1: ଇ ସବୁ କଥା ଥି ଆଘର କଥା ଓ ଅଛେ କାଇରେ ନୁନି,
0: ନାଇଁ ନ
1: କାଳା କହିବି ରେ ନୁନି। ତୁଇ ନାଇଁ ତୁଇ ଦେଖ ତ ଏଡ଼କିଟେ ଥିଲୁ, ଆମର ଇ ଫୁଲ ନୁ ବି ଆହୁରି ଶାନ୍ତି। ଥରେ କା ଛେଛେରା ମାଗି ବାହାରିଲି, ତୁଇ ତ ସଙ୍ଗେ ଯିବାର ଲାଗି ରନ ମତାଲୁ, ହଠିଆ କଲୁ
0: ମୁଇଁ
1: ଇବା ତୁଇ ଲ, ଆର କାଁ କରତି ଗା ତତେ ଏଇଟା ସାଙ୍ଗେ ନେଇକିରି ଗଲି। ଏ ଦେଖ ତ ଏ ଦେ ଇ ଖାନେ ବସେକିରି ନେଲି, ବୁଟ ବୁଟ ବୁଟ ବୁଟ ଚାଲୁଥିଲୁ ତ ହେତକି ଦୂର ଆ ଯାଇ ପାରୁଛୁ କାଏ
0: ମୁଇଁ,
1: ଦେଖ ତ ଅନବିଶ୍ୱାସ କରସି ହେଲେ ତୁଇ ଲ ଯେ ବୋଲୁଛୁ ତତେ ଏଇଟା ଖାନ୍ଦେ ବସେଇକିରି ନେଲି, ହେଁ ଆର ଥିଲା ବି କୁଆଟେ ଲୋ ଯେନ୍ତା ତତେ ଦେଖି ନେଲା ମତେ କହିଲା ହରେ ଅଇଠା ଇଟା କାହାର ଘର ତୁ କେଲତେ ରେ, ବଡ଼ା ସୁନ୍ଦର ଗୁଦୁଲ ଗାଦୁଲ ହେଇଛେ ବୋଇଲା। ହେଁ ମୁଇଁ ହାତ ଯୋଡ଼ି କରି କହିଲି ଗଉଁତିଆ ହୁଜୁର ଇଟା ମୋର ବହେ ନାଇଁ ହୁଜୁର ବୋଇଲି। ଗଉଁତିଆ ତ ବୋଲୁଛୁ ଚମକି ପଡ଼ିଲା ଲେଖେ କହିଲା, ହେଁ ଇଟା ତୋର ବହେ ନାଇଁ, ଇଟା ତୋର ବହେ ନାଇଁ, ତୁଇ ଠିକ ଜାଣିଥାଉ ଏଠା ମୁଇଁ ବତିଶ ବନ୍ଧନର ଘରେ ଥାଇକିରି କହୁଛେ ଇ ଟୁକେଲଟା ବତିଶ ଲଖଣ୍ଡ ଟୁକେଲଟେ ଆଏ ବୋଇଲା, ବଢ଼େ ଭାଇ ମତି ହେବା ବୋଇଲା। ଖାଏ ଖାଏ ଖାଏ ଖାଏ ସେ ଗୁଁତିଆ କଥା ସୁର ପଡ଼ସି ରେ ନୁନି, ପୁଷ୍ପୁନୀ କେ କେତେ ଖାଇବୁ କେତେ ପିଇବୁ କେତେ ବଜାବୁ ଯେ ବଜା, ଦେମି ବୋଇଲେ କୁଲାର ମୁହେ ରୁକେଇ ଦେବି, ହେଲେ ଇ ଆଜକାଲ ଆଜକାଲ ତେ ବୋଇଲେ ମୁଣ୍ଡକୁଟି ହଉଛନ୍।
0: ପୁଷ୍ପୁନିଠି ଆଇଲେ ମନଟା ଫିକି ହେସି ଯେ ସମ୍ଭଲେଇ ନାଇଁ ହୁଏ ଦାଦା, ନୂଆ କପଡ଼ା ଖଣ୍ଡେ ପିନ୍ଧବାର ଲାଗି ମନଟା ଛନ୍ ଛନେଇ ଯାଇସି। ବହୁ ସପ୍ଟାପଟା ଥିଲା ଯେ ବଛର ଦୁଏ ଚଲାଲି, ସେ ଖଣ୍ଡକ ବି ବାର ଜାଗା ଥି ଦରକଲୋ ଦରକଲୋ ହେଲାନ, ସିଙ୍ଗଲେ ବି ଆର୍ ନାଇଁ ଯାଏନ। ଆମର ତ ଭାଗ୍ୟ ନାଇଁ ନ ଦାଦା, ଗରିବ ଘରେ ମହାପୁରୁ ଜନମ ଦେଲା, ଖାଇବାକେ ମୁଠି ଆର୍ ପିନ୍ଧବାକେ ଖୁଣେ, ଇଥି ବି ଉନା କଲା ଏ ମହାପୁରୁ, ଇଥି ବି ଉନା କଲା। ଛୁଆ ପିଲାର କଥା ସୋର କଲେ ମନଟା ଉତରି ଯାଏସି, ଛାତି ଭିତରଟା କେତେ ନା କେତେ କାଣାତି ରୁନ୍ଧି ହେଇଯାଏ।

0: ଏହା ଡୁଙ୍ଗରିର ଦରଗଡ଼ ମାକଲା ପଥର ଲେଖେ ଆମେ ପଡ଼ିଥିଲୁ। ଆମର ଉପରେ କେତେ ଶୀତ, କେତେ ଖରା, କେତେ ଝକେର, କେତେ ଝାଉଁ ବୁହି ଯାଇଛି। ଆମକୁ ଧୁରକୁଟ କରି ଆମର ମେରୁହାଣ ଦୁହଲାଇ ପକେଇଛି। ଆମର ଭିତରେ ଏତେ ଜୋର, ଏତେ ତାକତ, ଏତେ ବପୁ ଅଛେ ବୋଲି ଆମର ମାହିର ନାଇଁ ଥାଏ। ତମେ ଆମକୁ ନୂଆ ଜନ୍ମ ଦେଲ। ଆମର ଭିତରେ ଯୁଗ ଯୁଗ ଧରି ପଡ଼ି ରହିଥିବାର ଇ କୁମ୍ଭକରଣ କେ ଉଠେଇ ଦେଲ, ଚେତେଇ ଦେଲ, ଆର ଦେଖେଇ ଦେଲ ଯେ ଇ ପଥର ବି ଅହଲ୍ୟା ହେଇପାରସି। ହଁ ହଁ, ଇ ପଥର ବି ଅହଲ୍ୟା ହେଇପାରସି।
1: ମୋର ସବୁ ଗବେଷଣା, ସବୁ ସାଧନା, ସବୁ ଚେଷ୍ଟା ତ ତୁମର ଲାଗି। ମୁଇଁ ତମର ମାନଙ୍କ ଲାଗି ଏଇ ଗାଁକେ ଆଇଥିଲି। ତମେ ନାଇଁ ଜାନି ଢୁଲିଆ ଭାଇ, ତମେ କିଛି ନାଇଁ ଜାନି। ତମର ଏଇ ନାଚ ଗୀତ, ତମରି ଢୋଲ ନିଶାନ ସବୁ ମୋର ଲାଗି ଲକ୍ଷେ ଟଙ୍କା ଆଏ, ଲକ୍ଷେ ଟଙ୍କା ଆଏ ଠୁଲିଆ ଭାଇ। ମୁଇଁ କଥା ଦଉଛେ, ମୁଇଁ କଥା ଦଉଛି ଠୁଲିଆ ଭାଇ, ତମକୁ ମୁଇଁ ସମାଜ ଥି ମୁନୁଷ ଲେଖେ ମୁନୁଷ କରି କରି ଥୋଇମି। ତମର ମାନଙ୍କ ନାତି ମୋର ବହି ଛପା ହବା, ତମର ଫଟୋ ଛପା ହବା, ଦିନେ ନାଇଁ ଦିନେ ତମେ ବି ବଡ଼ ଲୋକ ହବ, ଇ ସମାଜ ଥି ମୁଁ ଟେକବ। ମତେ ମତେ ଖାଲି ଆଶୀର୍ବାଦ କର ଭାଇ, ମୁଇଁ ଯେନ୍ତା ମୋର କାମ ତି ସାଫଲ ହେସି।
0: ତମେ ଜରୁର ସାଫଲ୍ୟ ହେବ ବାବୁ, ତମେ ଜରୁର ସାଫଲ୍ୟ ହେବ। ସତେ କହ, ତମର ଲେଖେ ଦଶଟା ମନୁଷ ବାହାରିଲେ ଏ ଦେଶଟା ଉକିଆ ହେଇଯାଏତା, ଦେଶଟା ବଦଲି ଯାଏତା।
2: ତମେ ଫେର କେବେ ଆଇବ ଗୋ?
1: ଆମି ଯେ ତତେ ଛାଡି କରି ମୁଇଁ କାହିଁ ରହି ପାରମି ରେ ନନି।
2: ମତେ କାଣ ଆନିଦେବ ଗୋ?
1: ତୁଇ କହ।
2: ମତେ ମତେ ଫୁକା ଗୋଟେ ଆନିଦେବ ଗୋ?
1: ହଁ ଆନିଦେବି ରେ ମା, ଫଡ଼ ଫଡ଼ ଫୁକା ଆନିଦେବି। ଆମ ନନି ଖେଲ୍ବା ଦାଦା, ଅଠା ଦାଦା, ମୁଇଁ ମୁଇଁ ଯାଉଛେ ଦାଦା।
3: ଚ ପାଠୁଆ ବାବୁ, ମହାପୁରୁ ତମର ସବ ଅୟନ କରୁନ୍। ଚ ଏ ମା କସ୍ତରୀ ପାଏନ ଗଡ଼େ ଆନ ମା। ଏ ମା ଚିଠି ପତର ଖଣେ ଖଣେ ଦଉଥିବ ହେ?
1: ହଁ ଦେମିଜ କସ୍ତରୀ।

ଏବସଲେ ଇନ ଗୁମତ ଲଗେଇଛ ନେଇ ତୁମେ ବଜେଇ ବଜେଇ ଇନ ଉତ୍କୁଥିବ ଆର୍ ସିଆଡ଼େ ମୋର ଛଅ ମାନ ପାନ ବାହାରି ପଡ଼ୁଥିବ ମୋର ଦୋକାନକେ ଭଟ ପକା ପକାଏ ହବ ଏଇ ଏଇ ହାଡ଼ୁ ତୋର ନ କେତେ ହେଲାନ ହିସାବ ରଖିଛୁ ହବ ବର୍ମସିଆ ମାନେ ତମକୁ ମୁଇଁ କେତେ ଉଦ୍ଧାର ଦେମି ତାଇଁ ଉପରେ ଆନୁଥିଲ ଦେଲା ବେଲକେ ଦେ ପଦ ନାଇଁ ଆର୍ ଖାଲି ଲେଖୁଥିନି ହବ ଏଇ ହେ ଲେଖଲାଟା କାଣ କରମି ଚାଟମି ଚାଟମି କାଁ ଖାଇଲା ବେଲକେ ସୁଖ ଲାଗୁଥିଲା ନାଇଁ ଆଜ ସଭେ ଦେବ ତ ଦେବ ନାହେଲେ ତୁମକୁ ଏଇ ପାଲିତି ରଖି ନାଇଁ ଦିଏ ଆଜ ତମର ମୋର ଖାଡ଼େ ଖାଡ଼େ ହେଇଯିବ ମତେ ଚିହ୍ନିଛ ମୁଁ ଦିନା ମହାଜ ନାଏ ଭଲ ଅଛେ ତ ଭଲ ଅଛେ ଟିକେ ଟେଣା ହେଲି ବୋଲେ ତମକୁ ଅଡ଼ୁଆ କରିଦେବି ବର୍ମସି ଭୁଖା ସଲି ତମର ଉପରେ ଯାହା ଯାହା ହେଇଛେ ଦେବ ତ ଦିଅ ନାହେଲେ କାଣା ରଖିଛେ ଯେ ବାହାର କର ଘର ଦୁଆର ନୁ ନିଲାମ କରିଦେମି ଜାଣିଛ ପିଟେଇ ପିଟେଇ ତମର ଚେନ୍ଦ୍ରି ବସେଇଦେମି କାଣ ରେ ମାଡ଼ ଭୁଲିଗଲ ନା କେ ମତେ କାଣ ଦେଖି ପାରିଲ ତୁମେ ଟିକେ ଡାକ ପଛେ ହାଡ଼ ବାଡ଼ ଦେମି ବୋଲେ ତ ଗୁଣରେ ବସବ

0: ଏଥର ମତେ ଟିକେ ବନେ ଲାଗ୍ଲା ଭାଇ, ମତେ ବନେ ଲାଗ୍ଲା। ଇ ସବୁ ତମେ ରଖ। ଆରେ ମୁଇଁ ଦିନା ମହାଜନ ଆଏ, ତମର ମାନଙ୍କର ଗୁଣ ନାଇ ପାସରେ ବୋ। ରାଖ ରିସ୍ମିତି ପଦେ କହିଦେଲି ବୋଲିକରି ମୁହଁଟା ମନ ଆମ୍ବୁଲ କରିଦେଲ। ତମେ କାଣା ନାଇ ଜାନି ମୁଇଁ ତମର ଭିତରେ ଗୁଟେ ଆଏ। ତୁମେ ମଲେ ମୁଇଁ ମରମି, ତମେ ଜେନ୍ କେ ଯିବ ମୁଇଁ ସେନ୍ କେ ଯିବି। କାଣା ଟିକେ କହିଦେଲି ଯେ ସଭେ ତାକୁ ଗୋଡ଼ୁଛେ କରି ବାହାରି ପଡ଼ୁଛ। ହବ ଏଠା ଦାଦା, ତତେ ଛାଡ଼ିକରି ମୁଇଁ ଯିବି କେମିତି ହେବ। ଆରେ ମୋର ଧନ ସିନା ଯିବାରେ, ହେଲେ ମନଟା ତୁମର ମାନଙ୍କ ନ ବାଧି ହେଇଯାଇଛି, ବାଧି ହେଇଯାଇଛି।
1: ଏ ଏ ସବୁ

বাবু আইবে রে, পাটুয়া বাবু আইবে রে, বজাবো বজাও, এ খায় বজাও।

ଶୁଣୁଥିଲେ ସମ୍ବଲପୁରୀ ନାଟକ ଭୁଖା, ରଚନା ମଙ୍ଗଳଚରଣ ବିଶ୍ୱାଳ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପରିବେଷଣ କଲେ ସୃଷ୍ଟି ସମ୍ବଲପୁରର କଳାକାରମାନେ, ସମ୍ପାଦନା ଭାଗୀରଥୀ ମିଶ୍ର। ଭିନ୍ନ ଭିନ୍ନ ଭୂମିକାରେ ଥିଲେ।

0: ଲାଗି ଓଡ଼ିଶାକେ ମିଳିଲା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ସମ୍ମାନ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଇବା ହପ୍ତା ବାହାରିବା। ପରୀକ୍ଷାର୍ଥୀମାନେ www.odisharesults.nic.in ଜରିଏ ଜାଣିପାରିବେ ପରୀକ୍ଷା ଫଲ। ନୂଆଦିଲ୍ଲୀଠାରେ ସିଆଇଆଇ ବାର୍ଷିକ ବ୍ୟବସାୟ ସମ୍ମିଳନୀ 2026 ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଅଧୀକ୍ଷଣ ଯନ୍ତ୍ରୀ ଆଉ ଡିଭିଜନାଲ ଏକାଉଣ୍ଟାଣ୍ଟସ୍ ସମ୍ମିଳନୀ 2026 ହେଲା ମୂଲ। ଆଇଠାନୁ ମୂଲ ହେଲା 79 କାନ୍ସ ଫିଲ୍ମ ଫେଷ୍ଟିଭାଲ ଆଇବା 23 ତାରିଖ ତକ ଚାଲବା ଇ ସମାରୋହ। ଗୁଜରାଟର ଭଦୋଦରାଠାରେ ଅତ୍ୟାଧୁନିକ ସର୍ଦ୍ଦାର ଧାମ ଛାତ୍ରାବାସକେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶିକ୍ଷା ଆଉ ଯୁବ ସଶକ୍ତିକରଣ ଉପରେ ବଢ଼ୁଥିବା ଗୁରୁତ୍ୱକେ କଲେ ପ୍ରଶଂସା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧିକତାତି ଭିତ୍ତିଭୂମି ବିକାଶ ବାବ୍ଦେ ବୈଠକ ହେଲା ଅନୁଷ୍ଠିତ। 5 ନୂଆ ପିପିପି ପ୍ରକଳ୍ପକେ ମିଳିଲା ନୀତିଗତ ମଞ୍ଜୁରୀ। ଭୁବନେଶ୍ୱର ସୈନିକ ସ୍କୁଲ ପାଖର କଳାମଣ୍ଡଳ ତିଆର କାମ ଜଲ୍ଦି ସାରବାରକେ ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶ। ଆଇବାକାଲ ପୁଡୁଚେରୀନ ହେବା ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ। ଏନ୍ ରଙ୍ଗାସ୍ୱାମୀ ଫେରଘା ହେବେ ମୁଖ୍ୟମନ୍ତ୍ରୀ। ଆମର ନର୍ସ ଆମର ଭବିଷ୍ୟତ, ସଶକ୍ତ ନର୍ସମାନେ ଜୀବନ ରକ୍ଷା କର୍ସନ୍ ବାର୍ତ୍ତା ନେଇକରି ଆଜି ପାଳିତ ହେଉଛି ଆନ୍ତର୍ଜାତିକ ସେବିକା ଦିବସ। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ ଆଜି ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଆୟୋଜିତ ହେବା ଲୋକସଙ୍ଗୀତ ସମାରୋହ ନୂଆ 90 ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁଡ଼େ ପରିବେଷଣ ହେବା ଲୋକନାଚ ଆଉ ଲୋକଗୀତ। ଆଉ ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାର ଆଖରପାଖର ଇଲାକାନ ସକ୍ରିୟ ଘୂର୍ଣ୍ଣିବଲୟର ପ୍ରଭାବଥି ରାଇଜେ ହୋଇପାରେ ବର୍ଷା। ଏଛିନିର ମୁଖ୍ୟ ଖବର ନ ଶେଷ ହେଲା, ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ 6:05।
1: ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ 90। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
2: ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିଛନ୍ତି କିଶୋରୀ ବେହେରା ଓ ସାଥୀ।

ଶୁଣିଲେ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କଲେ କିଶୋରୀ ବେହେରା ଓ ସାଥୀ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ତନୁଶ୍ରୀ ବେହେରା। ଶ୍ରୋତାବନ୍ଧୁ, ଆଜି ହେଉଛି ମେ ମାସ 12 ତାରିଖ। ଆସନ୍ତୁ ଜାଣିବା ଆଜି ଦିନରେ ଇତିହାସରେ ଘଟିଯାଇଥିବା କେତେ ବିଶେଷ ଘଟଣା ବିଷୟରେ। 1666 ମସିହାରେ ମେ ମାସରେ 12 ତାରିଖରେ ପୁରନ୍ଦର ସନ୍ଧି ଅନୁଯାୟୀ ଛତ୍ରପତି ଶିବାଜୀ ମହାରାଜ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସହିତ ସାକ୍ଷାତ କରିବା ପାଇଁ ଆଗ୍ରା ପହଞ୍ଚିଥିଲେ। 1915-12 ମେରେ ଭାରତୀୟ କ୍ରାନ୍ତିକାରୀ ରାସବିହାରୀ ବୋଷ ଜାପାନ ସାନୁକି ମାରୁରେ ଯାତ୍ରା କରି ଭାରତ ଛାଡ଼ିଥିଲେ। 1919 ମସିହା 12 ମେରେ ସର୍ଗେଇ ସ୍ତେପାସିନ ରୁଷିଆର କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ସେହି ବର୍ଷରେ ଆମେରିକାର ଅର୍ଥମନ୍ତ୍ରୀ ରୋବର୍ଟ ରୁବିନ୍ ନିଜ ପଦରୁ ପଦତ୍ୟାଗ କରିଥିଲେ। 1925 ମସିହା ଏହି ଦିନରେ ଉଜବେକିସ୍ତାନ ଏବଂ କର୍ଗିଜିସ୍ତାନ ସ୍ୱାୟତ୍ତ ସୋଭିଏତ ଗଣରାଜ୍ୟ ଭାବରେ ଗଠିତ ହୋଇଥିଲେ। 1945 ମସିହା 12 ମେରେ କେଜି ବାଲକୃଷ୍ଣଙ୍କ ଜନ୍ମ ହୋଇଥିଲା। ସେ ଭାରତର 37ତମ ମୁଖ୍ୟ ନ୍ୟାୟାଧୀଶ ଭାବରେ ଦେଶର ନ୍ୟାୟ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ ଏବଂ 1993 ମସିହା 12 ମେରେ ଶମଶେର ବାହାଦୁର ସିଂହଙ୍କ ଦେହାନ୍ତ ହୋଇଥିଲା। ସେ ହିନ୍ଦୀ ସାହିତ୍ୟର ଜଣେ ପ୍ରସିଦ୍ଧ କବି ଥିଲେ। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ଦିନରେ ଇତିହାସରେ ଘଟିଯାଇଥିବା କିଛି ବିଶେଷ ଘଟଣା ଉପରେ ତଥ୍ୟ। ଶ୍ରୋତାବନ୍ଧୁ, ଆଜିର ସନ୍ଧାନ କାର୍ଯ୍ୟକ୍ରମରେ ମାନବ ଜୀବନରେ ବଣ ଓ ବୃକ୍ଷର ଗୁରୁତ୍ୱ ବିଷୟରେ ଏକ ଆଲୋଚନା ଶୁଣିବା ଆସନ୍ତୁ ସୁଶ୍ରୀ ଆଭା ସରଙ୍ଗୀଙ୍କ ମୁଖରୁ।
1: ମାନବ ଜୀବନରେ ବନ ଓ ଗଛର ଗୁରୁତ୍ୱ ବିଷୟରେ କିଛି କହିବାକୁ ଯାଉଛି। ବାୟୁନାମ ଶୋଧ କାହା ବୃକ୍ଷାହ ରୋଗାଣମ ଉପହାର କାହା ତସ୍ମାଦ ରୋପଣମ ଏତେ ସାମ ରକ୍ଷଣ ଚ ହିତବହମ୍। ଅର୍ଥାତ୍ ବୃକ୍ଷମାନେ ବାୟୁ ଶୁଦ୍ଧି କରନ୍ତି, ରୋଗରୁ ଆମକୁ ରକ୍ଷା କରନ୍ତି, ତେଣୁ କରି ଆମେ ବୃକ୍ଷରୋପଣ ତଥା ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବା ଉଚିତ। ମଣିଷ ସୃଷ୍ଟି ହେବାର ବହୁ ପୂର୍ବରୁ ବୃକ୍ଷଲତା ସୃଷ୍ଟି ତଥା ପରିବ୍ୟାପ୍ତ ହୋଇସାରି ଏକଥା କହିବା ବାହୁଲ୍ୟ ଯେ ବୃକ୍ଷଲତା ବିନା ମଣିଷ ବଞ୍ଚି ରହିବା ଅସମ୍ଭବ। ବୈଦିକ ଯୁଗରେ ମୁନି ଋଷି ଯୋଗୀ ତପସ୍ୱୀ ଓ ସାଧକମାନେ ମିଳିତ ସ୍ୱରରେ ବୃକ୍ଷରୋପଣ କରିବା, ସେଗୁଡ଼ିକର ଯତ୍ନ ନେବା, ଜଙ୍ଗଲ ସମ୍ପଦର ଆଦର କରିବା ତଥା ନିଜ ନିଜର ଗୃହ ଚତୁର୍ଦ୍ଦିଗରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବାକୁ ଗୁରୁତ୍ୱ ଆରୋପ କରିଯାଇଛି। ଏହି କଥାର ଚିରନ୍ତନ ମୂଲ୍ୟବୋଧକୁ ନେଇ କୌଣସି ଦ୍ୱିରୋକ୍ତି ନାହିଁ। ଏକଥା ମଧ୍ୟ କହିବା ଅନାବଶ୍ୟକ ଯେ ମଣିଷ ବଞ୍ଚିବା ପାଇଁ ଅମ୍ଳଜାନଠାରୁ ଆରମ୍ଭ କରି ଖାଦ୍ୟ ବସ୍ତ୍ର ବାସଗୃହ ଓ ଔଷଧ ଭଳି ଅପରିହାର୍ଯ୍ୟ ବସ୍ତୁଠାରୁ ଅନ୍ୟାନ୍ୟ ସମସ୍ତ ପ୍ରକାରର ଜୀବନଯାପନର ସାଧନ ପ୍ରାୟତଃ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ବୃକ୍ଷଠାରୁ ହିଁ ପ୍ରାପ୍ତ ହୋଇଥାଏ। କେବଳ ଆବଶ୍ୟକତା ନୁହେଁ, ହୃତ୍ପ୍ରାଣ ମନ ତଥା ଶରୀରକୁ ପ୍ରଶାନ୍ତି ସ୍ଫୁର୍ତ୍ତି ଶକ୍ତି ପ୍ରଦାନ କରି ଏକାଗ୍ରତା ଆଣିବାରେ ଓ ସାଧନାରେ ସିଦ୍ଧି ପ୍ରାପ୍ତିରେ ମଧ୍ୟ ଅରଣ୍ୟର ଭୂମିକା ଅନିବାର୍ଯ୍ୟ। ସାଧନାରେ ସିଦ୍ଧି ପ୍ରାପ୍ତିରେ ମଧ୍ୟ ଅରଣ୍ୟର ଭୂମିକା ବହୁତ ଅଛି। ଅରଣ୍ୟର ଶାନ୍ତ ଶୀତଳ ସୌମ୍ୟ ପରିବେଶ ଭାରାକ୍ରାନ୍ତ ହୃଦୟକୁ ହାଲୁକା କରେ, ଦ୍ୱନ୍ଦ୍ୱଯୁକ୍ତ ମନର ଚିନ୍ତନ ଶକ୍ତି ବୃଦ୍ଧି କରେ, ଶରୀର ସୁସ୍ଥ ଓ ନିରୋଗ ରଖିବାରେ ସଫଳ ଭୂମିକା ଗ୍ରହଣ କରିଥାଏ। ପ୍ରାଚୀନ କାଳରେ ସାଧନାରେ ସିଦ୍ଧି ପାଇବା ପାଇଁ ସାଧକମାନେ ଗୃହ ପରିତ୍ୟାଗ କରି ଅରଣ୍ୟକୁ ଗମନ କରୁଥିଲେ ଏବଂ ସେହି ପରିବେଶରେ ତପଶ୍ଚର୍ଯ୍ୟାର ପରିଣତି ସ୍ୱରୂପ ଜ୍ଞାନ ବିଜ୍ଞାନ ବେଦ ଶାସ୍ତ୍ର ଚିକିତ୍ସା ବିଜ୍ଞାନ ଯୁଦ୍ଧ ବିଦ୍ୟା ଆଧ୍ୟାତ୍ମିକତାର ଉତ୍ତରଣ ଜ୍ୟୋତିଷ ଶାସ୍ତ୍ର ସାମୁଦ୍ରିକ ବିଜ୍ଞାନ ବ୍ୟୋମ ବିଜ୍ଞାନ ନୃତ୍ୟ ଗୀତ ସମ୍ବନ୍ଧୀୟ ସୃଜନୀ ଶିଳ୍ପ ବିଦ୍ୟା ଇତ୍ୟାଦି ସମସ୍ତ ଜ୍ଞାନର ଉତ୍କର୍ଷ ସାଧନ ହୋଇପାରି ନିଶେଷ ହୋଇଯିବା ପର୍ଯ୍ୟନ୍ତ ଅପ୍ରାପ୍ତିରେ କେବଳ ଅପରକୁ ଯୋଗାଇ ଚାଲିବା ହେଉଛି ବୃକ୍ଷର ନିଜସ୍ୱ ଧର୍ମ। ପ୍ରାଚୀନ କାଳରେ ଗୁରୁକୁଳ ପ୍ରଥାରେ ପ୍ରତ୍ୟେକ ଆଶ୍ରମରେ ବୃକ୍ଷରୋପଣ, ସେଗୁଡ଼ିକର ଯତ୍ନ ଓ ମଣିଷ ତଥା ଜୀବଜନ୍ତୁଙ୍କ ଜୀବନରେ ସେମାନଙ୍କର ଉପଯୋଗିତା ସମ୍ବନ୍ଧୀୟ ଜ୍ଞାନ ଆହରଣ ବିନା ଶିଷ୍ୟମାନଙ୍କର ଶିକ୍ଷା ସମ୍ପୂର୍ଣ୍ଣ ହେଉନଥିଲା। ଆମ ଭାରତୀୟ ସଂସ୍କୃତି ପରମ୍ପରା ପର୍ବପର୍ବାଣୀ ଜନଜୀବନ ସହିତ ବୃକ୍ଷରାଜି ଅତ୍ୟନ୍ତ ସମ୍ମାନସ୍ପଦ ଓ ଶ୍ରଦ୍ଧାଭାଜନ ଭାବରେ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ। ବିଭିନ୍ନ ରତ୍ନ ତଥା ମୂଲ୍ୟବାନ ପଥରର ବ୍ୟବହାର ଯେପରି ବ୍ୟକ୍ତି ଉପରେ ପ୍ରଭାବ ଥାଏ, ସେହିପରି ଭିନ୍ନ ଭିନ୍ନ ବୃକ୍ଷଗୁଡ଼ିକର ଜନଜୀବନ ଓ ମନସ୍ତତ୍ତ୍ୱ ଉପରେ ଗଭୀରରୁ ଗଭୀରତର ପ୍ରଭାବ ବିସ୍ତାର କରିଥାଏ। ବୃକ୍ଷରାଜିକୁ ବିଲୁପ୍ତି ମୁହଁରୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ଆଳରେ ସେମାନଙ୍କୁ ଜନଜୀବନ ସହିତ ଅଙ୍ଗାଙ୍ଗୀ ଜଡ଼ିତ କରିଦେବାର ବିଧି ବହୁ ପ୍ରାଚୀନ କାଳରୁ ପ୍ରଚଳିତ। ବିଭିନ୍ନ ବୃକ୍ଷରୁ ନିର୍ଗତ ବାୟୁରେ ମନ ଓ ଶରୀର ଉପରେ ବିଭିନ୍ନ ପ୍ରଭାବ ଥାଏ। ବୃକ୍ଷଗୁଡ଼ିକର ପଞ୍ଚାଙ୍ଗ ଯଥା ଚେର କାଣ୍ଡ ପତ୍ର ଫୁଲ ଓ ଫଳର

ପ୍ରଚଣ୍ଡ ବ୍ୟବହାର ରୋଗ ବିନାଶକାରୀ ଶକ୍ତି ଥାଏ। ଅବିଶ୍ୱାସଜନକ ଭାବେ ଅସାଧ୍ୟ ରୋଗ ବିନାଶକାରୀ ଶକ୍ତି ମଧ୍ୟ ସେମାନଙ୍କଠାରେ ରହିଥାଏ। ଏପରିକି କେଉଁ କାର୍ଯ୍ୟସିଦ୍ଧି ପାଇଁ କେଉଁ ବୃକ୍ଷମୂଳ ଉପଯୁକ୍ତ ତାହା ପୁରା କାଳରୁ ଭାରତୀୟ ମାନଙ୍କୁ ଜ୍ଞାତ ଅଛି। ଉଦାହରଣ ସ୍ୱରୂପ ଏହା ସର୍ବଜନ ବିଦିତ ଯେ ସାଧନାରେ ସିଦ୍ଧି ସୁନିଶ୍ଚିତ କରିବା ପାଇଁ ଓ ତାହାର ଶୀଘ୍ରତା ପାଇଁ ଭଗବାନ ବୁଦ୍ଧ ଅଶ୍ୱତ୍ଥ ବୃକ୍ଷମୂଳକୁ ଚୟନ କରିଥିଲେ। ଉଦାହରଣ ସଦୃଶ ସ୍ୱଳ୍ପ କେତୋଟି ବୃକ୍ଷର ପ୍ରଭାବ ବିଷୟରେ ଆଲୋଚନା କରାଯାଇପାରେ। ଭୂତ ପ୍ରେତ ଓ ମନ୍ଦ ଶକ୍ତିର ବିନାଶକାରୀ ପ୍ରଭାବରୁ ନିଜକୁ ରକ୍ଷା କରିବା ପାଇଁ ବେଲ, ତୁଳସୀ, ନିମ୍ବ, ଶାଳ ଓ ନଡ଼ିଆ ଗଛ ଲଗାଇବାର ବିଧି ରହିଛି। ସର୍ପ ଭୟରୁ ରକ୍ଷା ପାଇବା ପାଇଁ କେତକୀ, ସର୍ପଗନ୍ଧା, ଏଲୋଭେରା ଓ କେତେ ପ୍ରଜାତିର କ୍ୟାକ୍ଟସ୍ ଲଗାଯାଏ। ସୁଖ ନିଦ୍ରା ପାଇଁ ତୁଳସୀ, ଅଶୋକ, ନିମ୍ବ, ଏଲୋଭେରା, ସ୍ନେକ୍ ପ୍ଲାଣ୍ଟ, ଲାଭେଣ୍ଡର ଇତ୍ୟାଦି ଫଳପ୍ରଦ ହୁଏ। ଆର୍ଥିକ ପ୍ରଗତିର ସହାୟକ ଭାବେ ମନି ପ୍ଲାଣ୍ଟ, କଦଳୀ, ତୁଳସୀ, ଅଁଳା, ସାମି ଆଦି ବୃକ୍ଷରାଜିକୁ ବିଶ୍ୱାସ କରାଯାଏ। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଶିଶୁ ଗଛର ପତ୍ର ଓ ବାୟୁ ଆଶ୍ଚର୍ଯ୍ୟଜନକ ଭାବେ ଫଳପ୍ରଦ ସାବ୍ୟସ୍ତ ହୁଏ। ତୁଳସୀ ବୃକ୍ଷର ମହାତ୍ମ୍ୟ କହି ବସିଲେ ସରିବ ନାହିଁ। ଏସବୁ ବୃକ୍ଷମାନଙ୍କର ଉପକାରିତାର ଆଲୋଚନା ସମୁଦ୍ରକୁ ସଂକ୍ଷେପରି। ମଣିଷର ବ୍ୟବହାର ଉପଯୋଗୀ ହେଉନଥିବା ବୃକ୍ଷ ଏ ସଂସାରରେ ନାହିଁ। ଯଦି କେହି ଏହା ବିରୁଦ୍ଧରେ ଯୁକ୍ତି କରେ, ତାର ଏକମାତ୍ର ଉତ୍ତର ସେହି ବୃକ୍ଷର ଗୁଣାବଳୀର ଜ୍ଞାନ ବୋଧ ହୁଏ ମଣିଷ ଏପର୍ଯ୍ୟନ୍ତ ଆହରଣ କରିପାରି। ବୃକ୍ଷ ମାତ୍ରକେ ଅମ୍ଳଜାନ ପ୍ରଦାନର ଏକମାତ୍ର ଉତ୍ସ ଓ ଅଙ୍ଗାରକାମ୍ଳ ଶୋଷଣର ଏକମାତ୍ର ମାଧ୍ୟମ ବୋଲି ସର୍ବଜନ ବିଦିତ। ଯୁକ୍ତରାଷ୍ଟ୍ର ଆମେରିକାରେ କୃଷି ବିଭାଗର ତଥ୍ୟ ଅନୁସାରେ ଗୋଟିଏ ଏକର ଜଙ୍ଗଲ 6 ଟନ୍ ଅଙ୍ଗାରକାମ୍ଳ ଶୋଷଣ କରେ ଓ 4 ଟନ୍ ଅମ୍ଳଜାନ ପ୍ରଦାନ କରେ। ଏହା 18 ଜଣଙ୍କର ବାର୍ଷିକ ଅମ୍ଳଜାନ ଆବଶ୍ୟକତା ପୂରଣ କରିପାରେ। ଗୋଟିଏ ଗଛ 48 ପାଉଣ୍ଡ ଅଙ୍ଗାରକାମ୍ଳ ଶୋଷଣ କରିଥାଏ। ବୃକ୍ଷ ବହୁଳ ଅଞ୍ଚଳରେ ତାପମାତ୍ରା 20 ଡିଗ୍ରୀ ଫାରେନହାଇଟ୍ରୁ 45 ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ଖସି ପାରିଥାଏ। ବୃକ୍ଷମାନେ ଅନାବଶ୍ୟକ ଶବ୍ଦ ମଧ୍ୟ ଶୋଷଣ କରି ଆମକୁ ଶବ୍ଦ ପ୍ରଦୂଷଣରୁ ରକ୍ଷା କରନ୍ତି। ଆଲୋକ ପ୍ରଦୂଷଣରୁ ମଧ୍ୟ ସେମାନେ ରକ୍ଷା କରନ୍ତି। ଆଉ ମଧ୍ୟ ଜଙ୍ଗଲ ଓ ବୃକ୍ଷରାଜି ସଲଫର ଡାଇଅକ୍ସାଇଡ୍, କାର୍ବନ ମୋନୋକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଆଦି ଶୋଷଣ କରିଦିଅନ୍ତି ତଥା ଧୂଳିକଣା ନିଜ ଦେହକୁ ନେଇ ବାୟୁର ଗୁଣବତ୍ତା ବୃଦ୍ଧି ପାଇଁ ନ୍ୟାଚୁରାଲ ଫିଲ୍ଟର କାମ କରନ୍ତି। ଏମାନେ ପ୍ରଖର ସୂର୍ଯ୍ୟକିରଣ, ଦ୍ରୁତ ଗତିରେ ପ୍ରବାହିତ ପବନ ଓ ବର୍ଷାର ପ୍ରାଦୁର୍ଭାବରୁ ରକ୍ଷା କରିବାକୁ ସୁରକ୍ଷା କବଚ ରୂପେ କାମ କରନ୍ତି। ବର୍ଷା ଜଳ ଶୋଷଣ କରି ଚେର ସାହାଯ୍ୟରେ ଜଳ ସଂରକ୍ଷଣ କରି ପ୍ରାକୃତିକ ଭାବେ ପରିବେଶକୁ ସୁରକ୍ଷା ପ୍ରଦାନ ତଥା ମୃତ୍ତିକା ସଂରକ୍ଷଣରେ ସାହାଯ୍ୟ କରନ୍ତି। ଏତଦ୍ୱାରା ମୂଲ୍ୟବାନ ଖଣିଜ ପଦାର୍ଥ ଜଳଧାରା ମଧ୍ୟ ଦେଇ ନଷ୍ଟ ହେବାରୁ ରୋକାଯାଇ ପାରିଥାଏ। ଦ୍ରୁତ ପ୍ରଗତିଶୀଳ ମାନବ ସଭ୍ୟତା ଯୋଗୁଁ କଂକ୍ରିଟ ଜଙ୍ଗଲର ଆୟତନ ବଢି ବଢି ଚାଲିଛି। ସେହି ଅନୁପାତରେ ଜଙ୍ଗଲ ସମ୍ପଦ ବା ବନୀକରଣ ବଢି ନ ଚାଲିଲେ ହିଟ୍ ରେଡିଏସନ୍ ବା ତାପ ବିକିରଣ ଜନିତ ଉତ୍ତାପରେ ମାନବ ସମାଜ ଧ୍ୱଂସ ହୋଇ ନଯିବ ତାହା ଦାବି କରି ହେବ ନାହିଁ। ବୃକ୍ଷ ଅଗଣିତ ପ୍ରକାରର ପଶୁପକ୍ଷୀ, କୀଟ ପତଙ୍ଗ ମାନଙ୍କର ଆଶ୍ରୟସ୍ଥଳୀ, ପରିବେଶର ସନ୍ତୁଳନ ରକ୍ଷା କରିବାରେ ତାର ସର୍ବଶ୍ରେଷ୍ଠ ଭୂମିକା ନିର୍ବାହ କରେ। ପ୍ରକୃତି କବି ଗଙ୍ଗାଧର ମିହିର ବୃକ୍ଷ ଓ ବନ ସମ୍ପଦର ଗୁରୁତ୍ୱ ପ୍ରତି ଧ୍ୟାନ ଦେଇ ସେମାନଙ୍କଠାରେ ଆବେଗ ଭରି ଦେଇ ମଣିଷର ହସ, କାନ୍ଦ, ସୁଖ, ଦୁଃଖ ଇତ୍ୟାଦିରେ ସମାନୁଭୂତି ପ୍ରଦର୍ଶନ କରାଇଛନ୍ତି, ଯାହାର ବର୍ଣ୍ଣନା ଅତୀବ ଜୀବନ୍ତ ହୋଇ କ୍ଷଣିକ ପାଇଁ ପାଠକକୁ ମନ୍ତ୍ରମୁଗ୍ଧ କରିଦେଇପାରେ। ଏଥିରୁ ଆମକୁ ବୃକ୍ଷ ସହ ଏକାତ୍ମକତା ଓ ଆନ୍ତରିକତାର ବାର୍ତ୍ତା ମିଳେ। ବୃକ୍ଷରୋପଣ ଓ ସେମାନଙ୍କର ରକ୍ଷଣାବେକ୍ଷଣ ସହ ମଣିଷ ଜୀବନର ଆବେଗିକ ସମ୍ପର୍କ ପୁରା କାଳରୁ ରହିଆସ ଓ ଏବେ ମଧ୍ୟ ରହିଛି। ଅନେକ ସମୟରେ ଆମେ ଶୁଣିବାକୁ ପାଉ ଯେ ନିଜ ଦ୍ୱାରା ରୋପିତ ବୃକ୍ଷଗୁଡ଼ିକର ଛେଦନର ମାନସିକ ଆଘାତ ଆମକୁ ଦୁର୍ବିସହ କରି ନିଜ ଯତ୍ନ ଲାଳିତ ପ୍ରିୟ ବୃକ୍ଷ ସହ ଆମର ଆନ୍ତରିକତା ଏତେ ବଢି ଯାଇଥାଏ ଯେ ତାର ଅନୁପସ୍ଥିତିରେ ଅନେକ ଦିନ ପର୍ଯ୍ୟନ୍ତ ଆମକୁ ଅନ୍ନ ଜଳ ରୁଚିନ। ବର୍ଦ୍ଧିତ ଜନସଂଖ୍ୟାକୁ ସୀମିତ ଚାଷଜମି ଖାଦ୍ୟ ଯୋଗାଇ ନ ପାରିଲେ ମାନବ ସଭ୍ୟତାକୁ ବିଲୁପ୍ତିର ଦ୍ୱାର ଦେଶରୁ କିପରି ଝିଙ୍କି ଅଣାଯାଇ ପାରିବ? ରସାୟନବିତ୍ମାନେ ତହିଁରେ ସମାଧାନ ସ୍ୱରୂପ ଗବେଷଣା ଲବ୍ଧ ଫଳ ସ୍ୱରୂପ ବୃକ୍ଷ ହିଁ ଏକମାତ୍ର ଆଶା ଭରସା ବୋଲି ନିଷ୍କର୍ଷରେ ଉପନୀତ ହୋଇଛନ୍ତି। ସୀମିତ ଜମିରେ ଅଧିକ ବୃକ୍ଷରୋପଣ କରି ସେଗୁଡ଼ିକର ଗଣ୍ଡି ବ୍ୟବହାର କରି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟର ସମ୍ମିଶ୍ରଣରେ ବୈଜ୍ଞାନିକ ପଦ୍ଧତିରେ ସ୍ୱାଦିଷ୍ଟ, ସୁପାଚ୍ୟ ଓ ଉଚ୍ଚମାନର ଖାଦ୍ୟସାରଯୁକ୍ତ କିସମ କିସମର ଖାଦ୍ୟ ପ୍ରଚୁର ପରିମାଣରେ ଉତ୍ପାଦନ କରିବାର କୌଶଳ ବାହାର କରିସାରିଲେ। ଆଦିମ ଜନଜାତି ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ଗୁଡ଼ିକ ବୃକ୍ଷ ସମୂହକୁ ନଷ୍ଟ ହେବାରୁ ବଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା ଓ ନେଉଥିବା ଘଟଣାବଳୀ ସହ ଆମେ ସମସ୍ତେ ଅଳ୍ପ ବହୁତେ ପରି କୋଟି କୋଟି ଲୋକଙ୍କର ଆୟର ଉତ୍ସ ଆଜି କର୍ମ ନିଯୁକ୍ତି ଯୋଗାଇଥାଏ ବଣଜଙ୍ଗଲ। ପୃଥିବୀ ଜନସଂଖ୍ୟାର ପ୍ରାୟ 350 ମିଲିୟନ୍ ଲୋକ ଜଙ୍ଗଲକୁ ଲାଗି ବା ଜଙ୍ଗଲ ଭିତରେ ବସବାସ କରି ଜୀବନ ଧାରଣ ପାଇଁ କେବଳ ଓ କେବଳ ଜଙ୍ଗଲ ଉପରେ
ଉପରେ ନିର୍ଭରଶୀଳ। ଏହି

ଜଙ୍ଗଲଜାତ ଖାଦ୍ୟ, ରାସାୟନିକ ସାର ଓ ଔଷଧ ମୁକ୍ତ ହୋଇ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଣର ଏକ ଉତ୍ସର ଭୂମିକା ନିର୍ବାହ କରିଛି। ବର୍ଦ୍ଧିତ ଜନସଂଖ୍ୟା, ସହରୀକରଣ, ଯନ୍ତ୍ରଶିଳ୍ପର ଲଗାମବିହୀନ ଅଭିବୃଦ୍ଧି, କଂକ୍ରିଟ ଜଙ୍ଗଲ ସୃଷ୍ଟି ଇତ୍ୟାଦି ଯୋଗୁଁ ବାୟୁ ପ୍ରଦୂଷଣ ଓ ବାୟୁର ଉତ୍ତପ୍ତିକରଣ ଜନିତ ସମସ୍ୟାରେ ପ୍ରପୀଡ଼ିତ ହୋଇ ଶୁଦ୍ଧ ବାୟୁ ଅଭାବରେ ପ୍ରତିବର୍ଷ ପ୍ରାୟ 4 ମିଲିୟନ ବ୍ୟକ୍ତି ମୃତ୍ୟୁ ମୁଖରେ ପଡୁଛନ୍ତି। ଆମର ପ୍ରିୟ ପୃଥିବୀ, ଆମର ଏକମାତ୍ର ବାସସ୍ଥଳୀ, ଏବେକାର ସମୟରେ ବୃକ୍ଷଛେଦନ ଯୋଗୁଁ ବନୀକରଣର ଅଭାବରେ ସର୍ବତ୍ର ଭୂସ୍ଖଳନର ଶିକାର ହୋଇ ମୂଲ୍ୟବାନ ଧନ ଓ ଜୀବନ ନଷ୍ଟ ହେବା, ସମୁଦ୍ର ତଟବର୍ତ୍ତୀ ପ୍ରାକୃତିକ ସୁରକ୍ଷା ପ୍ରଦାନକାରୀ ଅବଲୁପ୍ତ ହେବା ଓ ସୀମିତ ହୋଇପଡ଼ିବା ଯୋଗୁଁ ସମୁଦ୍ରର ଉତ୍ତାଳ ତରଙ୍ଗ ଭୟଙ୍କର ହୋଇ ସ୍ଥଳ ଭାଗକୁ ଗ୍ରାସ କରିବାରେ ଲାଗିଛି। ବେଳେବେଳେ ସେଠାରେ ସୃଷ୍ଟି ହେଉଥିବା ଭୟଙ୍କର ବାତ୍ୟା, ପବନସ୍ରୋତ ଓ ତତ୍ଜନିତ ପ୍ରଚଣ୍ଡ ଆକ୍ରମଣାତ୍ମକ ଜୁଆରର ସମୁଦ୍ର ତଟ ପାଇଁ ରକ୍ଷା କବଚ ହୋଇ ରହିଥିବା ବୃକ୍ଷ ସମ୍ପଦର ଅଭାବରେ ପରିଣତି ମଧ୍ୟ ଆମେ ସମସ୍ତେ ଦେଖୁଛେ। ଲକ୍ଷଣ ବିହୀନ କେତେକ ଶାରୀରିକ ଓ ମାନସିକ ସମସ୍ୟାର ସମାଧାନ ପାଇଁ ଯେତେବେଳେ ଔଷଧ ମୂଲ୍ୟହୀନ ସାବ୍ୟସ୍ତ ହୁଏ, ଚିକିତ୍ସକମାନେ ପରିବେଶ ପରିବର୍ତ୍ତନ ପାଇଁ ପ୍ରକୃତି କୋଳରେ କିଛି ସମୟ ବିତାଇ ରୋଗମୁକ୍ତ ହେବାକୁ ପରାମର୍ଶ ଦେବାର ନଜିର ରହି ମୁଖ୍ୟତଃ ନଦୀ, ଜଙ୍ଗଲ, ପର୍ବତ ଭଳି ସ୍ଥାନରେ କିଛି ଦିନ ବିତାଇଲେ ପୁଞ୍ଜିଭୂତ ଅଶାନ୍ତି, ହତାଶା, ଜୀବନ ପ୍ରତି ନକାରାତ୍ମକତା ସ୍ୱତଃ ଦୂରେଇ ଯାଏ। ବୃକ୍ଷରାଜି ଚଳପ୍ରଚଳ ବିହୀନ ହେଲେ ସୁଦ୍ଧା ଜୀବନ୍ତ ସତ୍ତା ଅଟନ୍ତି। ସେମାନେ ଆମର ଅଜାଣତରେ ଆମ ଉପରେ ପ୍ରଭାବ ବିସ୍ତାର କରିଥାନ୍ତି, ଯାହାକି ପ୍ରତ୍ୟେକ ସମୟରେ ସକାରାତ୍ମକ ଓ ପ୍ରାଣଶକ୍ତି ପ୍ରଦାୟ। ତାହା କେବଳ ଶରୀର ଓ ମନ ଉପରେ ନୁହେଁ, ଏପରିକି ଆତ୍ମା ପର୍ଯ୍ୟନ୍ତ ପରିବ୍ୟାପ୍ତ। ଯୁଗେ ଯୁଗେ ଜଙ୍ଗଲକୁ ଭାରତୀୟ ସଂସ୍କୃତିରେ ସୃଜନାତ୍ମକ ଶକ୍ତି ପ୍ରଦାୟ ଭାବରେ ଗ୍ରହଣ କରାଯାଇ ପ୍ରକୃତି ଆମର ସୃଜନୀ ଶକ୍ତିର ଉତ୍ଥାନ ଓ ଉତ୍ତରଣ କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରେ। ତେଣୁ ଅରଣ୍ୟ ମଧ୍ୟରେ ରହି ତପସାଧନା କରିବା ପରମ୍ପରା ଆରମ୍ଭ ହୋଇଥିଲା। ବୃକ୍ଷବହୁଳ ଅଞ୍ଚଳଗୁଡ଼ିକରେ ବାଷ୍ପୀଭବନ ଖୁବ୍ କମ୍ ହୁଏ ଓ ଉଦ୍ଭିଦନ ଅଧିକ ହେବା ଫଳରେ ଅଞ୍ଚଳ ଥଣ୍ଡା ରହେ, ମାଟିର ଉତ୍ତାପ ଶୋଷଣ କ୍ଷମତା ବଢ଼େ ଓ ବିକିରଣ କମ୍ ହୁଏ। ଏହା ଆମର ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଖୁବ୍ ଅନୁକୂଳ ଅଟେ। ବୃକ୍ଷ ସମ୍ପଦ ଜଳସ୍ରୋତ ବା ଜଳ ଉତ୍ସରୁ କେମିକାଲ ପଲ୍ୟୁଟେଣ୍ଟ ଗୁଡ଼ିକୁ ଛାଣି ଆମକୁ ବିଶୁଦ୍ଧ ଜଳ ପ୍ରଦାନ କରେ। ଯୁଗେ ଯୁଗେ ଆଦିବାସୀ ସମ୍ପ୍ରଦାୟର ଲୋକେ ଜଙ୍ଗଲକୁ ମାଆର ଆଖ୍ୟା ଦେଇ ଆସିଛନ୍ତି। ବନୀକରଣକୁ ସମ୍ମାନ ଦେଇ ସଂସ୍କୃତରେ ଏକ ଶ୍ଳୋକରେ କୁହାଯାଇଛି, ଦଶ କୂପ ସମାବାପି ଦଶ ବାପି ସମୋ ହ୍ରଦ, ଦଶ ହ୍ରଦ ସମୋ ପୁତ୍ରୋ, ଦଶ ପୁତ୍ରୋ ସମୋ ଦ୍ରୁମଃ। ଏଠାରେ ଗୋଟିଏ ବୃକ୍ଷକୁ 10ଟି ପୁତ୍ର ସହ ସମାନ ବୋଲି କୁହାଯାଇଛି। ବୃକ୍ଷଛେଦନ ପାଇଁ ଆସିଥିବା ବ୍ୟକ୍ତି ସୁଦ୍ଧା ପ୍ରଖର ସୂର୍ଯ୍ୟକିରଣ ସହି ନ ପାରି ସେହି ବୃକ୍ଷ ଛାଇରେ ହିଁ ଆଶ୍ରୟ ଖୋଜେ। ତାହା ମଣିଷର ଆତ୍ମଘାତୀ ପ୍ରବୃତ୍ତି ନୁହେଁ ତ ଆଉ କ'ଣ? ଏହି ଆଚରଣ ପ୍ରତି ତୀବ୍ର କଟାକ୍ଷପାତ କରି ଜନୈକ ହିନ୍ଦୀ କବି ଲେଖିଛନ୍ତି, ପେଡ଼ କାଟନେ ଆଏ ହେ କୁଛ ଲୋକ ମେରେ ଗାଁ ମେ, ପେଡ଼ କାଟନେ ଆଏ ହେ କୁଛ ଲୋକ ମେରେ ଗାଁ ମେ, ଧୂପ ବହତ ହେ କହକର ବୈଠେ ହେ ଉସକେ ହି ଛାଉ। କେତେକ ସମାଜ ବିଜ୍ଞାନୀ ଏପରି ଦାବି ମଧ୍ୟ କରନ୍ତି ଯେ ବ୍ୟସ୍ତ ଭାରାକ୍ରାନ୍ତ ମଣିଷ ମସ୍ତିଷ୍କ କର୍ମକ୍ରାନ୍ତିରୁ ମୁକ୍ତି କରି ନିଜକୁ ପୁନଃ ଶକ୍ତିଶାଳୀ ଓ କାର୍ଯ୍ୟକ୍ଷମ କରିବା ପାଇଁ ସହଜ ସରଳ ଉପାୟ ହେଉଛି ଘନ ବନାନୀ ମଧ୍ୟରେ ଶାନ୍ତ ଭାବରେ କିଛି ସମୟ ଉପବେଶନ ତହିଁରେ ନିଜକୁ ହଜାଇ ଦେବା। ବୃକ୍ଷଲତାର ସବୁଜିମା ଚକ୍ଷୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ମହୌଷଧ। ଘାସଭରା କ୍ଷେତ୍ରରେ ନଗ୍ନ ପାଦରେ ଚାଲିଲେ ଶରୀର ନାନା ପ୍ରକାର ସୁସ୍ଥତା ପ୍ରାପ୍ତି କରେ। ଇଂରେଜୀ ଲେଖକ ଡୋରୋଥି ସ୍ନେକ୍ଙ୍କ ଭାଷାରେ, ଦ ଡେଥ୍ ଅଫ୍ ଦ ଫରେଷ୍ଟ ଇଜ୍ ଦ ଏଣ୍ଡ ଅଫ୍ ଆୱାର ଲାଇଫ୍। ଉପରୋକ୍ତ ଉକ୍ତିଟି ଉପରେ କୌଣସି ଯୁକ୍ତି କରାଯାଇ ପାରିବ ନାହିଁ। ଗୋଟିଏ ବୃହତ୍କାର ଓକ୍ ଗଛ ବାର୍ଷିକ 40,000 ଗେଲନ୍ ବା 15,000 ଲିଟର ଜଳ ପରିବେଶକୁ ପ୍ରଦାନ କରେ। ଯେଉଁ ଡାଳରେ ମଣିଷ ବସିଛି ସେହି ଡାଳକୁ କାଟୁଛି। କ୍ଷୁଦ୍ର ଓ କ୍ଷଣସ୍ଥାୟୀ ସ୍ୱାର୍ଥରେ ଅନ୍ଧ ହୋଇ ନିଜକୁ ଧ୍ୱଂସର ଗଭୀର ଖାଲରେ ଗଳି ପଡ଼ିବାର ଉପାଦାନ ନିଜ ହାତରେ ସଂଗ୍ରହ କରୁଛି। ଦିନ ଥିଲା ଜଙ୍ଗଲ ମଧ୍ୟରେ ଥାଇ ସୁଦ୍ଧା ବୃକ୍ଷ ସେବାରେ ନିଜକୁ ବ୍ୟାପୃତ ରଖି ଆନନ୍ଦ ପ୍ରାପ୍ତି ନିମନ୍ତେ ତଥା ସ୍ୱରୋପିତ ବୃକ୍ଷ ସହ ଆବେଗିକ ମିଷ୍ଟ ସ୍ୱାଦ ରଖିବାକୁ ମଣିଷ ବୃକ୍ଷରୋପଣ କରୁଥିଲେ। ପ୍ରକୃତି ଉପରେ ଯଥେଚ୍ଛାଚାର କରିସାରିଲା ପରେ ଅରଣ୍ୟ ସମ୍ପଦ ଜଳ ସମ୍ପଦର ସ୍ୱଳ୍ପତା ଯୋଗୁଁ ବହୁବିଧ କଷ୍ଟ ଭୋଗ କରିସାରିଲା ପରେ ଏବେ ମଣିଷ ଦେହରେ ଚେତନା ପଶିଲାଣି। ଏହା ଏବେ ଏକ ବୈଶ୍ୱିକ ସମସ୍ୟା ବା ଗ୍ଲୋବାଲ ଇସ୍ୟୁ ହୋଇସାରେ। ଏବେ ସରକାର, ବୁଦ୍ଧିଜୀବୀ, ବିଭିନ୍ନ ଜନକଲ୍ୟାଣକାରୀ ସଂସ୍ଥା ଓ ପ୍ରକୃତି ପ୍ରେମୀଙ୍କ ଠାରେ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଏ ଦିଗରେ ସଚେତନ ହେଲେଣି। ଯଦିଓ ସ୍ୱାର୍ଥାନ୍ଧ ଓ ପରିସ୍ଥିତି ପ୍ରପୀଡ଼ିତ ମଣିଷର ହାତ ଏବେ ବି ଥରୁ ନାହିଁ ବୃକ୍ଷଛେଦନ ପାଇଁ, ସୁଖର କଥା ଜୀବନଦାତ୍ରୀ ବୃକ୍ଷ ଓ ବନ ଜଙ୍ଗଲର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ବିଭିନ୍ନ ସ୍ତରରେ। ଭାରତରେ ବୃକ୍ଷ ସୁରକ୍ଷା ବିଭିନ୍ନ ଆନ୍ଦୋଳନ ହୋଇସାରିଛି, ମୁଖ୍ୟତଃ 1700 ମସିହାରୁ। ଏହି 1700 ମସିହାର ବିଷ୍ଣୋଇ ଆନ୍ଦୋଳନ, 1900 ମସିହାର ଚିପକୋ ଆନ୍ଦୋଳନ ଓ ଜଙ୍ଗଲ ବଚାଓ ଆନ୍ଦୋଳନ ଓ
ଏପିକୋ ଆନ୍ଦୋଳନ

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଶ୍ରୋତାବନ୍ଧୁ, ଗଛ ରହିଲେ ଜୀବନ ରହିବ, ପ୍ରକୃତି ହସିଲେ ପୃଥିବୀ ହସିବ। ଏହି କଥାଟି ଆମକୁ ଉଦ୍ଭିଦର ଗୁରୁତ୍ୱ ସମ୍ପର୍କରେ ସ୍ମରଣ କରାଏ। ମଣିଷ ଜୀବନର ଆରମ୍ଭରୁ ଉଦ୍ଭିଦ ସହ ତାହାର ଅଟୁଟ ସମ୍ପର୍କ ରହିଛି। ଆମେ ଶ୍ୱାସ ନେବା ପାଇଁ ଅକ୍ସିଜେନ୍, ଖାଦ୍ୟ, ଔଷଧ ଓ ପରିବେଶର ସନ୍ତୁଳନ ପାଇଁ ଉଦ୍ଭିଦ ଉପରେ ନିର୍ଭର କରୁଛୁ। କିନ୍ତୁ ଆଜି ଜଳବାୟୁ ପରିବର୍ତ୍ତନ, ଦୂଷଣ, କୀଟପତଙ୍ଗ ଓ ବିଭିନ୍ନ ରୋଗ କାରଣରୁ ଉଦ୍ଭିଦ ଜଗତ ସଙ୍କଟରେ ପଡ଼ୁଛି। ଏହି ସମସ୍ୟା ପ୍ରତି ସଚେତନତା ବଢ଼ାଇବା ପାଇଁ ପ୍ରତିବର୍ଷ ମେ 12 ତାରିଖକୁ ଅନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସ ଭାବରେ ପାଳନ କରାଯାଉଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଦ୍ଭିଦ ସୁରକ୍ଷାର ଆବଶ୍ୟକତା ବିଷୟରେ ସମଗ୍ର ବିଶ୍ୱକୁ ସଚେତନ କରିବା। ଉଦ୍ଭିଦ ସୁସ୍ଥ ରହିଲେ କୃଷି ଉତ୍ପାଦନ ବଢ଼େ, ଖାଦ୍ୟ ସୁରକ୍ଷା ନିଶ୍ଚିତ ହୁଏ ଓ ପରିବେଶ ସନ୍ତୁଳିତ ରହେ। କିନ୍ତୁ ବିଭିନ୍ନ କୀଟ ଓ ରୋଗ ପ୍ରତିବର୍ଷ ଲକ୍ଷ ଲକ୍ଷ ଫସଲକୁ ନଷ୍ଟ କରିଦେଉଛି। ଏଥିରୁ କୃଷକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି ଓ ଖାଦ୍ୟ ଅଭାବର ଆଶଙ୍କା ବଢ଼ୁଛି। ସେଥିପାଇଁ ଉଦ୍ଭିଦର ସୁରକ୍ଷା କେବଳ କୃଷକଙ୍କ ନୁହେଁ, ବରଂ ସମସ୍ତ ମାନବ ଜାତିର ଦାୟିତ୍ୱ ଅଟେ। ଶ୍ରୋତାବନ୍ଧୁ, ଆମ ଦୈନିକ ଜୀବନରେ ମଧ୍ୟ ଉଦ୍ଭିଦର ଭୂମିକା ଅପରିମିତ। ଘର ଆଗରେ ଥିବା ଛୋଟ ଗଛଟି ମଧ୍ୟ ଆମକୁ ଶୁଦ୍ଧ ବାତାବରଣ ଦେଇଥାଏ। ଜଙ୍ଗଲ ପୃଥିବୀର ଫୁସ୍ଫୁସ୍ ଭାବରେ କାର୍ଯ୍ୟ କରିଥାଏ। ଯଦି ଉଦ୍ଭିଦ ନଷ୍ଟ ହେବେ, ପରିବେଶର ସନ୍ତୁଳନ ଭାଙ୍ଗିଯିବ ଓ ପୃଥିବୀରେ ଜୀବନ ସଙ୍କଟରେ ପଡ଼ିବ। ତେଣୁ ଆମେ ସମସ୍ତେ ଗଛପତ୍ରର ଯତ୍ନ ନେବା ଆବଶ୍ୟକ। ଉଦ୍ଭିଦ ସୁରକ୍ଷା ପାଇଁ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା, ରାସାୟନିକ କୀଟପତଙ୍ଗର ବ୍ୟବହାର କମାଇବା ଓ ଅଧିକ ଗଛ ଲଗାଇବା ଦରକାର। ବିଦ୍ୟାଳୟ, କଲେଜ ଓ ସାମାଜିକ ସଂସ୍ଥାନମାନେ ଏହି ଦିବସ ଅବସରରେ ବୃକ୍ଷରୋପଣ, ସଚେତନତା ର୍ୟାଲି ଓ ଆଲୋଚନା ସଭାର ଆୟୋଜନ କରିଥାନ୍ତି। ଏହା ମାଧ୍ୟମରେ ଲୋକମାନଙ୍କ ମନରେ ପ୍ରକୃତି ପ୍ରତି ଭଲ ପାଇବା ଓ ଦାୟିତ୍ୱବୋଧ ସୃଷ୍ଟି ହୋଇଥାଏ। କୁହାଯାଇପାରେ ଯେ ଉଦ୍ଭିଦ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ। ଗଛପତ୍ର ଆମ ଜୀବନର ଅମୂଲ୍ୟ ସମ୍ପଦ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ପରିବେଶକୁ ସୁରକ୍ଷା କରିବା, ଅଧିକ ଗଛ ଲଗାଇବା ଓ ଏକ ସବୁଜ, ସୁନ୍ଦର ଏବଂ ସୁସ୍ଥ ପୃଥିବୀ ଗଢ଼ି ତୋଳିବା। ଶ୍ରୋତାବନ୍ଧୁ, ଏହା ଥିଲା ଅନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସ ଉପରେ କିଛି ତଥ୍ୟ। ଏବେ ଆସନ୍ତୁ ଶୁଣିବା ଓମେର ଇନାୟତଙ୍କ କଣ୍ଠରୁ ଏକ ସୁନ୍ଦର ଗୀତ। ଗୀତଟି ହେଉଛି ତେନୁ ଲେକେ ଜାନା, କଥାଚିତ୍ର ଜୟ ଭିରୁ, ଗୀତିକାର ଓମେର ଇନାୟତ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇସାରିଛି। ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। କାର୍ଯ୍ୟକ୍ରମ ଉପସ୍ଥାପନରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

0: योजना आएबा 15 तारीख तक सदर चिकित्सालय न सार्जनिया विशेषज्ञ डाक्तरी दल करबे भिन्न भिन्न रोगर चिकित्सा। संतकवि भीम भाई जयंती अवसर आज राज्यवासी जनले श्रद्धाजलि। आएबा 18 तारीख दिन दिनकिया ओडिशा गस्तथि आसबे बीजेपी राष्ट्रीय अध्यक्ष नितिन नवीन। कलामंडल ओडिशार सांस्कृतिक गौरव के देवा नुआ परिचय कहले संस्कृति मंत्री। आकाशवाणी 90 बछर पूर्ति अवसर आउ किछि समय अतुरु आकाशवाणी संबलपुर केन्द्र तरफ आयोजित हेबा लोकसंगीत समारोह नुआ नवे। आईपीएल टी20 क्रिकेटर आज मैच थी आज सनराइजर्स हैदराबाद आउ गुजरात टाइटन्स भितर हेबा खेल। आउ आएबा 24 घंटा भितर चड़क सहित वर्षा हवा नहीं करी राज्यर 21टा जिला के सतर्क सूचना जारी कला भुवनेश्वर आंचलिक पाणिपाग विज्ञान केन्द्र। एछने मुख्य खबर न शेष हला। इतार उत्तर मुख्य खबर सुनि पारबे राति 8 बजे।
1: सुनिले संबलपुरी मुख्य संवाद। श्रोतामाने कार्यक्रम सुनुचंती आकाशवाणी संबलपुर केन्द्ररु। वर्तमान सुनंतु चलित अधिवेशनरे प्रसारित हेबाकु थिबा केतेक कार्यक्रम सम्पर्कीय सूचना। ଆଜି ସନ୍ଧ୍ୟା 6:10 ଶୁଣିବେ କିଶୋର ସଂସାର କାର୍ଯ୍ୟକ୍ରମ। ଏଥିରେ ଚାଲ ବୁଲିଯିବା ଜାହାଙ୍ଗୀର ମହଲ କହିବେ ଗୋପୀନାଥ ଦଣ୍ଡସେନା। ଜିଲ୍ଲା ହାଲଚାଲ ଶୁଣିପାରିବେ ସନ୍ଧ୍ୟା 7:25 ରିଲେକର ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ରହିଛି କୃଷି ସଂସାର, ଏଥିରେ ଚାଷୀ ଗରୁଡ଼ ଧ୍ୱଜ ଭୋସାଗରଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 8:02 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ମୀରା ମିଶ୍ର ଏବଂ ସୁଶାନ୍ତ କୁମାର ନାଥ। ରାତି 8:15 ରହିଛି ଆଲୋଚନା, ଆମ ଦୈନନ୍ଦିନ ଜୀବନରେ ଯୋଗ କହିବେ ଜେ ଗିରିଜା ଦେବୀ। ରାତି 8:30 ଶୁଣିବେ ଲଘୁଶାସ୍ତ୍ରୀୟ ସଙ୍ଗୀତ, ଏଥିରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ବିଦୁଷୀ ଗିରିଜା ଦେବୀ। ସ୍ପଟ୍ଲାଇଟ୍ ଶୁଣିପାରିବେ ରାତି 9:15 ରିଲେକର ଶୁଣାଇବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଲୋକଗୀତରେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ ଇଲା ଧରୱାର ଓ ସାଥୀ। ରାତି 10:02 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବେ, ଏଥିରେ ଶୁଣିବେ ସୀତାର ବାଦନ ପରିବେଷଣ କରିବେ ନିଶାନ ଖାନ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:30। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଗାମୀକାଲି 13 ତାରିଖ ବୁଧବାର ସକାଳ 6:30 ଆଜିର ଭାବନା, ଉପସ୍ଥାପନା ମନୋଜ ପୂଜାରୀ। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ସ୍ୱଚ୍ଛ ହାତ ଶରୀର ପାଇଁ କେତେ ଜରୁରୀ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ସକାଳ 7:30 ପରିବେଶ ସୂଚନା, ଏଥିରେ ଶୁଣିବେ ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିଶ୍ୱ କହିବେ ସମାପିକା ଦାସ। ସକାଳ 7:35 ଶୁଣିବେ ଉଦିଆ ତରା, କଣ୍ଠଶିଳ୍ପୀ ରାମେଶ୍ୱର ଦାସ ମିନତୀ ପାଣିଗ୍ରାହୀ, ଗୀତ ରଚନା ଲାଲ ରତ୍ନାକର ସିଂ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ସୁଗମ ସଙ୍ଗୀତ ଶୁଣିପାରିବେ ସକାଳ 7:50 କଣ୍ଠଶିଳ୍ପୀ ସିକନ୍ଦର ଆଲାମ ଏବଂ ଗାୟତ୍ରୀ ବୋଷ। ସକାଳ 8:30 ରହିଛି ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ମୋହନ ସେଠ ଜିତେନ୍ଦ୍ର ହରିପାଲ। ସକାଳ 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ ଏବଂ ଶ୍ରୀକ୍ଷେତ୍ର ସୁନ୍ଦର। ସକାଳ 9:00 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଋଷିକେଶ ମେହେର, ଗୋପାଳକୃଷ୍ଣ ଦାସ, ମକରଧ୍ୱଜ ଧରୁଆ ଏବଂ କ୍ରିଷ୍ଣା ପଟେଲ। ଶୁଣୁଥିଲେ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ କିଶୋର ସଂସାର କାର୍ଯ୍ୟକ୍ରମ।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ମଣିଷ ସମାଜକୁ ପ୍ରକୃତିର ବଡ଼ ବରଦାନ ହେଉଛି ଉଦ୍ଭିଦ ବା ବୃକ୍ଷଲତା। ଏହା ଆମକୁ ଫଳ, ଫୁଲ, ଆସବାବପତ୍ର ପାଇଁ ଏବଂ ଗୃହ ନିର୍ମାଣ ପାଇଁ କାଠ ପ୍ରଦାନ କରେ। ଏଥିରୁ ଔଷଧ ତିଆରି ହୁଏ। ଏହା ମେଘ ସୃଷ୍ଟି କରିବାରେ ସାହାଯ୍ୟ କରି ବାୟୁ ପରିଷ୍କୃତ କରେ। ଏହାର ସବୁଠୁ ବଡ଼ ବରଦାନ ହେଲା ଆମେ ପ୍ରଶ୍ୱାସରେ ଗ୍ରହଣ କରୁଥିବା ଅମ୍ଳଜାନ ପ୍ରଦାନ କରେ। ତେଣୁକରି ଉଦ୍ଭିଦ ବା ବୃକ୍ଷଲତାର ସ୍ୱାସ୍ଥ୍ୟ ଭଲ ରଖିବା ସହିତ

ଏହାର ସୁରକ୍ଷା ଓ ସଂରକ୍ଷଣ ନିହାତି ଜରୁରୀ, ଯଦ୍ୱାରା ପରିବେଶ ସୁସ୍ଥ ସୁରକ୍ଷିତ ରହିପାରିବ ଓ ଆମର ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ରହିବ। ତେଣୁକରି ପ୍ରତିବର୍ଷ ମଇ ମାସ 12 ତାରିଖରେ ଅନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସ ସାରା ବିଶ୍ୱରେ ପାଳନ କରାଯାଏ। ଉଦ୍ଦେଶ୍ୟ ବିଶ୍ୱବାସୀଙ୍କ ମଧ୍ୟରେ ଉଦ୍ଭିଦ ସ୍ୱାସ୍ଥ୍ୟ ଏବଂ ଏହାର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା, କ୍ଷତିକାରକ ପୋକ ଏବଂ ରୋଗରୁ ରକ୍ଷା କରିବା, ଯଦ୍ୱାରା ଉଦ୍ଭିଦରୁ ଆସୁଥିବା ଖାଦ୍ୟ ଯୋଗାଣ ସୁନିଶ୍ଚିତ ହୋଇପାରିବ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସରେ ଏକ ବିଷୟବସ୍ତୁକୁ ପାଳନ କରାଯାଉଛି, ତାହା ହେଉଛି ଖାଦ୍ୟ ନିରାପତ୍ତା ପାଇଁ ଉଦ୍ଭିଦ ଜୈବ ନିରାପତ୍ତା। ଆସ ପିଲାଏ, ଏହି ଅନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସରୁ ଆମେ ସମସ୍ତେ ଉଦ୍ଭିଦ ସୁରକ୍ଷା ବିଷୟରେ ସଚେତନ ହେବା, ଅଧିକ ବୃକ୍ଷ ଲଗାଇ ପରିବେଶକୁ ତଥା ମଣିଷ ସମାଜକୁ ସୁରକ୍ଷିତ ରହିବାରେ ସହଯୋଗ କରିବା। ଏହି ସୁଚିନ୍ତା ସହିତ ଶୁଣିବା କାର୍ଯ୍ୟକ୍ରମରେ ଭଜନଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଅପା ସୁଲେଖା ଦେ। ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ଗୌରହରି ଗିରି।

0: ଭଜନଟିଏ ତ ଶୁଣିଲ ପିଲାଏ। ପ୍ରତି ସପ୍ତାହରେ ଆମେ ଆମର କାର୍ଯ୍ୟକ୍ରମରେ ତୁମମାନଙ୍କୁ ପ୍ରସିଦ୍ଧ ସ୍ଥାନମାନଙ୍କ ମଧ୍ୟରୁ ଏକ ସ୍ଥାନ ବିଷୟରେ ଜଣାଇଥାଉ। କାର୍ଯ୍ୟକ୍ରମ ମାଧ୍ୟମରେ ତୁମମାନଙ୍କୁ ଭ୍ରମଣ କରାଇଥାଉ। ଏଥର ମଧ୍ୟ ୟୁନେସ୍କୋ ଦ୍ୱାରା ଚିହ୍ନଟ ବିଶ୍ୱ ଐତିହ୍ୟ ସ୍ଥଳଟିଏ ବିଷୟରେ ଜଣାଇବୁ। ଆଗ୍ରା ଦୁର୍ଗ ମଧ୍ୟରେ ଏହା ଅବସ୍ଥିତ ମୋଗଲ ସ୍ଥାପତ୍ୟ କଳାର ଏକ ଉତ୍କୃଷ୍ଟ ନମୁନା ଜାହାଙ୍ଗୀର ମହଲ। ଆସ ଏ ବିଷୟରେ ଜାଣିବା, ଶୁଣିବା ଆଲୋଚନା। ଆସ ବୁଲିଯିବା କ୍ରମରେ ଜାହାଙ୍ଗୀର ମହଲ ତୁମ ପାଇଁ ଆଲୋଚନା କରିଛନ୍ତି ବଡ଼ ଭାଇ ଗୋପୀନାଥ ଡନ୍ସେନା।
1: ପିଲାମାନେ, ତୁମେ ହେଉଛ ସ୍ୱାଧୀନ ଦେଶର ସନ୍ତାନ। ତୁମେ ଜାଣିଥିବ 1947 ଅଗଷ୍ଟ 15 ଆମ ଦେଶ ଭାରତବର୍ଷ ବିଦେଶୀ ହାତରୁ ମୁକୁଳିଥିଲା। କିନ୍ତୁ ତା ପୂର୍ବରୁ ଇଂରେଜମାନେ ଓ ତାଙ୍କ ପୂର୍ବରୁ ମୋଗଲ ଶାସକମାନେ ଶାସନ କରୁଥିଲେ। ସେମାନେ ଥିଲେ ଯୁଦ୍ଧପ୍ରିୟ, କଳା ସଂସ୍କୃତି ପ୍ରିୟ, ନାଟକ ପ୍ରିୟ, ସାହିତ୍ୟ ପ୍ରିୟ। ତେଣୁ ସେଥିପାଇଁ ବିଭିନ୍ନ ସ୍ଥାନରେ ମହଲ ତିଆରି କରି ଶାସନ କରିବା ସହ ନୃତ୍ୟ ଗୀତର ଆସର ଜମାଉଥିଲେ। ତା ସହିତ ସେମାନେ ଯୁଦ୍ଧପ୍ରିୟ ଥିବାରୁ ଓ ବାହ୍ୟ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ବିଭିନ୍ନ ସ୍ଥାନରେ ଦୁର୍ଗ, ଗଡ଼, ଗୁମ୍ଫା ଇତ୍ୟାଦି ତିଆରି କରିଥିଲେ। ମୋଗଲ ଶାସନ କାଳରେ ଜାହାଙ୍ଗୀର ନାମକ ବିଚକ୍ଷଣ ଜ୍ଞାନୀ କଳାପ୍ରିୟ ଶାସକ ଥିଲେ। ତାଙ୍କରି ଶାସନ କାଳରେ ଅନେକ ସୁନ୍ଦର ସୁନ୍ଦର ମହଲ ନିର୍ମାଣ କରିଥିଲେ, ଯାହାକି ଆଜି ଅନେକ ଦୂର ଦୂରାନ୍ତରରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି। ପିଲାମାନେ, ଆସ ଆମେ ସେଇ ଜାହାଙ୍ଗୀର ମହଲ ସମ୍ପର୍କରେ କିଛି କଥା ଜାଣିବା। ଇତିହାସ ପୃଷ୍ଠାକୁ ଦେଖିଲେ ଜାହାଙ୍ଗୀରଙ୍କ ସମ୍ପର୍କରେ ଅନେକ କଥା ଜାଣିବାକୁ ମିଳେ। ଜାହାଙ୍ଗୀର ଭାରତର ଚତୁର୍ଥ ମୋଗଲ ସମ୍ରାଟ ଥିଲେ। ତାଙ୍କର ପ୍ରକୃତ ନାମ ହେଉଛି ନୁର ଉଦ୍ ଦିନ ମହମ୍ମଦ ସଲିମ। ସେ ସମ୍ରାଟ ଆକବରଙ୍କ ପୁତ୍ର ଥିଲେ। ଜାହାଙ୍ଗୀର 1605-1627 22 ଧରି ଆମ ଭାରତରେ ଶାସନ କରୁଥିଲେ। କଳା ଓ ସ୍ଥାପତ୍ୟ କ୍ଷେତ୍ରକୁ ଦେଖିଲେ ସେ ଥିଲେ କଳାର ପୃଷ୍ଠପୋଷକ ଏବଂ ତାଙ୍କ ଦରବାର ଅନେକ ପ୍ରସିଦ୍ଧ କଳାକାର, କବି ଓ ସଙ୍ଗୀତଜ୍ଞଙ୍କୁ ଆକର୍ଷିତ କରିଥିଲା। ସେ ବିଶେଷ ଭାବରେ କ୍ଷୁଦ୍ର ଚିତ୍ରକଳା ଓ ସ୍ଥାପତ୍ୟ ପ୍ରତି ଆଗ୍ରହୀ ଥିଲେ। ପୁଣି ସେ ଅନେକ ପ୍ରଶାସନିକ ସଂସ୍କାର କାର୍ଯ୍ୟକାରୀ କରିଥିଲେ, ଯେଉଁଥିରେ ନ୍ୟାୟର ଏକ ଶୃଙ୍ଖଳ ସୃଷ୍ଟି କରାଯାଇଥିଲା, ଯାହା ଲୋକଙ୍କୁ ସିଧାସଳଖ ସମ୍ରାଟଙ୍କ ନିକଟରେ ଆବେଦନ କରିବାର ଅନୁମତି ଦେଇଥିଲା। ସେ ବୁଦ୍ଧିମତୀ ମହିଳା ନୁର ଜାହାନଙ୍କୁ ବିବାହ କରିଥିଲେ, ଯିଏ ତାଙ୍କ ରାଜତ୍ୱ କାଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସବୁ ଦୃଷ୍ଟିରୁ ଦେଖିଲେ ଜାହାଙ୍ଗୀରଙ୍କ ରାଜତ୍ୱକୁ ମୋଗଲ ସଂସ୍କୃତି ଓ କଳାର ସ୍ୱର୍ଣ୍ଣ ଯୁଗ ଭାବରେ ଉଲ୍ଲେଖ କରାଯାଏ। ଜାହାଙ୍ଗୀର କାହିଁକି ମହଲ ତିଆରି କଲେ ଜାଣିଛ ପିଲାଏ? ଜାହାଙ୍ଗୀରଙ୍କ ପ୍ରାସାଦ, ଯାହାକୁ ଜାହାଙ୍ଗୀର ମହଲ ମଧ୍ୟ କୁହାଯାଏ, ସେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ନେଇ ମହଲ ତିଆରି କରିଥିଲେ। ଗୋଟିଏ ହେଲା ଓର୍ଛାର ଜାହାଙ୍ଗୀର ମହଲ। ଏହି ପ୍ରାସାଦ 1700 ବୁନ୍ଦେଲା ଶାସକ

ବୀର ସିଂହଦେଓଙ୍କ ଦ୍ୱାରା ସମ୍ରାଟ ଜାହାଙ୍ଗୀରଙ୍କ ପ୍ରତି ସମ୍ମାନ ଏବଂ ଆତିଥ୍ୟର ନିଦର୍ଶନ ଭାବରେ ନିର୍ମିତ ହୋଇଥିଲା, ଯିଏକି ତାଙ୍କ ଗସ୍ତ ସମୟରେ ସେଠାରେ ରହିଥିଲେ। ଓର୍ଛାର ଜାହାଙ୍ଗୀର ମହଲ ହେଉଛି ମଧ୍ୟପ୍ରଦେଶର ଓର୍ଛାରେ ଅବସ୍ଥିତ। ଏହା ଏକ ଐତିହାସିକ ପ୍ରାସାଦ। ଏହି ମହଲର ବୈଶିଷ୍ଟ୍ୟ ହେଲା, ଏହି ପ୍ରାସାଦ ମୋଗଲ ଓ ବୁନ୍ଦେଲା କଳାର ଏକ ଅନନ୍ୟ ମିଶ୍ରଣ ଭାବେ ସାଂସ୍କୃତିକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଅନେକ ପ୍ରାଙ୍ଗଣ, ବାଲକୋନି, କୋଠରୀ ଏବଂ ଗମ୍ବୁଜ ରହିଛି। ଏହି ପ୍ରାସାଦ ଓର୍ଛାରେ ଜାହାଙ୍ଗୀରଙ୍କ ଶାସନ ସମୟରେ ଐତିହାସିକ ପ୍ରତୀକ ଭାବେ ଜଣାଯାଏ। ଏହି ମହଲ ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ଏବଂ ଏହାର ବିଶାଳ ଆକାର ଏବଂ ହିନ୍ଦୁ ଓ ମୁସଲିମ କଳାର ଏକ ଅନନ୍ୟ ମିଶ୍ରଣ ସହିତ ସୁନ୍ଦର କଳାକୃତି ପାଇଁ ପ୍ରସିଦ୍ଧ। ଏହା ଇଣ୍ଡୋ ଇସଲାମିକ ଶୈଳୀର ଏକ ମିଶ୍ରଣ ଦ୍ୱାରା ବର୍ଣ୍ଣିତ ହୋଇଛି। ଓର୍ଛାର ଜାହାଙ୍ଗୀର ମହଲ 220 ଫୁଟ ଲମ୍ବା ଏବଂ ଏଥିରେ 3 ଖାତ ଅଛି। ମଧ୍ୟପ୍ରଦେଶର ଓର୍ଛା ଟିକମଗଡ଼ ଜିଲ୍ଲାର ବେତୁଆ ନଦୀ କୂଳରେ ଅବସ୍ଥିତ। ଏହି ମହଲରେ ରାଜଶାହୀ ଆବାସ, ଉତ୍ସବ ଏବଂ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହୋଇଥିଲା। ଏହି ମହଲର ନିର୍ମାଣ 1605 ଆରମ୍ଭ ହୋଇ 1606 ଯାଏଁ ଶେଷ ହୋଇଥିଲା। ରାଜା ବୀର ସିଂହ ଦେଓ ଦ୍ୱାରା ଭାରତ ମୋଗଲ ରାଜବଂଶ ସହିତ ମିଶ୍ରଣ ସୂଚକ ଭାବେ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କର ଓର୍ଛାକୁ ପ୍ରଥମ ପରିଦର୍ଶନ ନିମନ୍ତେ ଏହି ମହଲ ନିର୍ମାଣ ହୋଇଥିବା ଜଣାଯାଏ। ଆର୍କିଟେକ୍ଟର ଭାବରେ ଏହା ମୋଗଲ ଏବଂ ରାଜପୁତ ଶୈଳୀର ମିଶ୍ରଣରେ ହାଙ୍ଗିଂ ବାଲକୋନି, ଚାରିଦିଗରେ ଡୋମ, ବାରଣ୍ଡା, ଟର୍କୁଆଇନ ଟାଇଲ୍ସ ଇତ୍ୟାଦି ରହିଛି। ଜାହାଙ୍ଗୀରଙ୍କ ନିବାସ ପାଇଁ ବିଶେଷ କକ୍ଷ, ପୁଣି ବିଶାଳ ପ୍ରାଙ୍ଗଣରେ ଅସ୍ତ୍ରଧାରୀ ସେନା ରଖାଯାଉଥିଲା। ଏହାର ବିଶେଷତ୍ୱ ହେଲା ବର୍ଗାକାର ପ୍ରାଙ୍ଗଣ, ପୁଣି ବିଶାଳ ଦ୍ୱାର ଓର୍ଛା ଗେଟ୍। ଏହି ମହଲ 3 3 ତଳର ଢାଞ୍ଚା ଅଛି। ମହଲ ମଝିରେ ଏକ ବଡ଼ ଖୋଲା ପ୍ରାଙ୍ଗଣ ଅଛି, ଯାହା ଚାରିପାଖରେ କୋଠରୀ ଗୁଡ଼ିକ ରହିଛି। ମହଲର ଉପରି ଭାଗରେ 8 ବଡ଼ ଗମ୍ବୁଜ ରହିଛି, ଯାହା ଏହାକୁ ଏକ ଭବ୍ୟ ରୂପ ପ୍ରଦାନ କରେ। ଏହାର ମୁଖ୍ୟ ବୈଶିଷ୍ଟ୍ୟ ହେଲା ମହଲର ମୁଖ୍ୟ ପ୍ରବେଶ ଦ୍ୱାରରେ 2 ପଥର ନିର୍ମିତ ହାତୀ ମୂର୍ତ୍ତି ରହିଛି, ଯାହା ପୂର୍ବେ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ବ୍ୟବହୃତ ହେଉଥିଲା। ମହଲର ଝରକା ଏବଂ ବାଲକୋନି ଗୁଡ଼ିକରେ ପଥରର ଜାଲି କାମ ଏବଂ ସୂକ୍ଷ୍ମ ନକ୍ସା ଦେଖିବାକୁ ମିଳେ। ଏହାର ପୂର୍ବ ଦ୍ୱାର ବେଶ ଆକର୍ଷଣୀୟ ଏବଂ ପଥରରେ ଖୋଦେଇ ହୋଇଥିବା କାରୁକାର୍ଯ୍ୟରେ ପରିପୂର୍ଣ୍ଣ। ମହଲର ଛାତରୁ ବେତୁଆ ନଦୀ ଏବଂ ଓର୍ଛା ସହରର ସୁନ୍ଦର ଦୃଶ୍ୟ ଦେଖାଯାଏ। ଏଠାକୁ ବୁଲିଯିବାର ସମୟ ହେଉଛି 9:00 to 6:00 ଯାଏ। ଅନ୍ୟ ଏକ ମହଲ ହେଲା ଆଗ୍ରାର ଜାହାଙ୍ଗୀର ମହଲ। ଏହି ମହଲଟି ଉତ୍ତରପ୍ରଦେଶର ଆଗ୍ରାରେ ଅବସ୍ଥିତ, ବିଶେଷ କରି ଆଗ୍ରା ଦୁର୍ଗ ମଧ୍ୟରେ ଅବସ୍ଥିତ ଏକ ଐତିହାସିକ ପ୍ରାସାଦ। ଏହି ପ୍ରାସାଦ ମୋଗଲ ସମ୍ରାଟ ଆକବରଙ୍କ ଦ୍ୱାରା ତାଙ୍କ ପୁଅ ଜାହାଙ୍ଗୀରଙ୍କ ପାଇଁ ନିର୍ମିତ ହୋଇଥିଲା, ପୁଣି ତାଙ୍କ ରାଜପୁତ ପତ୍ନୀମାନଙ୍କ ପାଇଁ ଏକ ଆବାସିକ ପ୍ରାସାଦ ଭାବରେ ନିର୍ମିତ ହୋଇଥିଲା। ଏହା ଏକ ଜେନାନା ବା ମହିଳା ବାସସ୍ଥାନ ଭାବରେ କାର୍ଯ୍ୟ କରିଥିଲା ଏବଂ ଆଗ୍ରା ଦୁର୍ଗ ସଂକଳନର ଏକ ଅଂଶ ଥିଲା। ଉଭୟ କ୍ଷେତ୍ରର ପ୍ରାସାଦଗୁଡ଼ିକୁ ରାଜକୀୟ ବାସସ୍ଥାନ ଭାବରେ ନିର୍ମାଣ କରାଯାଇଥିଲା, ଯାହାକି ସେତେବେଳର ମହିମା ଏବଂ ସ୍ଥାପତ୍ୟ ଶୈଳୀକୁ ପ୍ରଦର୍ଶନ କରିଥିଲା। ଏହି ମହଲର ବୈଶିଷ୍ଟ୍ୟ ହେଲା ଲାଲ ବାଲିପଥର ଏବଂ ମାର୍ବଲରେ କାମ ହୋଇଛି। ଏଥିରେ ଜଟିଳ ପଥର କାରୁକାର୍ଯ୍ୟ ଏବଂ ସାଜସଜ୍ଜା ତୋରଣ ଅଛି। ଏହା ଜେନାନା ମହଲ ବା ମହିଳା ମହଲ ଭାବେ ପରିଚିତ। ଏଥିରେ ମୋଗଲ ଏବଂ ରାଜପୁତ ସ୍ଥାପତ୍ୟ ଶୈଳୀରେ ମିଶ୍ରଣ ଅଛି। ଆଗ୍ରାର ଜାହାଙ୍ଗୀର ମହଲ ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ଏବଂ ଏହାର ସୁନ୍ଦର କଳାକୃତି ଏବଂ ଐତିହାସିକ ଗୁରୁତ୍ୱ ପାଇଁ ପ୍ରସିଦ୍ଧ ଲାଭ କରିଛି। ଏହି ମହଲଟି ରାଜକୀୟ ଅତିଥିମାନଙ୍କ ପାଇଁ ବ୍ୟବହୃତ ହେଉଥିଲା। ମୋଗଲ କିଲ୍ଲା ଭିତରେ ଥିଲେ ମଧ୍ୟ ଏହି ମହଲଟି ଅଧିକାଂଶ ଭାବରେ ହିନ୍ଦୁ ଏବଂ ଗୁଜୁରାଟୀ ସ୍ଥାପତ୍ୟ ଶୈଳୀରେ ନିର୍ମିତ ହୋଇଛି। ଏଥିରେ ଇସଲାମିକ କଳା ଅପେକ୍ଷା ହିନ୍ଦୁ କାରୁକାର୍ଯ୍ୟ ଅଧିକ ଦେଖିବାକୁ ମିଳେ।
ମହଲ୍ର

0: କେନ୍ଦ୍ରରେ ଏକ ବଡ଼ ଖୋଲା ପ୍ରାଙ୍ଗଣ ରହିଛି, ଯାହାର ଚାରିପାଖରେ ଦୁଇ ମହଲା ବିଶିଷ୍ଟ କୋଠରୀଗୁଡ଼ିକ ରହିଛି। ଏହାର ମୁଖ୍ୟ ବୈଶିଷ୍ଟ୍ୟ ହେଲା ମହଲର କାନ୍ଥ ଏବଂ ସ୍ତମ୍ଭଗୁଡ଼ିକରେ ପଥର ଖୋଦେଇ କରାଯାଇ ପକ୍ଷୀ, ପଦ୍ମଫୁଲ ଏବଂ ବିଭିନ୍ନ ଜ୍ୟାମିତିକ ନକ୍ସା ତିଆରି କରାଯାଇଛି। ମହଲ ସାମ୍ନାରେ ଏକ ବିଶାଳ ପଥର ନିର୍ମିତ କୁଣ୍ଡ ବା ବାଥ ଟପ୍ ରହିଛି। ଏହା ଗୋଟିଏ ବିରାଟ ପଥରକୁ ଖୋଳି ତିଆରି କରାଯାଇଛି, ଯେଉଁଥିରେ ସେହି ସମୟରେ ଗୋଲାପ ଜଳ ରଖାଯାଇଥିଲା। ଏହାର ଛାତରେ ଥିବା ବାଲକୋନି ଗୁଡ଼ିକରେ ବହୁତ ସୁନ୍ଦର ପଥରର ବ୍ରାକେଟ୍ ବ୍ୟବହାର କରାଯାଇଛି, ଯାହା ଗୁଜରାଟ ଓ ରାଜସ୍ଥାନର ମନ୍ଦିର ଶୈଳୀ ସହିତ ସମାନ। ଏହା ଆଗ୍ରା ଦୁର୍ଗର ସବୁଠାରୁ ବଡ଼ ବାସଭବନ ଥିଲା। ଏହାର ଦୁଇ ତଳ ବିଶିଷ୍ଟ ବାଲକୋନିରୁ ଯମୁନା ନଦୀ ଓ ଆଗ୍ରା ଫୋର୍ଟର ମନମୋହକ ଦୃଶ୍ୟ ଦେଖିବାକୁ ମିଳେ। ପିଲାମାନେ, ଏହି ଦୁର୍ଗ ସମ୍ପର୍କରେ ଏତେ କଥା ଜାଣିଲା ପରେ ତୁମକୁ ସେହି ସ୍ଥାନଗୁଡ଼ିକୁ ଯିବା ପାଇଁ ମନ ହେଉଥିବ ନିଶ୍ଚୟ ନା? ତେବେ କେମିତି ପହଞ୍ଚିବ ସେହି ଜାଗାକୁ? ହଁ, ତୁମେ ଯଦି ଓରଛାର ଜାହାଙ୍ଗୀର ମହଲକୁ ଯିବାକୁ ହେଲେ ଝାନ୍ସୀ ରେଳ ଷ୍ଟେସନରୁ 18 କିଲୋମିଟର ଦୂର, ଗ୍ୱାଲିୟର ବିମାନ ବନ୍ଦରରୁ 125 କିଲୋମିଟର ଦୂରରେ ଅଛି। ଓରଛା ସହରରୁ ବସ୍, ଟ୍ୟାକ୍ସି ଯୋଗେ ଯାଇପାରିବ। ଆଗ୍ରାର ଜାହାଙ୍ଗୀର ମହଲକୁ ଯିବାକୁ ହେଲେ ଆଗ୍ରା ଷ୍ଟେସନରୁ 5 କିଲୋମିଟର ଦୂରରେ ଅଛି, ଟ୍ୟାକ୍ସି ଅଟୋରେ ଯାଇପାରିବ। ଜାଣି ଖୁସି ହେବ ଯେ ଛୋଟ ପିଲାଙ୍କ ପାଇଁ ଟିକେଟ୍ ଲାଗେ ନାହିଁ। ଅକ୍ଟୋବରରୁ ମାର୍ଚ୍ଚ ମାସ ଭିତରେ ଗଲେ ଭଲ କରି ବୁଲି ପାରିବ। ସକାଳ 9ଟାରୁ 11ଟା ଓ ସନ୍ଧ୍ୟା 4ଟାରୁ 6ଟା ଭିତରେ ଗଲେ ଭଲ କରି ଦେଖିପାରିବ। ପିଲାମାନେ, ଜାହାଙ୍ଗୀର ମହଲଗୁଡ଼ିକ ଦେଖିବାକୁ ଏକ ଶକ୍ତିଶାଳୀ ଦୁର୍ଗ ପରି ହୋଇଥିଲେ ମଧ୍ୟ ଭିତରେ ଏହା ଏକ ବିଳାସପୂର୍ଣ୍ଣ ମହଲ ପରି ସଜାଯାଇଛି। ମହଲର କାନ୍ଥଗୁଡ଼ିକରେ ହୋଇଥିବା ଚିତ୍ରକଳା ଏବଂ ନୀଳ ରଙ୍ଗର ଟାଇଲ୍ସ କାମ ଏବେ ବି ସେମିତି ରହିଛି, ଯାହା ସେ ସମୟର ଉନ୍ନତ କଳାକୁ ଦର୍ଶାଏ। ଆମେ ବର୍ଷ ବର୍ଷ ଧରି ସପରିବାର ରହିବା ପାଇଁ ଘରଟିଏ କରିଥାଉଁ, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବ ଯେ ରାଜା ବୀରସିଂହ ଦେଓ ଓରଛାର ଜାହାଙ୍ଗୀର ମହଲକୁ ଜାହାଙ୍ଗୀରଙ୍କର ମାତ୍ର ଗୋଟିଏ ରାତି ରହଣି ପାଇଁ ନିର୍ମାଣ କରିଥିଲେ। ପଇସାକୁ ପାଣି ପରି ବହିଗଲା ପରି ଖର୍ଚ୍ଚ କରି ଦେଉଥିଲେ ସେମାନେ। ରାଜା ବୀରସିଂହ ଦେଓ ଏବଂ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ମଧ୍ୟରେ ଗଭୀର ବନ୍ଧୁତା ଥିଲା। ଜାହାଙ୍ଗୀରଙ୍କୁ ଓରଛାକୁ ସ୍ୱାଗତ କରିବା ପାଇଁ ଓ ତାଙ୍କ ରହଣି ପାଇଁ ଏ ମହଲର ନିର୍ମାଣ ହୋଇଥିଲା। ସେଥିପାଇଁ ଏହାକୁ ବିଶ୍ୱର ସବୁଠାରୁ ବଡ଼ ଗେଷ୍ଟ ହାଉସ୍ ମଧ୍ୟ କୁହାଯାଏ। କୁହାଯାଏ ଯେ ଯେତେବେଳେ ନିଜ ପିତା ଆକବରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ସେତେବେଳେ ବୀରସିଂହ ଦେଓ ତାଙ୍କୁ ସାହାଯ୍ୟ କରିଥିଲେ। ଜାହାଙ୍ଗୀର ସମ୍ରାଟ ହେବା ପରେ ବୀରସିଂହ ଦେଓଙ୍କୁ ଓରଛାର ଶାସନ ଭାର ଅର୍ପଣ କରିଥିଲେ, ଯାହାପରେ ଏହି ମହଲର ନିର୍ମାଣ ହୋଇଥିଲା। ପିଲାମାନେ, ଜାହାଙ୍ଗୀର ଯୁଦ୍ଧ ଜିତିବାର ବାଦଶାହ ନଥିଲେ। ସେ କଳା, ସୌନ୍ଦର୍ଯ୍ୟ, ନ୍ୟାୟ ଓ ସାହିତ୍ୟ ପ୍ରେମୀ ଭାବେ ପ୍ରସିଦ୍ଧ ଥିଲେ। ସେ ପକ୍ଷୀ, ପ୍ରକୃତି, ଜନ୍ତୁ ଓ ପୋର୍ଟ୍ରେଟ୍ ପେଣ୍ଟିଂରେ ବିଶେଷ ରୁଚି ରଖୁଥିଲେ। ସେ 31 ଅଗଷ୍ଟ 1569ରେ ଜନ୍ମ ହୋଇଥିଲେ। ତାଙ୍କ ପିତାଙ୍କ ନାମ ଆକବର ଓ ମାତାଙ୍କ ନାମ ମରିୟମ ଉଚ୍ ଜମାନୀ ଥିଲା। ସେ ନାଗରିକ ଓ ସାମରିକ ପ୍ରଶାସନରେ ଏକ ବ୍ୟାପକ ଶିକ୍ଷା ଗ୍ରହଣ କରିଥିଲେ। ସେ ବିଜ୍ଞାନ ପ୍ରତି ଆଗ୍ରହ ରଖୁଥିଲେ। ଏହା ସହିତ ଭୂବିଜ୍ଞାନ, ଉଦ୍ଭିଦ ଓ ଚିକିତ୍ସା ବିଜ୍ଞାନ ବିଷୟରେ ମଧ୍ୟ ଜ୍ଞାନ ଥିଲା। ତାଙ୍କର ଆତ୍ମଜୀବନୀ ଜାହାଙ୍ଗୀର ନାମାରେ ତାଙ୍କ ଜୀବନ ଓ ରାଜତ୍ୱ ବିଷୟରେ ବର୍ଣ୍ଣନା ରହିଛି। ସେ ଲାହୋରକୁ ଯିବାବେଳେ 28 ଅକ୍ଟୋବର 1627 ମୃତ୍ୟୁବରଣ କରିଥିଲେ। ପିଲାମାନେ, ଜାହାଙ୍ଗୀରଙ୍କ ଜୀବନୀ ତଥା ଜାହାଙ୍ଗୀର ମହଲ ସମ୍ପର୍କରେ ତ ଅନେକ କଥା ଜାଣିଲ, ବଡ଼ ହେଲେ ତାଙ୍କ ସମ୍ପର୍କରେ ତଥା ମହଲ ସମ୍ପର୍କରେ ଆହୁରି ଅନେକ କଥା ଜାଣିବ। ସମୟ ପାଇଲେ ଜାହାଙ୍ଗୀର ମହଲ ବୁଲିବାକୁ ଯିବ।
1: ଶୁଣିଲ ତ ପିଲାଏ ଆଲୋଚନା, ଆସ ବୁଲିଯିବା କ୍ରମରେ ଜାହାଙ୍ଗୀର ମହଲ। ତୁମ ପାଇଁ ଆଲୋଚନା କଲେ ବଡ଼ ଭାଇ ଗୋପୀନାଥ ଡନ୍ସେନା। ତୁମମାନଙ୍କୁ ସୁଯୋଗ ମିଳିଲେ ନିଶ୍ଚିତ ଏ ସ୍ଥାନକୁ ବୁଲିଯିବ। ପିଲାଏ, ଏଥର ଜାଣିବା ଫ୍ଲୋରେନ୍ସ ନାଇଟିଙ୍ଗଲ୍ଙ୍କ ବିଷୟରେ। ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଜଣେ ଇଂରାଜୀ ସାମାଜିକ ସଂସ୍କାରକ, ପରିସଂଖ୍ୟାନବିତ୍ ଏବଂ ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଥିଲେ। କ୍ରିମିଆନ୍ ଯୁଦ୍ଧ ସମୟରେ ସେ ଆହତ ସୈନ୍ୟମାନଙ୍କର ସେବା କରିଥିଲେ।

ଯୁଦ୍ଧ ସମୟରେ ଆହତ ସୈନିକମାନଙ୍କର ସେବା କରିଥିବାରୁ ଏବଂ ସ୍ୱାସ୍ଥ୍ୟକର ପରିବେଶ ସୁନିଶ୍ଚିତ କରିଥିବାରୁ ଅନେକ ଜୀବନ ସେ ବଞ୍ଚାଇ ପାରିଥିଲେ। ତେଣୁକରି ଦି ଲେଡି ୱିଥ୍ ଦ ଲ୍ୟାମ୍ପ ଭାବରେ ସେ ପ୍ରସିଦ୍ଧି ଲାଭ କରିଥିଲେ। ସେ ନର୍ସିଂକୁ ଏକ ସମ୍ମାନଜନକ ବୃତ୍ତିରେ ପରିଣତ କରିଥିଲେ ଏବଂ ନର୍ସମାନଙ୍କ ପାଇଁ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଜାଣିଛ ପିଲାଏ, ସେ 1820 ମସିହା ମଇ ମାସ 12 ତାରିଖରେ ଇଟାଲୀର ଫ୍ଲୋରେନ୍ସ ସହରରେ ଏକ ସମ୍ଭ୍ରାନ୍ତ ବ୍ରିଟିଶ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତଥାପି ସେ ଲୋକମାନଙ୍କର ସେବା କରିବାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କର ଏହି ମାନବ ଜାତି ପାଇଁ ଅବଦାନ ଏବଂ ତାଙ୍କୁ ସମ୍ମାନ ଦେଖାଇବା ପାଇଁ ପ୍ରତିବର୍ଷ ତାଙ୍କରି ଜନ୍ମଦିବସରେ ଅର୍ଥାତ୍ ମଇ ମାସ 12 ତାରିଖରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଏ। ସେ ସାରା ବିଶ୍ୱକୁ ସେବିକାମାନଙ୍କର ସେବାର ଗୁରୁତ୍ୱ, ମାନବ ସମାଜରେ ସେବାର ଗୁରୁତ୍ୱକୁ ବୁଝେଇଥିଲେ। ତାହେଲେ ଜାଣିଲ ତ ପିଲାଏ ସେବିକା ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ବିଷୟରେ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ଗୀତଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ରୀନା ସେନ ଓ ସାଥୀ। ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ବଟକୃଷ୍ଣ ଆଚାର୍ଯ୍ୟ।

ଶେଷ ହେଲା କିଶୋର ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଏଠି ଜଣାଇଦେଉଛୁ ଯେ ଆଜି ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାରରେ ଶୁଣିବେ ଚାଷୀ ଗରୁଡ଼ଧ୍ୱଜ ଭୋସାଗରଙ୍କ ସହିତ ସାକ୍ଷାତକାର। ରାତି 8:02 ରହିଛି ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ମୀରା ମିଶ୍ର ଏବଂ ସୁଶାନ୍ତ କୁମାର ଦାସ। ରାତି 8:15 ଆଲୋଚନା ଆମ ଦୈନନ୍ଦିନ ଜୀବନରେ ଯୋଗ, କହିବେ ଜେ ଗିରିଜା ଦେବୀ। ରାତି 8:30 ଲଘୁଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ଶୁଣିବେ, ପରିବେଷଣ କରିବେ ବିଦୁଷୀ ଗିରିଜା ଦେବୀ। ସ୍ପଟଲାଇଟ୍ ଶୁଣିପାରିବେ ରାତି 9:15, ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା ଏବଂ ନବସୃଜନକୁ ନିରନ୍ତର ପ୍ରୋହାହନ ଦେଉଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ

0: ଆଇଏସ୍ଏସ୍ଆର୍ର 58ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମାନବ ସଭ୍ୟତାକୁ ବୁଝିବା ପାଇଁ ଭାରତ ଏକ ଜୀବନ୍ତ ପ୍ରୟୋଗଶାଳା। ଦେଶରେ ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସାମାଜିକ ଚେତନା ପରସ୍କର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ଦେଶର ସାଂସ୍କୃତିକ ପୁନଃ ଜାଗରଣର ପ୍ରତୀକ। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଦେଶର ହଜାରେ ବର୍ଷର ଇତିହାସ, ସଂଘର୍ଷ ଏବଂ ସାଂସ୍କୃତିକ ଚେତନାକୁ ଆଗକୁ ନେଇ ଅଗ୍ରସର ହେବାକୁ ପଡ଼ିବ। ନୂଆଦିଲ୍ଲୀରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ଶିକ୍ଷା ବ୍ୟବସ୍ଥା ବିଶ୍ୱର ସବୁଠାରୁ ସୁଦୃଢ଼ ବ୍ୟବସ୍ଥା। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଦୃଢ଼ କ୍ରେଡିଟ୍ ବ୍ୟବସ୍ଥାର ବିକାଶ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ପ୍ରଦାନ ପାଇଁ ଇଣ୍ଟର୍ଣ୍ଣସିପ୍ ଏବଂ ଆପ୍ରେଣ୍ଟିସିପ୍କୁ କ୍ରେଡିଟ୍ ବ୍ୟବସ୍ଥାରେ ସାମିଲ କରାଯିବ। ଦେଶରେ ପ୍ରାୟ 15 ଲକ୍ଷ ବିଦ୍ୟାଳୟ ମଧ୍ୟରୁ 10 ଲକ୍ଷ ସରକାରୀ ବିଦ୍ୟାଳୟ। ଦେଶର ମୋଟ ଘରୋଇ ଉତ୍ପାଦ ଜିଡିପିର ପ୍ରାୟ 4% ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: ଆଇସିସିଆର୍ ସମୟକୁ ଆଗେ ଯାତେ ହୁଏ ଆନେ ବାଲେ 10-15 ସାଲ ଭାରତ କୋ 2047 କି ରୋଡ ମ୍ୟାପ ମେ ପହଞ୍ଚନେ କେ ଲିଏ ଲକ୍ଷ୍ୟ ତକ ପହଞ୍ଚନେ କେ ଲିଏ କିସ କିସ ପ୍ରକାର କି ସୋସିଆଲ ଚ୍ୟାଲେଞ୍ଜେସ କୋ ଧ୍ୟାନ ଦେନା ପଡେଗା ୟେ ଆଇସିଏସ୍ଏସ୍ଆର୍ କେ ଆନେ ବାଲେ 10-15 ସାଲ କେ କାମ ହୋନି ଚାହିଏ। ହମେ ଅପନି ଭାଷା କୋ ମହତ୍ତ୍ୱ ଦେନା ପଡେଗା, ହମାରୀ ଅର୍ଥନୀତି କୋ ମଜବୁତ କରନା ହେ ତୋ ହମାରୀ ଭାଷା କୋ ହମେ ମହତ୍ତ୍ୱ ଦେନା ପଡେଗା।
0: ସ୍ନାତକ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି। ନୂତନ ପରୀକ୍ଷା ତାରିଖ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂ କହିଛନ୍ତି। ପରୀକ୍ଷାରେ ମିଳୁଥିବା ଯେକୌଣସି ଛୋଟ ଅନିୟମିତତାକୁ ଗମ୍ଭୀର ଭାବେ ବିବେଚନା କରାଯିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। 22 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିଚାରକୁ ନେଇ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯାଇଛି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପରୀକ୍ଷା ପରିଚାଳନା କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି।
2: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनटीए के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे। और न ही सिर्फ वह, चूंकि बच्चों को दोबारा आना पड़ रहा है परीक्षा देने के लिए, हमने जो पहली बार जो परीक्षा कराई थी उसके लिए फीस ली थी उसको भी हम रिफंड करेंगे, ताकि एनटीए अपनी जिम्मेदारी को समझे। और हमने सारी जो इन्फॉर्मेशन है वह सीबीआई को उपलब्ध करा रहे हैं, ताकि सीबीआई जो भी व्यक्ति हो उसको ढूंढे, उसको जेल भेजे, जिससे कि इस तरह की जो एग्जामिनेशन की प्रक्रिया में इस तरह की रिपोर्ट आती रहती है इसका एक बार में खत्म किया जा सके।
0: ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପଭି ଗ୍ରହଣ କରାଯାଇଛି। ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜୀକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସମ୍ପୃକ୍ତ ପ୍ରାଧିକୃତ ଦଳ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି। ଭିତର ରତ୍ନଭଣ୍ଡାରର ପ୍ରତିଟି ଅଳଙ୍କାରକୁ 1978 ତାଲିକା ଅନୁଯାୟୀ ମେଳକ କରାଯାଉଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକ ହେବାକୁ ଥିବା ଗଣତି ମଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଓଡ଼ିଶାକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଯୋଜନାର ରଜକ ଜୟନ୍ତୀ ଅବସରରେ ରାଜ୍ୟକୁ ସର୍ବାଧିକ ଜନବସତି ସଂଯୋଗୀକରଣ ବର୍ଗରେ ଏହି ପୁରସ୍କାର ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଏବଂ କେନ୍ଦ୍ର ସରକାରଙ୍କର ନିରନ୍ତର ସହଯୋଗ ପାଇଁ ଓଡ଼ିଶା ଗ୍ରାମୀଣ ଭିଭିଭୂମି କ୍ଷେତ୍ରରେ ଏହି ସଫଳତା ହାସଲ କରିଛି। କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ରାଜ୍ୟର ପ୍ରତିଟି ଅଞ୍ଚଳକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମନ୍ୱିତ ଉଦ୍ୟମ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାର୍ଗ ପ୍ରଶସ୍ତ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି। रोगी सेवा लागि नर्समानंकर कठिन परिश्रम समर्पण भावकु सम्मान जणाइबा उद्देश्यरे आज अन्तर्जातीय नर्स दिवस पालन कराउछि। आधुनिक नर्स सेवा आरम्भ करिथिबा फ्लोरेन्स नाइटिंगेलको जन्मदिनकु स्मरण करिबा पई 1965 मसीहारु मई मास 12 तारिखकु नर्सिंग बा सेविका दिवस भाबे पालन कराउछि। चलित वर्ष सेविका दिवसर बार्ता रहिछि आमो नर्स आमो।

0: ସେଠାକୁ ପଠାଯାଇଥିଲା। ଫ୍ଲୋରେନ୍ସ ଦିନରାତି ପରିଶ୍ରମ କରି ସୈନିକଙ୍କ ଚିକିତ୍ସା କରିଥିଲେ। ତାଙ୍କ ସେବାରେ ଆହତ ସୈନିକଙ୍କ ଅବସ୍ଥାରେ ସୁଧାର ଆସିଥିଲା। 1856 ମସିହାରେ ଯୁଦ୍ଧ ସମାପ୍ତ ହେବା ପରେ ସେଠାରୁ ସେ ଇଂଲଣ୍ଡ ଫେରିଥିଲେ ଏବଂ ତାଙ୍କର ସେବା, ନିଷ୍ଠା ଏବଂ କାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ। ଆମେରିକାର ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଡୋରୋଥି ସଟରଲ୍ୟାଣ୍ଡ 1953 ମସିହାରେ ନର୍ସିଂ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ 1965 ମସିହାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ନର୍ସିଂ ପରିଷଦ ଏହି ଦିବସ ପାଳନ କରିଥିଲା। ସେବେଠାରୁ ସେବିକାଙ୍କ ସେବା ଓ ନିଷ୍ଠାକୁ ସମ୍ମାନ ଜଣାଇ ଏହି ଦିବସ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ସେବିକାଙ୍କ ସୁସ୍ଥତା, ନିରାମୟ ଜୀବନ ଏବଂ ନିରାପତ୍ତା ପାଇଁ ଚଳିତ ବର୍ଷର ବାର୍ତ୍ତା ସୂଚାଉଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାଙ୍କ ପ୍ରତି ସମାଜର ରହିଥିବା କର୍ତ୍ତବ୍ୟକୁ ଚଳିତ ବର୍ଷର ବାର୍ତ୍ତା ସ୍ମରଣ କରାଉଛି। ସେମାନଙ୍କର ଶାରୀରିକ, ମାନସିକ ଏବଂ ବୃତ୍ତିଗତ ସୁରକ୍ଷା ଦିଗରେ ଆମେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। ସେବିକାଙ୍କର କଠିନ ପରିଶ୍ରମ ଯୋଗୁଁ ରୋଗୀଟି କେବଳ ଯେ ସୁସ୍ଥ ହୁଏ ତାହା ନୁହେଁ, ବରଂ ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ଥିରତା ପରିଲକ୍ଷିତ ହୋଇଥାଏ। କୋଭିଡ୍ ମହାମାରୀ ସମୟରେ ସେବିକାଙ୍କର ନିଃସ୍ୱାର୍ଥପର ସେବା ଏବଂ କଠିନ ଅଧ୍ୟବସାୟ ଆମ ସମସ୍ତଙ୍କୁ ସଫଳତାର ସହ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ପ୍ରଦାନ କରିଥିଲା। ବିଶ୍ୱରେ ପାଖାପାଖି 30 ନିୟୁତରୁ ଅଧିକ ନର୍ସ କାର୍ଯ୍ୟରତ ଅଛନ୍ତି। ଭାରତରେ 23 ଲକ୍ଷରୁ ଅଧିକ ପଞ୍ଜୀକୃତ ନର୍ସ କାର୍ଯ୍ୟ କରୁଥିବା ଏକ ଆକଳନରୁ ଜଣାପଡ଼ିଛି। ତେବେ ଏହା ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ରହିଛି ବୋଲି କୁହାଯାଉଛି। ଏପରିକି ଆମ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ରହିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସେବିକାଙ୍କ ସହଯୋଗ ମାଧ୍ୟମରେ ହିଁ ଅଧିକ ତ୍ୱରାନ୍ୱିତ ହୋଇଥାଏ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣଙ୍କୁ ପୁରସ୍କାର ବିତରଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଆଜିର ଦିବସ ନର୍ସିଂ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବୃତ୍ତିଧାରୀଙ୍କ ଅମୂଲ୍ୟ ଅବଦାନକୁ ସ୍କରଣ କରାଉଛି। ସେବାର ସର୍ବୋଚ୍ଚ ମାନଦଣ୍ଡକୁ ନର୍ସିଂ ବୃତ୍ତିଧାରୀ ପ୍ରମାଣ କରିଆସିଛନ୍ତି। ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ସେମାନେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଜ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 1973 ମସିହାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ପୁରସ୍କାର ବାବଦରେ ମନୋନୀତଙ୍କୁ ପ୍ରମାଣପତ୍ର, 1,00,000 ଟଙ୍କାର ନଗଦ ପୁରସ୍କାର ଏବଂ ଏକ ପଦକ ପ୍ରଦାନ କରାଯାଇଥାଏ। ମଣିଷ ଜନ୍ମଗ୍ରହଣ କରିବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜୀବନଚକ୍ରରେ ସେବିକା ହିଁ ଅତ୍ୟନ୍ତ ଉଲ୍ଲେଖନୀୟ ଯୋଗଦାନ ଦେଇଥାନ୍ତି। ତେବେ ସେବା ପ୍ରଦାନ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ ସମସ୍ତେ ଅବଗତ ହେବା ଉଚିତ। କାର୍ଯ୍ୟକ୍ଷେତ୍ର ଏବଂ ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବାରେ ସେବିକା ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଆଜିର ଦିବସରେ ସେବିକାଙ୍କର କଠିନ ପରିଶ୍ରମ ଓ ସମର୍ପଣ ଭାବକୁ ସମ୍ମାନ ଦେବା ଏବଂ ସେମାନଙ୍କ ପ୍ରତି ଯତ୍ନବାନ ହେବା ସହ ତାଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ
2: ଆକାଶବାଣୀ ସମ୍ବଲପୁର ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିଜ୍ଞାପନ ବିରତି ପରେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର, ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାମ ଲାଗି 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଜାତୀୟ ଶିକ୍ଷାନୀତି 2020 ଥି ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଆଉ ନବସୃଜନକେ ସରକାର ପ୍ରୋତ୍ସାହନ ଦେଉଛନ୍ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଲାଗି ବାତିଲ ହେଲା ନିଟ୍ ୟୁଜି ପରୀକ୍ଷା 2026। ଫେରଘେ ପରୀକ୍ଷା ତାରିଖ ଆଇବା 10 ଦିନ ଭିତରେ ଘୋଷଣା କରାଯିବା, ସୂଚନା ଦେଲେ ଏନ୍ଟିଏ ମହାନିର୍ଦ୍ଦେଶକ। ଆଉ ବଙ୍ଗୋପସାଗରନ ହୋଇଥିବା ଘୂର୍ଣ୍ଣିବଲୟ ଆଇବା 48 ଘଣ୍ଟା ଭିତରେ ବଦଳିବା ଲଘୁଚାପ ଥି, ଏତାର ପ୍ରଭାବ ଥି ଆଇବା 7 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗା ନ ହେବା ବର୍ଷା। ଏଥର ପୁରା ଖବର, ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ଆଉ ସମର୍ପଣ ଭାବକେ ସମ୍ମାନ ଜଣାବାର ଉଦ୍ଦେଶ୍ୟ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବାକେ ମୂଲ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଦିନକେ ସ୍ମୃତା କରିବା ଲାଗି 1965 ମେ ମାସର 12 ତାରିଖକେ ନର୍ସ ଦିବସ ଭାବେ ପାଳନ କରାଯାଉଛି। ଏ ବର୍ଷର ଏ ଦିବସର ବାର୍ତ୍ତା ହେଉଛି ଆମ ନର୍ସ ଆମର ଭବିଷ୍ୟତ, ନର୍ସମାନଙ୍କୁ ସଶକ୍ତ କର୍ମା ଜୀବନ ବଞ୍ଚାମା। ନର୍ସମାନଙ୍କର ଅଧିକାର ଆଉ ସଂଘର୍ଷ ବିଷୟଥି ଲୋକ ସଚେତନ କରବାର ଉଦ୍ଦେଶ୍ୟ ଆଜି ଜାତୀୟ ଆଉ ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରୁ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ସେବା ଦେଇଥିବା 15 ଜଣ ବୃତ୍ତିଧାରୀଙ୍କୁ ପୁରସ୍କୃତ କରିଛନ୍। ସମାବେଶକେ ସମ୍ବୋଧନ କରିକରି ରାଷ୍ଟ୍ରପତି କହିଛନ୍, ନର୍ସିଂ କର୍ମଚାରୀ ସେବାର ସବୁନୁ ଅୟତ୍କା ମାନଦଣ୍ଡକେ ପ୍ରତିପାଦନ କରିବାର ସହିତ ବହୁତଟେ ଆହ୍ୱାନ ଭରା ପରିସ୍ଥିତି ଭିଲ୍ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦେବାର୍ଥି ବହୁତ ବଡ଼ ଭୂମିକା ନେସନ୍। ସବୁ ପୁରସ୍କାର ପାଇଥିବା ବୃତ୍ତିଧାରୀ ଆଉ ନର୍ସିଂ କର୍ମଚାରୀ ଆର୍ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଲୋକର ଅବଦାନକେ ରାଷ୍ଟ୍ରପତି ଖୁବ୍ ପ୍ରଶଂସା କରିଛନ୍। କାର୍ଯ୍ୟକ୍ରମଟି କେନ୍ଦ୍ର ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଉ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ 1973 ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ମୂଲ କରାଯାଇଥିଲା। ସାରା ଦେଶରେ ସରକାରୀ ଆଉ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଜରିଏ ସେବା ଦେଉଥିବା ପଞ୍ଜିକୃତ ନର୍ସ, ଧାଇ ଆଉ ସହାୟକ ନର୍ସ ଆଉ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକମାନଙ୍କୁ ଏ ପୁରସ୍କାର ଲାଗି ଫି ବଛର ପଚାଯାଏସି। ପୁରସ୍କାର ବାବଦେ ଗୋଟେ ପ୍ରମାଣପତ୍ର ଆଉ 1,00,000 ଟଙ୍କାର ନଗଦ ପୁରସ୍କାର ସହିତ ପଦକ ଦିଆଯାଇଛି। ନର୍ସ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନର୍ସମାନଙ୍କ ନିଃସ୍ୱାର୍ଥପର ସେବାର ବହୁତ ପ୍ରଶଂସା କରିଛନ୍। ସାମାଜିକ ଗଣମାଧ୍ୟମଟି ଶ୍ରୀ ମାଝୀ କହିଛନ୍, ଭାରତୀୟ ସଂସ୍କୃତିଥି ସେବା ପରମଧର୍ମ ଭାବନାକେ ସବୁନୁ ବଡ଼ ଠାନ୍ ଦିଆଯାଇଛି। କରୁଣାମୟ ବ୍ୟବହାର ଆଉ ମାନବତାର ଆଉ ଅକ୍ଲାନ୍ତ ପରିଶ୍ରମ ଲାଗି ନର୍ସମାନେ ଏ ଆଦର୍ଶକେ ପ୍ରମାଣ କରିପାରିଛନ୍ ବୋଲି ଶ୍ରୀ ମାଝୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏ ଦିବସ ଅବସରରେ ନର୍ସମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଜାତୀୟ ଶିକ୍ଷାନୀତି 2020 ସରକାର ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଆଉ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା ଆଉ ନବସୃଜନକେ ସବୁବେଳେ ପ୍ରୋତ୍ସାହନ ଦେଉଛନ୍ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀଠାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ଆଇସିଏସ୍ଏସ୍ଆର୍ର 58ତମ ପ୍ରତିଷ୍ଠା ଦିବସଥି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ମାନବ ସଭ୍ୟତାକେ ବୁଝିବାର ଲାଗି ଭାରତ ଗୋଟେ ଜୀବନ୍ତ ପ୍ରୟୋଗଶାଳା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ସୋମନାଥ ମନ୍ଦିରର ପୁନଃ ନିର୍ମାଣ 75 ବର୍ଷର ଦେଶର ସାଂସ୍କୃତିକ ପୁନଃ ଜାଗରଣର ପ୍ରତୀକାଏ। 2047 ବିକଶିତ ଭାରତ ଲକ୍ଷ୍ୟ ପୂରା କରିବାର ଲାଗି ଦେଶର ହଜାରେ ବର୍ଷର ଇତିହାସ, ସଂଘର୍ଷ ଆଉ ସାଂସ୍କୃତିକ ଚେତନାକେ ଆଗ୍କେ ନେଇକରି ଯିବାର୍କେ ହେବା। ନୂଆଦିଲ୍ଲୀନ ଆଉ ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ଭାରତର ଶିକ୍ଷା ବ୍ୟବସ୍ଥା ପୃଥିବୀର ସବୁନୁ ସୁଦୃଢ଼ ବ୍ୟବସ୍ଥା ଏ। ଜାତୀୟ ଶିକ୍ଷାନୀତି ଅନୁସାରେ ଦୃଢ଼ କ୍ରେଡିଟ୍ ବ୍ୟବସ୍ଥାର ବିକାଶ କରାଯିବା, ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ଦେବାର ଲାଗି ଇଣ୍ଟର୍ଣ୍ଣସିପ୍ ଆଉ ଆପ୍ରେଣ୍ଟିସିପ୍ କ୍ରେଡିଟ୍ ବ୍ୟବସ୍ଥାଟି ସାମିଲ କରାଯିବା। ଦେଶେ ପାଖାପାଖି 15 ଲକ୍ଷ ବିଦ୍ୟାଳୟ ଭିତରେ 10 ଲକ୍ଷ ସରକାରୀ ବିଦ୍ୟାଳୟ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ GDP ପାଖାପାଖି 4% କେନ୍ଦ୍ର ଆଉ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚା କରୁଛନ୍ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ନେଇଛନ୍। ଖାନପାଡ଼ାର ଶିଶୁ ଚିକିତ୍ସା କଲେଜ ପଡ଼ିଆନ ହୋଇଥିବା ସମାରୋହଟି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ

0: ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଆଉ ଗୋପନୀୟତାର ଶପଥପାଠ କରାଇଛନ୍। ତାଙ୍କର ସହିତ ଆଉ ଚାରିଜଣ ବିଧାୟକ ଭିଲ୍ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍। ଶପଥ ଗ୍ରହଣ ସମାରୋହଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଉ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁତ ସଦସ୍ୟ ଯୋଗ ଦେଇଥିଲେ। ଶ୍ରୀ ବିଶ୍ୱଶର୍ମା ଲଗାତାର ଦୁଇ ନମ୍ବର ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ତିନି ନମ୍ବର ଥର ଲାଗି ଆସାମର ସରକାର ଗଠନ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଇବା 8 ତାରିଖ ପହିଲା ଥର ଲାଗି ଓଡ଼ିଶା ଗସ୍ତଥି ଆସବାର କାର୍ଯ୍ୟସୂଚୀ ରହିଛି। ଦିନିକିଆ ଗସ୍ତ ଅବସରରେ ଦଳକେ ଆହୁରି ମଜବୁତ କରିବାର ଲକ୍ଷ୍ୟ ନେଇକରି ଦଳୀୟ କର୍ମକର୍ତ୍ତାମାନଙ୍କ ସହିତ ଶ୍ରୀ ନବୀନ ଆଲୋଚନା କରିବେ। ଦଳୀୟ ଆଭିମୁଖ୍ୟକେ ତୃଣମୂଳ ସ୍ତରନ ପହଞ୍ଚାବାର ଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମ ଉପରେ ବୈଠକରେ ଆଲୋଚନା ହୋଇପାରେ। ଶ୍ରୀ ନବୀନଙ୍କ ଗସ୍ତ ସମୟଥି ଦଳୀୟ କର୍ମକର୍ତ୍ତାମାନଙ୍କ ଲାଗି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଭିଲ୍ ଆୟୋଜନ କରାଯିବା। ଏଥି ବୁଥସ୍ତରୀୟ ପରିଚାଳନା, ଡିଜିଟାଲ ଯୋଗାଯୋଗ ଆଉ ଜନସହଯୋଗ ଉପରେ ପ୍ରଶିକ୍ଷଣ ଦିଆଯିବ। ସ୍ନାତକ ଡାକ୍ତରୀ ପରୀକ୍ଷାର୍ଥୀ ପ୍ରବେଶ ଲାଗି ହୋଇଥିବା ନିଟ୍ ୟୁଜି 2026 ପରୀକ୍ଷାକେ ବାତିଲ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫୁ ଏହି ପରୀକ୍ଷା ସାରା ଦେଶରେ ଗଲା 3 ତାରିଖ ଦିନ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ଜରିଆରେ ଏନ୍ଟିଏ ତରଫୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଥିବାରୁ ଏହି ନିଷ୍ପଭି ନିଆଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ତରଫୁ ଅଭିଯୋଗର ତଦନ୍ତ କରାଯିବ ବୋଲି ଏନ୍ଟିଏ ମହାନିର୍ଦ୍ଦେଶକ ଅଭିଷେକ ସିଂ ସୂଚନା ଦେଇଛନ୍ତି।
1: 3 ତାରିଖ ଯୋ ପରୀକ୍ଷା ହୋଇ ବିଲକୁଲ ସୁଚାରୁ ତରିକେ ସେ ହୋଇ 5,432 ସେଣ୍ଟର୍ସ ଭାରତ ମେ 14 ସେଣ୍ଟର ଭାରତ କେ ବାହାର ସାରି ପରୀକ୍ଷା ଖତମ ହୋ ଗଈ। ଇସକେ ସାଥ ହି ହମନେ ୟେ ଭି କହା କି ବଚ୍ଚୋ କେ ଲିଏ ହମ ଦୁବାରା ପରୀକ୍ଷା କରାଏଙ୍ଗେ ଜୋ କି ଏକଦମ ଫେୟର ତରିକେ ସେ ହୋଗି ଜିସମେ କିସି ଭି ତରହ କି ଅନିୟମିତତା ନହିଁ ହୋଗି ଔର ହମନେ ସାରି ଜୋ ଇନଫରମେସନ ହୈ ୱା ସିବିଆଇ କୋ ଉପଲବ୍ଧ କରା ରହେ ହୈଁ।
0: କେନ୍ଦ୍ରୀୟ ସଂସ୍ଥାମାନଙ୍କ ସହିତ ତାଲମେଲ ଜରିଆରେ ଏନ୍ଟିଏ ତରଫୁ ଯାଞ୍ଚ କରାଯିବା ଋତୁରୁ ପରୀକ୍ଷାକେ ବାତିଲ କରାଯିବାର ବାବଦେ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକେ ସୁରକ୍ଷିତ ରଖବାର ଆଉ ଜାତୀୟ ପରୀକ୍ଷା ବ୍ୟବସ୍ଥା ଉପରେ ରହିଥିବା ବିଶ୍ୱାସକେ ସ୍ୱୀକୃତି ଦେବାର ଲାଗି ଏନ୍ତା ପଦକ୍ଷେପ ନିଆଯାଇଥିବା ଏନ୍ଟିଏ ତରଫୁ କୁହାଯାଇଛି। 7-10 ଦିନ ଭିତରେ ଫେରଘାଏ ପରୀକ୍ଷା ବାବଦେ ତାରିଖ ଘୋଷଣା କରାଯିବା। ଏହି ପରୀକ୍ଷା ଲାଗି ନୂଆ ପଞ୍ଜୀକରଣ କି ଅତିରିକ୍ତ ପରୀକ୍ଷା ଫିସ୍ ଦେବାରକେ ନାଇଁ ପଡ଼େ ବୋଲି ଏନ୍ଟିଏ ସ୍ୱଷ୍ଟ କରିଛି। ରାଜ୍ୟର ସବୁନୁ ବଡ଼ ପ୍ରେକ୍ଷାଳୟ ଆଉ ମୁକ୍ତାକାଶ ରଙ୍ଗମଞ୍ଚ କଳାମଣ୍ଡଳ ଓଡ଼ିଶାର ସାଂସ୍କୃତିକ ଗୌରବକେ ନୂଆ ପରିଚୟ ଦେବା ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଭୁବନେଶ୍ୱର ସୈନିକ ସ୍କୁଲ ପାଶେ ତିଆରି ହେଉଥିବା କଳାମଣ୍ଡଳ ପ୍ରକଳ୍ପ କାମର ସମୀକ୍ଷା ବୈଠକରେ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, ରାଜ୍ୟର ସଂସ୍କୃତିକେ ସାରା ପୃଥିବୀନ ପ୍ରଚାର କରିବାର ଲାଗି ଏତାର ବହୁତ ବଡ଼ ଭୂମିକା ରହିବା। ପାଖାପାଖି 173 କୋଟି ଟଙ୍କା ଖର୍ଚ୍ଚଥି ତିଆରି ହେଉଥିବା କଳାମଣ୍ଡଳ କମ୍ପ୍ଲେକ୍ସଟି 2000 ଆସନ ଥିବା ପ୍ରେକ୍ଷାଳୟ ଆଉ 500 ଆସନ ଥିବା ମୁକ୍ତାକାଶ ରଙ୍ଗମଞ୍ଚର କାମ ଚାଲୁଛି। ନିର୍ମାଣ କାମର ଗୁଣବତ୍ତାକେ ସୁନିଶ୍ଚିତ କରିବାର ଲାଗି ନିୟମିତ ସମୀକ୍ଷା ବୈଠକ କରିବାର ଲାଗି ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗନ୍ତିମନ୍ତୀ ଆଇଜଭିଲ୍ ମଧ୍ୟାହ୍ନ ଧୂପଉଦ୍ରୁ ମୂଲ ହୋଇଛେ। ଗନ୍ତିମନ୍ତୀ ସମେତ ବାହାର କଟ ପାଶୁ ଶ୍ରଦ୍ଧାଳୁମାନେ ମହାପ୍ରଭୁମାନଙ୍କର ଦର୍ଶନ କରୁଛନ୍। ଗଲାକାଲିଠାରୁ ମୂଲ ହୋଇଥିବା ଏହି କାମ ଇ ମାସେ 9 ଦିନ ଧରିକରି ଚାଲବା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଇ ମାସେ ଅଲଗା ଦିନମାନଙ୍କେ ହେବାକେ ଥିବା ଗନ୍ତିମନ୍ତୀ ବାବଦେ ସୂଚନା ଦେଇଛନ୍। ଆକାଶବାଣୀ 90 ବର୍ଷର ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫୁ ଲୋକସଙ୍ଗୀତ ସମାରୋହ ନୂଆ 90 ମୂଲ ହୋଇଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳନ ହେଉଥିବା କାର୍ଯ୍ୟକ୍ରମଟି ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆ, ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ଆଉ ପଦ୍ମଶ୍ରୀ ଡକ୍ଟର କ୍ରିଷ୍ଣା ପଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍। କେନ୍ଦ୍ରର ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଙ୍ଗ, ଆଭିଯାନ୍ତ୍ରିକ ମୁଖ୍ୟ ସନ୍ତୋଷ କୁମାର ପ୍ରଧାନଙ୍କ ସହିତ କେନ୍ଦ୍ରର କର୍ମଚାରୀ ଆଉ କଳାକାରମାନେ ଉପସ୍ଥିତ ଅଛନ୍। ସମାରୋହଟି ଆକାଶବାଣୀ ସ୍ୱୀକୃତିପ୍ରାପ୍ତ କଳାକାରମାନେ ଲୋକନାଚ ଆଉ ଲୋକଗୀତ ପରିବେଷଣ କରୁଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲନ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଖଡ଼ିଆଲ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫୁ ହୋଇଥିବା କାର୍ଯ୍ୟକ୍ରମଟି ମହିଳାମାନେ ନିଜର ଅଧିକାରକେ ହାସଲ କରିବାକେ ହେଲେ ଆଇନ ବାବଦେ ସଚେତନ ହେବାରକେ ପଡ଼ବା ବୋଲି ଅତିଥିମାନେ କହିଥିଲେ। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପ ଆଉ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସଚେତନତା ଜରିଆରେ ତା'ର ସୁଫଳ ମିଳିପାରିବ ବୋଲି ଅତିଥିମାନେ କହିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଲୟ ଆଇବା 48 ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇକରି ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି 21 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା 7 ଦିନ ତକ ବର୍ଷା ହୋଇପାରେ। ସେଆଡ଼େ ଏ ମାସର ଶେଷ ସପ୍ତାହ ଆଡ଼କେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ଆଉ ନିକୋବର ଦ୍ୱୀପପୁଞ୍ଜର କେତେଟା ଇଲାକାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବାର ଲାଗି ପାଗ ଅନୁକୂଳ ଥିବାର ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ଅନ୍ତର୍ଜାତୀୟ

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ରିଲେକୁ ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା। ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ 3 ବର୍ଷ ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି। ଭାରତ ଆସନ୍ତା 14 ଓ 15 ତାରିଖ ଦିନ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ସମ୍ମିଳନୀ ଆୟୋଜନ କରିବ। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ। ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ଏହି ସମ୍ମିଳନୀ ଅବସରରେ ମତ ବିନିମୟ କରିବେ। ଏତଦ୍ବ୍ୟତୀତ ଏହି ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ

0: କାର୍ଯ୍ୟକ୍ରମ ନେଇ ଆମେ ଉପସ୍ଥିତ ହୋଇଥିଲୁ। ମେଗା ପ୍ରକଳ୍ପ ବିଗତ ଦିନରେ ନଳ ଥିଲା, ପାଣି ହୋଇନଥିଲା। ଆଜି ସେ ପ୍ରକାର କାର୍ଯ୍ୟକ୍ରମ ଆମେ ଦ୍ୱିତୀୟ ନମ୍ବର ପ୍ରୋଜେକ୍ଟକୁ ଉନ୍ମୋଚନ କରିଛୁ। ପ୍ରଥମ ପ୍ରୋଜେକ୍ଟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ। ଦ୍ୱିତୀୟ ପ୍ରୋଜେକ୍ଟ ଯେଉଁ ଉନ୍ମୋଚିତ ହେଲା, ଏଥିରେ ଆମର 7ଟି ପଞ୍ଚାୟତକୁ ପାଣି ଯିବ ଏବଂ ଯେଉଁ ପାଣି ପହଞ୍ଚିବ ଏଥିରେ ଆମେ ସବୁ ସେଚୁରେସନ୍ କରିବା ବ୍ୟବସ୍ଥା କରିବୁ। 2027 ମାର୍ଚ୍ଚ ଭିତରେ ସମସ୍ତ ଗାଁକୁ ପାଣି ଆମେ ଦେଇଦେବୁ। ଏ ପ୍ରକାର କାର୍ଯ୍ୟକ୍ରମ ଭିତରେ 481 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ, ସମସ୍ତ ନିର୍ବାଚିତ ପ୍ରତିନିଧି MP MLA ତାଙ୍କର ଉପସ୍ଥିତି, ଜିଲ୍ଲା କଲେକ୍ଟର ସମସ୍ତ ବିଭାଗୀ ଉପସ୍ଥିତି, ଏ ଉପସ୍ଥିତି ଏବଂ ଜନତା ଭିତରେ ଯୋଉ ମିଶ୍ରଣ ହେଲା, ଏ କାର୍ଯ୍ୟକ୍ରମ ବିଗତ ଦିନରେ ହେଉନଥିଲା। ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ଲୋକମାନଙ୍କର ବି ଜାଣିବାର ଯୋଉ ସୌଭାଗ୍ୟ ମିଳିଲା ସେମାନେ କହିବେ, ପ୍ରଶାସନର କାମ ତତ୍ପରତା ବୃଦ୍ଧି ପାଇବ ଏବଂ ନିର୍ବାଚିତ ଅଧିକାରୀମାନେ ବି ଯୋଉ ସେମାନେ ଅଛନ୍ତି ସେମାନଙ୍କର ବିଶ୍ୱାସ ଆଜି ଲୋକଙ୍କୁ ଦେଇଛନ୍ତି। ସେହି ଦୃଷ୍ଟି ନେଇ ଏ କାର୍ଯ୍ୟକ୍ରମ ବହୁତ ଆଗକୁ ନେବ ବୋଲି ମୁଁ ଆଶୁଛି। 100-seated ହସ୍ପିଟାଲ ତିଆରି ହେବ, ଏ ବି ଏକ ମାଇଲ ଖମ୍ବ ନବରଙ୍ଗପୁର ଜିଲ୍ଲା ପାଇଁ। ଆଜିକାର ପରିସ୍ଥିତି ଯେ ନୂଆ ସରକାର ହେଇଛି, ଲୋକଙ୍କ ସରକାର ଆସିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବି, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ସେ ପାଣି, ସ୍ୱାସ୍ଥ୍ୟ, ରାସ୍ତା, ଗାଁର ବ୍ୟବସ୍ଥା, ସବୁ ବ୍ୟବସ୍ଥାକୁ ଯୋଉ ସୁଚାରୁ ରୂପରେ ସମ୍ପାଦନ କରୁଛନ୍ତି, ଆମେ ଆଗକୁ ଆଗକୁ ବଢ଼ିବା।
1: ଆସନ୍ତା 26 ତାରିଖରୁ ନବରଙ୍ଗପୁର ଜିଲ୍ଲାରେ 5ଟି ବ୍ଲକର 6ଟି ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣାଯିବ। ମୋଟ 2,221 ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ରବି ମଣ୍ଡିରେ 69,713 କ୍ୱିଣ୍ଟାଲରୁ ଧାନ ସଂଗ୍ରହ କରାଯାଇଥିଲା। ନବରଙ୍ଗପୁର ପୌର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍କାର୍ଟ ଓଡ଼ିଶା ହାକାଥନ 3.0 ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଭୂମି ଅଧିଗ୍ରହଣ ବାବଦରେ କ୍ଷତିପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେଶରୀଗୁଡ଼ା ମୌଜାର 15 ଜଣ ହିତାଧିକାରୀଙ୍କୁ 70,48,00,000ରୁ ଅଧିକ ଟଙ୍କା ବଣ୍ଟନ କରିଥିଲେ। ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ 758 ଜଣ ଶ୍ରମିକ ହିତାଧିକାରୀଙ୍କୁ 4,55,25,000 ଟଙ୍କାର ବିଭିନ୍ନ ଯୋଜନାର ଆର୍ଥିକ ପ୍ରୋହାହନ ଓ ସହାୟତା ବଣ୍ଟନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।

0: ଡଙ୍ଗର ପିଲା ଛୁଆ କ୍ଷେତ ଖଲା ତାରୁ ତାରୁ ଯେନ୍ ଗାଏ ବଲଦ ଇ ଜୀବଜନ୍ତୁ ମାନଙ୍କୁ ସବୁ ଆମର ଟିକେ ଆମେ ଦେଖବାର ପଡ଼ୁଛେ କି ନି।
1: ହେଟା ତ ସତ୍ କଥା ହେ, ସବୁଟା ଉସରେଇ ପାରିଲେ ତ ଫେର ଆସମା ଯେ, ହେଲେ ବୈଠକି କେ ନା ଆସିଲେ ମନଟା ବି ଭଲ ନାଇଁ ଲାଗେ।
0: ନାଇଁ ନାଇଁ ଇନେ କାଣା ହେସି ଜାଣିଛ କି ନି, ବୈଠକି କେ ଆଇଲା ବେଲେ ପାଞ୍ଚଟା କଥା ପହେଲା ଜାନମା, ପାଞ୍ଚ ଲୋକର କଥା ଶୁଣି ପାରମା,
1: ହଏ
0: ନିଜର କିଣ୍ଡା ଯଦି ବିଗୁଳୁଛେ ବେଲେ ବି ସେଟା ସଲଖାବାର ଲାଗି ଏ ଉପାୟଟେ ବାହାର କରେଇ ପାରମା। ଦେଖ ପାଞ୍ଚ ଲୋକର ସାଙ୍ଗେ ଯଦି ପାଞ୍ଚଟା କଥା ପହେଲା କିଏ କେନ୍ ହିସାବେ ଚାଷ କରୁଛନ୍ ଏ କି ନେ ସେ, ତ ଆମେ ସେନ ଯେତେବେଲେ କି ଆମେ କଥାବାର୍ତ୍ତା ହେମା ସମ୍କିର କଥାଟା ଆମେ ଜାଣିଛୁ କିଏ କାହାର କେନ ଅସୁବିଧା ହେଲା କେନ କେନ୍ତା କରି କଲେ ବନେ ହେଲା ଇସବୁ ଯେନ୍ ଜାଣିପାରମା ବୋଲିକି ଆମର କାଣା ହେବା ସେଟାକେ ଆମର ନିଜର କାମକେ ଆମେ ଲଗେଇ ପାରମା କି ନାଇଁ।
1: ସତ୍ କଥା ସତ୍ କଥା। ଆଏ ଯେନ୍ତା ସଖାଲୁ ପେପର ପଢୁଥିଲି ବୋଲ ତ ଦାଦା, ବେଲେ ପେପର ଥି ଆଜିକା ଲେଖିଥିଲା ବଢିଆ କଥାଟେ ଜାଣିଲି ବୋଲ ତ, କି ଆଜ ପରେ ଆନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସ ଆଏ ଆଜି 12 ମେ କେ, ବେଲେ ମୁଇଁ ଆର୍ ଟିକେ ମତେ କାଣା ଏଇଟା ବୋଲିକିରି ଭିତରକେ ଗଲି ଟିକେ ଭଲରେ ପଢ଼ଲି ବେଲକେ ଜାଣିଲି କି ଆମର ଏଇ ଯେନ୍ ଶାଗୁଆ ଜୀବ ଜଗତ ହଉଛି, ଆମର ଗଛ ପତର ଯେନ୍ ମାନେ ରହିଲେ ଆଜ ସେମାନଙ୍କୁ କେମିତିକିନା ଯତ୍ନ ପାତନ କର୍ମା, ସେମାନେ କେମିତିକିନା ବଢ଼ବେ ସେ ଜିନିଷ ଉପରେ ସବୁ ଲେଖା ହେଇଥିଲା। ଉଦ୍ଭିଦ ମାନେ ଗଛ ପତର ଆମର ଏ ଶାଗୁଆ ଜୀବ ଜଗତ ଯେତିକି ବଢିଆ ସେ ରହିବା ତିଷ୍ଟିବା ଆମେ ମାନେ ବି ପରେ ସେତିକି ବଢିଆ ସେ ତିଷ୍ଟିମା।
0: ଇ ଯେନ୍ କଥାଟେ ନି କହିଲ କେ, ଇଟା ଶୁଣ ତ, ଆମେ ଖାଲି ତିଷ୍ଟି ମାନେ ଆଜ କେଁ ଦିନେ ପାଳନ କରାହଉଛେ, ଆମେ ମାନବାର କାରଣଟା ହେଲା ଯେ ସବୁ ଭାଇ ବହେନ ମାନେ ଆମେ ହେତୁ କର୍ମା କି ନାଇଁ, ଆମେ ସେ କଥାକେ ଜାନ୍ମା ଯେ କାଣା ଏ ବୋଲିକିରି ସେ ବିଷୟ ତିନି ଜାନିକରି ଆମେ ନିଜର କାମକେ ଲଗାମା, ବେଲେ ଖାଲି ଆମର ଉନ୍ନତି ଲାଗି ନି କହେବାର, ସାରା ପୃଥିବୀର ଯେନ୍ ପାନ୍ ପବନଟା ଅଛି ଇ ପାନ୍ ପାକଟା ଠିକ୍ ହିସାବେ ଗଠନଟା ରହିପାର୍ବା।
1: ହଁ ଆମେ ତ ଇ ଗଛ ଲତା ଇତାର ନୁ ହିଁ ତ ଆମେ ଆମର ଖାଇବାରଟା ପାଉଛୁ, ଆମର ପେଟ ଭରୁଛୁ ଆମେ ସେଠୁ ହିଁ।
0: ଖାଲି ପାଇବାରଟା ଖାଇବାରଟା ନେଇ, ଆମେ ଖାଇବାର ପାଇବାର ସାଙ୍ଗେ ସାଙ୍ଗେ କାଣା ହଉଛି ଆମର ଇ ଯେନ୍ ପରିବେଶଟା ଦେଖ, ଯେନ୍ ଅକର୍ତିଆ ପ୍ୟାନ୍ ହେଲା କି ନେଇ, ତୁମର ଯେତେବେଳେ ଖରା ହଉଛେ ଖରା ଠିକ ହିସାବେ ନି ହେବା, ବର୍ଷା ଠିକ ହିସାବେ ନି ହେବା, ପ୍ୟାନ୍ ପାକଟା ଯେନ୍ ବିଗଡ଼ୁଛେ କେତେବେଳେ ବିଗଡ଼ୁଛେ,
1: ଅଦିନିଆ କରା ମାରି ଦଉଛେ,
0: ହଁ ଇ ସବୁଥିର ଦାୟୀ କିଏ ଦେଖ, ଯେନ୍ କି ଆମେ ଗରମଟା ବଢି ବସଲାନ କି ନାଇଁ,
1: ଆମର
0: ଯଦି ଇ ଶାଗୁଆ ପୃଥିବୀ ଯେତିକି ଥିବା ଜୀବଜଗତଟା ଯେତିକି ଦିନ ତକ ଥିବା ସେ ଯଦି ଠିକ ହିସାବରେ ରହିଲା, ଆମର ଯେନ୍ ପାନ୍ପାଗର ଯେତିକି ରହିବାର କଥା ତାର ମାନେ ତାର ହିସାବରେ ଠିକ ହିସାବରେ ରହିପାରବା, ନହେଲେ ବିଗିଡ଼ିବା।
1: ଆର୍ ଆମେ ମନୁଷ୍ୟ ସମାଜ ହିଁ ଏଥିର ଲାଗି ଦାୟୀ, ହଁ
0: ହଁ
1: ଆମେ ମାନେ ହିଁ ତାକେ ଧ୍ୱଂସ କରି ଦଉଛୁ,
0: ହଁ ଆମେ ଯେନ୍ ନାଇଁ ଆମେ ଯେନ୍ ଆମେ ନୁକସାନୀ କରୁଛୁ ଆମେ ନିଜେ ଭାବୁଛୁ, ଏକାଥିଲେ ଦେଖ ଧୀରେ ଧୀରେ କରି ଲୋକ ବି ବଢ଼ତେ ଯାଉଛୁ କି ନାଇଁ, ଲୋକ ସଂଖ୍ୟା ବଢ଼ବାର ସାଙ୍ଗେ ଆମକୁ ଜାଗା ଦରକାର, ଘର ଦ୍ୱାର ହିଁ ଦେଇ ବନାଲା, ତାପରେ ଚଲବାର ଲାଗି ଚାଷ ଜମି ଟିକେ ଦରକାର, ହେଲେ ଆମେ ଯେତିକି କାଟୁଛୁ ପହଲା ଟିକେ ଭାବତା ଯେତିକି ନୁକସାନ ବି କରୁଛୁ କାହିଁକି ନାଇଁ, ସେ ଆମର ତାମାନେ କାଣା କି ସବୁକେ ଗଛକୁ ଟାଣୁ ବୋଲି କରି ଆମର ଯେନ୍ ଆମର ଶାଗୁଆ ଯେନ୍ ଜଗତଟା ଅଛି ଆକି ନେଇ ସେ ସେଟାକେ ବଞ୍ଚେଇକି ରଖବା କଥା, ଯେ କାଁ ବୋଲି ଜାଣିଛ କି ନାଇଁ,
1: ହଏ
0: ଚାଷବାସ କାଁ କାଣା କରିଛ କହ ତ ପହେଲା।
1: ଚାଷବାସ ବେଲେ କାଣା ଆମର ଧାନ ଚାଷ ତ ଯେନ୍ଟା ଚାଲିଛେ ଚାଲିଛେ, ଆର୍ ତାର ସାଙ୍ଗେ ଏତକର କାଣା ହଉଛେ କି ମୁଇଁ ଟିକେ ଇଥର ଟିକେ ପରିବା ମାନେ ଖରା ମାସିଆ ଆମର ତୁନ ତରକାରୀ ହେଟା
0: ହେଟା ତ ତୁମେ କରିଛ ପନିପରିବାଟା କହିଲି, ଯେ ଗୁଟେ କଥା ସେ ମୋର ଭାଇ ସାଙ୍ଗେ ହେଦିନ ତୁମେ ତ ପହ ପହନ ହୁ ଯାଇକରି କେନ୍ଦୁ ପତର ତୁଲୁଦଲ ନେଇ, ହେଥିର ନାଇଁ କମାନି ଧନୀ କେନ୍ତା ହେଲା କହ ତ, କେତେ ତୁଲି ପାରଲ
1: ତୁଲୁ ହେନ୍ତା ଆର ବିକିଛୁ କରିଛୁ,
0: ଭେଲ ତମେ ଅତକା ଭାଗ ନେବ ବୋଲ କେଁ ଲାଗି କହ ବୋଲ,
1: ତୁମେ ତ ହେନ୍ତା ନାଇଁ,
0: ହଁ ତୁମେ ତ ଦୌଡ଼ିତେ ଦୁଇ ଲୋକ ହେନ୍ତି ହେଇକିରି ସବୁ ଗୁଛା ଗୁଛା ଯାଇକିରି ପତର ତୁଲଲ, ଶୁନ ତ ଆମେ ତ ନିଜର କବାର ନି କରମା କେଁ, ଆମେ ବି ଆମର କୁଟୁମ୍ବ ଯାଇକିରି ବୁଝିଲ କିଣି ଲାଗି ପଡ଼ଲୁ ଆର ବୋନ ଏଇଥର ଟିକେ ହେବା କମାନି ଦମାନି ବୋଲ ତ, ତାପରେ ଦେଖ ହେନ୍ତି ହିଁ ଗୁନ୍ଦଲେ ହଉଛେ ମୁଇଁ କେନ ଠକାତି, ମୁଇଁ ସେ କାଣା ଜିନିଷ କେ ସେ ଆମର ଆମ୍ବୁରେ ନି ଅଛି କେଁ ମୁଡ଼ା ତଲେ, ସେନ ସବୁ ଆମ ବୁହି ନଉଛନ୍ ବେଲେ ଯେଉଁ ଜ୍ୟାସି ତକାର ପହପନ୍ ହିଁ ବୋଇଲି ମୁଇଁ, ଆମର ଇ ବାବୁର ମାଗେ ବୋଲି ରହ ମୁଇଁ ପହଲା ଆସି ଆର ପଛେ ତତେ ନେଇକରି ଯିମି, ଏ ତ କିଏ ଗୁଟେ ଆଇଛେ ସେ ଆମ ଲେଥି ସବୁ ସକାଳ ପାଖେ ଦେଖ ଗା ଯଦି ଦେଖିଥିବ କି ନି ବେଲେ ଗୁଡ଼େ ଗଛେ ଲଟକିଥିବା ହଁ କେତେଦିନ କେତେ ପାଚିଥିବା ସକାଳ ପାଖ ହେଲା ଲାଗି ସେ ଥିପି ନଉଛେ ସବୁ ନେଇଯାଉଛନ୍, ବେଲେ ଆଲି ବେଲେ ସେଦିନ ତୁମକୁ ଦେଖିଲି,
1: ହଁ
0: ଶୁଣ ନ ତେତର ହେଟା ମୁଇଁ ଠକାଲି ଯେ ତୁମେ ଦୁଇ ଲୋକ ଦଶ ଦଶ ହେଇକରି ଇଏ ବାଗ ବୋଲି ବନେ ଜୋସ୍ତିନ ଯାହା ବି ପତର ତୁଲୁଛନ୍ ଗା ବୋଲି
1: କେନ୍ତା କରବ ଦାଦା ଟିକେ।

0: ଆରିଆଡ଼ୁ
1: ହଁ,
0: ବ୍ୟବସାୟ ନାଇଁ କଲେ ଚଲବ
1: ଇଟା
0: କାଏଁ?
1: ଯେନ୍ କଥାଟେ ନି କହେଲ କେ, ଖାଲି ଗୁଟେ ଆମେ ଖାଲି ଗୁଟେ ଚାଷ୍ କର୍ମା
0: ଖର୍ଚ୍ଚା ବଢ଼ଲା ନ, ଛୁଆ
1: କି ନାଇଁ?
0: ପିଲା ବାହାରକେ ଯାଇକିନା ପାଠ ପଢ଼ବେ, ଏତ୍ କର, ବଡ଼ ବଡ଼ ହେଲେ ନ, ଗୁଟେ ଥିଆ ରହୁଛେ, ଘର ଚଲୁଛେ?
1: ନାଇଁ ହୁଏ, ଦେଖ ଇ ଯେନ୍ ଯେନ୍ତି ବି ହଉ ଆମର ଭାଇ ବହେନ ମାନେ ନିକେ, ଗୁଟେ ଖାଲି ଆମେ ଧନ୍ଦା କର୍ମା, ଧାନ ଚାଷ କର୍ମା, ଧାନ ଚାଷ କର୍ମା କି ପନିପରିବା କର୍ମା, ଗୁଟେ କିସମର ଚାଷ କର୍ମା ବେଲେ କାଣା ହେବା, ଆମେ ନୁକସାନ ପଡ଼୍ମା। ଦେଖ ଇହାନି ଯେନ୍ତା ଗୁଟେ ପତ୍ରେ କେନ୍ଦୁ ପତର ମିଳିଗଲା, ମହୁଲ ବେଟି ନେଲ, ଚାର ଉଡ୍ଡି ନେଲ, ଏକିନେ ସେ ଯେନ୍ ଆଣ ବି ହଉ, ଦେଖ ଆମର ସେ କଏଁରାକେ ନେଇକେ କଏଁରା କହେବ କାଣା କି କଥାଟେ କହିମି ବେଲେ ତୁମେ ବିଶ୍ୱାସ ବି ନେଇ କରିପାର, କେନ୍ତା କହ ବୋଲ? କଏଁରାକେ ଦେଖ ତେତେଲ ଗଛ ଯୁଡ଼େ ଅଛି ଯେ, ଯେତ୍କି ତେତେଲ ବିକିଯେ ନେଇ କହନ, ମୁଇଁ କାଁ କହୁଛି ବୋ, ଏତ୍କି ତେତେଲ ନେଇ କେତେ ବିକିଲୁ ନ ବୋଲି ଯେ, ନେଇ ବୋ ହେବା 5 କ୍ୱିଣ୍ଟାଲ ବେଲା ହେଁ ବୋଲି ମୁଇଁ ତା ନି ବୁଝିଲ କେଁ, 5 କ୍ୱିଣ୍ଟାଲ ତମେ ବିକି ସାରିଲାନ, ସେ 2 ପଇସା କମେଇ ସାରିଲାନ। ତ ହେନ୍ତା ସବୁ ଭାଇ ବହେନ ମାନେ ଗୁଟେ ଚାଷବାସରେ ଆମେ ନି ରହିକରି ଭିନ୍ ଭିନ୍ ଯିଏ ନାଡ଼ୁ ବି ଆମର ପାଉଛୁ, ଏଟେ ହଉଛି ଏକିନି ସେ କମାନିଟେ ହେବା, ସେଟାକେ ସବେ ନେବାର କଥା, ହାତକେ ନେଇକରି କରବା କଥା। ଦେଖ ଚାଷ କଲା, ଧାନ ଚାଷ କଲା, ଧାନ ଚାଷ ସାଙ୍ଗେ ପନିପରିବା କର୍ମା, ଫଲମୂଲ ତୁମେ ଜାଣିଛ କିନି, ହେଥିଲାଗି ବୋଲି ଇଥର ମୁଇଁ
0: ତାପରେ ଆର ଗୋଟେ ନୁ ଶୁଣିଥିଲି କି ମାଛ ଚାଷ କଲେ କଲେ,
1: ଦେଖ ମାଛ ଚାଷ କରିପାରିଲେ ବଢ଼ିଆ ହେ। ତାପରେ ଆମେ ଗାଏ ଯଦି 2 ପଟ ପୋଷଲା କାଣା ହେବା, ଆମର ଗାଏ ଖାଲି ପୋଷମା ନେଇ, ସକାଳ ପାଇବା କି ମା ଲକ୍ଷ୍ମୀଙ୍କର ମୁହଁ ଦେଖମା, ପହଲା ଗୁରସ ଆମେ ବିକମା କି ନେଇ, ତାରୁ ତାରୁ ଦେଖ ଖାଲି ଗୁରସ ବିକମା ନେଇ, ଆମେ ଯେନ୍ ଧାନ ପିସଉଛୁ ସିଝେଇ କରି କୁଣା ହଉଛେ, ଆମେ କୁଣା ଖାଇବାର କେତେଲା, ଆମର କ୍ଷେତର ଯେନ୍ ଚାଷ କରୁଛୁ, ଯଦି ଆମେ ଖାଲି ଘାସ ନେଇ ଚାଷ କରିକରି ବି ଆମର ଆରିର ଘାସ ଦେଇକରି ବି ଆମେ ଦେଇପାରମା, ପାଲ ମୁଠେ ଦେଇପାରମା, ଘରେ ଆମେ ଯଦି ଯତ୍ନ କଲା ବେଲେ ଗୁରସ ଟିକେ ସକାଳ ପାଇଲେ କି ପାଇମା, ତାରୁ ତାରୁ ଯେନ୍ ଗୋବର ଟିକେ ପାଇମା, ସେ ଗୋବରଟା ଆମର ଫସଲ ନ ଲଗେଇ ପାରମା, ଖତ ପାଇମା କେ
0: ନାଇଁ ନାଇଁ
1: କି ନାଇଁ,
0: ହେନ୍ତା ଖତ ତ ନାଇଁ ପାଉ।
1: ତ ସେଟାକେ ସବୁ ଚାଷୀ ଭାଇ ଭାଇ ମାନେ ବୁଝିବାର କଥା, ଦେଖ ଗାଏ 2 ପଟ ଯଦି ବି ପୋଷିଲା ଆମର କମାଣ୍ଡିଟେ ହେଲା, ଘର ଚଲଲା, କେତେବେଳେ ଯେନ୍ ଆମର ଚାଷବାସଟେ କରୁଛୁ କେତେବେଳେ ଉଷ ସାର ଲାଗୁଛି, ସେ ସମୟକେ ଯେନ୍ ପଇସା ଅଭାବ ଥିସି, ଇ ଅଭାବଟା ନେଇ ହେଇପାରେ। ତାପରେ ତୁମେ ଏନ୍ତା ବଦରେ ଚାଷ କରିବା କଥା ଯେ ଚାଷୀ ମାନେ କାଣା, ଗୋଟେ ଫସଲ ଯୋଉଥିବା ଆର୍ ଗୋଟେ ଫସଲ ବାହାରୁଥିବା, ଦେଖ ହେନ୍ତା ଆମେ ଯଦି ଚାଷ କଲା ବାଇଗନ, ବାଇଗନ ଉତରୁ ଯେମିତି ଯଦି ବାହାର କରିପାରୁଛୁ କଲରା କି ପୋଟଲ, ତାରୁ ତାରୁ ଭେଡ଼ି ଜଲସେମି, ଏନ୍ତା ବତରେ ବତରେ ଯଦି ବାହାର କଲା ମାନେ କାଣା ହେବା, ଆମେ ସବୁବେଳେ ସେଥିରେ ଚାହିଦା ହାଟକେ ନେଲା କି ବଜାରକେ ନେମା କି, ଆମେ ସକାଳ ପାଇଲେ 2 ପଇସା କମାନି କରିପାରମା।
0: ହେତ୍କି ଅକଲ ଖଟେଇକିନା ଆର ମେହନତ ବି କଲେ ଯାଇକିନା,
1: ହଁ ତାପରେ ଫେର ବାହାର ଆଣୁ, ଯେନ୍ତା ଆମେ ଦେଖ ଇ ଯେନ୍ ପ୍ରକୃତିରୁ ଯେନ୍ ଜିନିଷଟା ମିଳୁଛି, ଚାର ମହୁଲ ଟୋଲ ତେତେଲ ଆମ ଜାମ ଇ ସବୁ ଆମେ କେନୁ ପାଉଛୁ, ଗଛ ଖୁଟୁ ପାଉଛୁ, ତ ସେ ଯେନ୍ ଆମେ ସେନୁ ପାଉଛୁ ସେନ ବି ଆମେ ସଙ୍କଲି କରି 2 ପଇସା କମେଇ ପାର୍ମା। ଦେଖ ଇହାନେ ଲିମ୍ ହେଲା, ଲିମ୍ ଯେତେବେଳେ ହେଲା ବେଲେ ଲିମ୍ ବି ଉଡ୍ଡି ନେଲ ଆରାମସେ, ତୁମେ କାଣା କି ଲିମ୍ ତେଲ ତେଲ ବିକିକରି ବି ପେରାଲେ ହେବା, ଯେନ୍ ଛୁକ୍ଲା ରହିଲା ସେଟାକେ ଖତ ହିସାବେ ଆମେ ଖତ ଖାଲି ନେଇ ଉଷ ହିସାବେ ବି ଆମେ ସ୍ପ୍ରେ କରି ବ୍ୟବହାର କରିପାର୍ମା, ଏକି ନେସି ଜୈବିକ ପଦ୍ଧତି ଥି। ଇ ସବୁକେ ଚାଷୀ ଭାଇ ଭାଇ ମାନେ ଦେଖବାର କଥା, ଇ କଥା କାହିଁ ହେଲେ କହୁଛେ ଜାଣିଛ?
0: ନାଇଁ ବଢ଼ିଆ କଥା ମାନେ କହୁଛ ଦାଦା, ଏଜ୍
1: ତୁମେ ମୋତେ ଯେନ୍ ନି କହୁଥିଲ କେଁ, କାହାକେ ଗୋଟେ ଭେଟ୍ମି ବୋଲିକରି ଯେନ୍ ଭେଟ୍ଲ କେଁ, କେନ୍ ଭାଇ କଥା କଥା ହେଇଛ କେଁ ବୋଲି କେଁ,
0: ହଏ କଥା ହେଇଥିଲି,
1: ହଁ ହଁ ହେଟା ଶୁନ୍ତା କେଁ ବୋଲି କେଁ ବେଲେ,
0: ହଁ ହଁ ଶୁନୁ ସେନା। ଚାଷୀ ଭାଇ ବହେନ ମାନଙ୍କୁ ଆମର ବୈଠକିକେ ସ୍ୱାଗତ। ଆମର ଭାଇ ବହେନ ମାନେ ଯେନ୍ ଚାଷ କରୁଛନ୍ ସେଥି କେନ୍ତେ ଜହ ଲାଭ ପାଇପାରବେ, ତ ଆଜ ଆମେ ଆମର ବୈଠକିଥି ସୁନମା ଗରୁଡ଼ଧ୍ୱଜ ଭୂସାଗର ଆଜ୍ଞାଙ୍କୁ ତାଙ୍କର ଗାଁ ସିଆଲଖଣ୍ଟା ଭେଡ଼େନ ବ୍ଲକ ବରଗଡ଼ ଜିଲ୍ଲା, ଆମେ ତାକରନୁ ସୁନମା ସେ କେନ୍ତେ କରି ଆର କାଁ କାଣା ଚାଷ କରିକିରି ଜଣେ ସଫଲ ଚାଷୀ ହେଇପାରିଛନ୍। ଆଜ୍ଞା ନମସ୍କାର, ଆମର ବୈଠକିକେ ସ୍ୱାଗତ।
2: ନମସ୍କାର
0: ଆଜ୍ଞା, ଆପଣ କାଁ କାଣା ଚାଷ କରସନ୍?
2: ମୁଇଁ ଧାନ ଚାଷ କରସି, ଆଉ ଧାନ ଚାଷ କଲା ପରେ ଫଲ ଚାଷ ବି କରୁଛେ, ଆଉ ସେ ଫଲ ଚାଷ ଭିତରେ ମୋର ଆଗେ ରଖିଛେ ଆମ୍ବ ଗଛକେ, ଆମ୍ବ ଗଛ ପରେ ମାୟା ଗଛ ଅଛେ, ମାୟା ଗଛ ପରେ ଲେମ୍ବୁ ଗଛ, ପଣସ ଗଛ ଅଛେ, ଆଉ ତାର ପରେ ମାଛ ଚାଷ ବି ମୁଇଁ କରୁଛେ।
0: ଧାନ ଚାଷ କେନ୍ତା କରି କରସନ୍, ଆର୍ ଆପଣଙ୍କର ଖେଡ଼େ ଚାଷ ହେସି ଆପଣଙ୍କର ଆଡ଼େ, କି 2 ଖେଡ଼ିଆ ଚାଷ ହେସି?
2: ଆମଟା ତ ବର୍ତ୍ତମାନ ଆଗରୁ କାଣା ହଉଥିଲା,

0: ଏଖିଡ଼ିଆ ହଉଥିଲା, ଯେହେତୁ କେନାଲ ଚାଷ ହଉଛେ, ଆମେ ଦୁଇ ଫସଲି ହିସାବେ ଆମେ ଯାଉଛୁ, ଧାନ ଆମର ଦୁଇଥର ଚାଷ ହେସି ମାନ।
1: ତ ଇ ଧାନ ଚାଷ ସାଙ୍ଗେ ଆପଣ ଅଲଗା ରକମର ଯେନ୍ ଚାଷ ମାନେ କଲେ, କେନ୍ତା କରି ଏନ୍ତା ଗୋଟେ ଭାବନାଟେ ଆପଣଙ୍କର ମନକେ ଆସିଲା, କାଣା ଭାବି କରି କଲେ?
0: ଧାନ ଚାଷ କଲା ଭିତରେ ଆମକୁ ଧାନ ଦି ତ ଆମେ ସବୁ ପ୍ରକାରର ଜିନିଷ୍କେ ସମାଧାନ ନାଇଁ କରିପାରିଲୁ, ଯେନ୍ତିର୍ ଲାଗି ଆମେ ଅଲଗା ବିକଳ୍ପ ଆମେ ଚିନ୍ତା କଲୁ। ସେଥିର୍ ଲାଗି ଫଳ ଗଛ ଜଗାବାର୍ ଲାଗି ମନ ଭିତରେ ଚିନ୍ତା କଲୁ, ଆଉ ଫଳ ଗଛକେ ଆରମ୍ଭ କଲୁ, ଫଳ ଚାଷକେ।
1: ଆର ପରିବା ଚାଷ କରସନ୍?
0: ହଁ, ପରିବା ଚାଷ ବି ସେ ଭିତରେ ଅଛେ ମିଶିକିରି। ପୋଟଲ ଚାଷ କରାହଉଛେ ବର୍ତ୍ତମାନ, ଆମେ ଗୋଟେ ଏକର ଧାନ ଚାଷ ପରେ ବି ଗୋଟେ ଏକର ପାଖାପାଖି ପୋଟଲ ଚାଷ ବି ହେଇଛେ।
1: ତ ଆପଣ ମାନେ ମୁଖିଆ ଫଲ ଚାଷ ହିସାବେ କେନ୍ କେନ୍ଟା କରୁଛନ୍?
0: ମୁଖିଆ ଫଲ ଚାଷ ହିସାବେ ଆମ୍ବ ଗଛକେ ନେଇଛୁ ମୁଖ୍ୟ, ତାର ଭିତରେ ଆମେ ପନିପରିବା ହିସାବେ ପୋଟଲକେ ରଖିଛୁ, ପୋଟଲ ଚାଷକେ।
1: ଆମ ଫଲ ହିସାବରେ ଆମ କେ ରଖିଛନ୍,
0: ଆଉ ପନିପରିବା ହିସାବେ ଆମେ ପୋଟଲକେ ମୁଖ୍ୟ
1: ଫଲ ଚାଷକେ ରଖିଛନ୍। ହଁ, ତ ଯେତେବେଳେ ଆପଣ ଧାନ ଚାଷ ନୁ ଫଲ ଚାଷକେ ଗଲେ, ତ ଆପଣଙ୍କୁ ତାଲିମ କିଛି ଦରକାର ପଡ଼ିଥିବା?
0: ହଁ, ନିଶ୍ଚୟ ଆମକୁ ତାଲିମ ମିଳିଛେ ସରକାର ପାଖରୁ। ଆମେ ଯେନ୍ ମାନେ ଆମର ସରକାର ଗୋଟେ ବ୍ୟବସ୍ଥା କରିଛନ୍ ତାଲିମ ନେବାର ଲାଗି, ଆମକୁ ତାଲିମ ବି ପାଇକରି ଆମେ ସେଟାକେ ଆମେ ଚାଷ ଆରମ୍ଭ କରିଛୁ।
1: ତାପରେ ଯେନ୍ ଚାରା ଚୁରି ଆନବାର ଲାଗି ପହଲା ଯେନ୍ ଲାଗିଥିସି, ସେ ସବୁ ଜିନିଷ କେନ୍ତି କିନା କଲେ?
0: ଆମର ବ୍ଲକରେ ଯିଏ ଅଛନ୍ ହର୍ଟିକଲଚର ମ୍ୟାଡ଼ମ, ସେ ଆମକୁ ଆସିକିରି ଆମକୁ ପହଲା କହିଲେ ଯେ ଚାରା ସରକାର ତରଫରୁ ମିଳୁଛେ, ଆଉ ରିହାତି ବି ପାଉଛନ୍, ଆଉ ଆପଣମାନେ ଆସିକିରି ସେ ଚାରା ନେଇକିରି ଆପଣ କ୍ଷେତ ଲଗଉନ୍, ଆଉ ଲାଭବାନ ହୁଅନ୍ ବୋଲିକିରି ଆମର ଯିଏ ହର୍ଟିକଲଚର ମ୍ୟାଡ଼ମ ଅଛନ୍ ସେ ଆମକୁ କହିଥିଲେ।
1: ବେଲେ ରିହାତି ଦାମ ଥି ଆପଣମାନେ ସବୁ ଚାରା ବି ପାଇଗଲେ?
0: ସରକାରର ଯେନ୍ ଆମର ସ୍କିମ୍ ମାନେ ଅଛେ ସେଥି ଆମେ ରିହାତି ନେଇକିରି ଆମେ ପାଇଛୁ ଗଛ ମାନେ।
1: ତ ଇନେ ଆମର ଚାଷୀ ଭାଇ ବହିନ ମାନଙ୍କୁ ଟିକେ କହିବେ କି ଇ ଆମ ଚାଷଟା କଲେ ଇତାର ସମୟଟା କେନ୍ତା ଲାଗ୍ସି, କେତେ ଦିନୁ କେତେ ଦିନ ଭିତରେ ଆପଣଙ୍କର ଫଲ ହେଇପାରସି ଚାରା ଜଗାଲା ଉତରୁ? ଆର ପୁଟଲ ଚାଷଟା ବି କେନ୍ତା ଆଏ ସେଟା ବି କହିଦଉନ୍।
0: ଆମର ଆମ ଗଛ ଯେତେବେଳେ ଆମେ ଚାରା ଲଗଉଛୁ, ଆମେ ତାହାକେ ଆରମ୍ଭ କରବାର ଗଲେ ଖରା ମାସେ ତାହାକେ ଆମେ ଗାଡ଼ କୁଡ଼ୁଛୁ, ଗାଡ଼ କୁଡ଼ିଲା ପରେ ଚାରା ଆମେ ପ୍ରସ୍ତୁତି କରିକିରି କଲମି ଚାରା, ଆମେ ତ ସବୁ କଲମି ଚାରା ଲଗେଇଛୁ, ଆଉ କଲମି ଚାରା କଲେ ଭଲ ଲାଭ ହେସି, ଆଉ ସେଟା ଜୁଲାଇ ମାସେ ଆମେ ଆରମ୍ଭ କରୁଛୁ, ତାକେ ଭଲ କରି ଯତ୍ନ କଲେ ତିନି ବର୍ଷ ପରେ ଆମର ଆମ୍ବ ଆସୁଛେ, ଆଉ ସେଟା ଭଲ ହେଉଛି ତିନି ବର୍ଷ ପରେ। ଆଉ ତାରପରେ ଯେତେବେଲେ ଆମେ ଆମ ଗଛ ଲଗେଇ ସାରିଲା, ସେଠି ତାର ମିଶ୍ରିତ ଚାଷ ହିସାବରେ ଆମେ ପୋଟଲ ଚାଷ କରିଛୁ, ପୋଟଲ ବି ଚାଷ ଭଲ ଲାଭ ପାଉଛୁ, ଆଉ ପୋଟଲଟା ଆମେ କରୁଛୁ ଫୁସ୍ ମାଘ ମାସେ ଆମେ ତାର ଚାରା ଲଗାଉଛୁ, ଆଉ ସେ ତାର ଚାରା ଲଗାଲେ ଯେତେବେଲେ ତାର ଲହ ଷ୍ଟାର୍ଟ ହେଇଯାଉଛି, ଆମର ଫଲ ବି ଆରମ୍ଭ ହେଇଯାଉଛେ, ଆଉ ସେଟା ସାତ ଆଠ ମାସ ଆମକୁ ପୁରା ତାର ଫଲ ଦଉଛେ ଆମକୁ।
1: ବେଲେ ପୁଟଲ ହେବାର ଲାଗି କେତେ ସମୟ ଲାଗିଥିସି?
0: ପୁଟଲକେ ଚାରା ପ୍ରସ୍ତୁତ କରାଯାଇସି, ପହଲା ତାର କନାକେ ଆଣିକିରି ଆମେ ଲଗଉଛୁ, କନା ଲଗାଲା ପରେ ମାସେ ପରେ ତାର ଯେତେବେଳେ ପରେ ତାର ଲହ ହେଇଯାଉଛେ, ଲହ ହେଲା ପରେ ଆମେ ତାହାକେ ରାଣି ଦଉଛୁ, ରାଣି ଦେଲା ପରେ ସେ ଯେତେବେଳେ ଉପରକେ ଉଠୁଛେ ତାର ପ୍ରାରମ୍ଭିକ ଅବସ୍ଥାରେ ସେ ଆରମ୍ଭ ହେଇଯାଉଛେ, ମାସେ ଦେଢ଼ ମାସ ଭିତରେ ତାର ଫଳ ଆମକୁ ଦେଇଦେଉଛି। ତାର ଫଳ ଦେବାର ପରେ ସେ ଆମକୁ ଦୀର୍ଘ ସମୟ ଧରିକିରି ଛଅ ମାସ ପର୍ଯ୍ୟନ୍ତ ଆମକୁ ସେ ଫଳ ଦେଉଛି, ଛଅ ସାତ ମାସ ଆମକୁ ଫଳ ଦେଉଛି।
1: ତାପରେ ଏଇ ଯେନ୍ ଧାନ ଚାଷ ନୁ ଆପଣ ତାହିଁରୁ ଫଳ ଚାଷକେ ଗଲେ, ଆଜ୍ଞା, ବେଲେ ଏ ଧାନ ଚାଷର ଲାଭ ଆଉ ଫଳ ଚାଷର ଲାଭଟା ତାର ଭିତରେ କେନ୍ତା ତଫାତ ରହୁଛି?
0: ତଫାତ ରହୁଛି ଆଜ୍ଞା, ବର୍ତ୍ତମାନ ଯେନ୍ ଆମେ ଧାନ ଚାଷ କରୁଛୁ ସେଠି ବହୁତ ପ୍ରକାରର ବାଧା ବିଘ୍ନ ଆସୁଛେ, ପ୍ରକୃତି ଉପରେ ଚାଷ କରୁଛୁ ସେଟା ପ୍ରକୃତି ଉପରେ ଆମକୁ ନିର୍ଭର କରବାର ପଡ଼ୁଛି, ଆଉ ଯଦି ଭଲ କରି ଯଦି ବର୍ଷା ନାଇଁ ହେଲା ସେଠି କ୍ଷୟକ୍ଷତି ହେଉଛେ, ଭଲ କରି ଯଦି ହେଲା ବେଲେ ଆମର ଚାଷୀ ତାର ପରିବାରକେ ସେ ଭରଣ ପୋଷଣ କରୁଛି। ସେଥିର୍ଲାଗି ଧାନ ଚାଷ ନୁ ଆମେ ସେଟାକେ ଦେଖିକରି ପ୍ରକୃତିର ସେଟା ଦେଖିକରି ଆମେ ଅଲଗା ଗୋଟେ ଚିନ୍ତା କଲୁ, ଫଳ ଚାଷ କଲେ ଲାଭ ହେବା ବୋଲିକିରି ଆମେ ଫଳ ଚାଷକେ ମନ ବୋଲେଇକିରି ଫଳ ଚାଷକେ ଆମେ ମନୋନିବେଶ କରିଛୁ, ଆଉ ତାର ଭିତରେ ଆମେ ପନିପରିବାକେ ବି ମିଶେଇଛୁ।
1: ଚାଷର ଆଉ ଗୋଟେ ଜରୁରୀ ଜିନିଷ ହେ ଆମର ପାଏନ,
0: ଆଜ୍ଞା,
1: ଯେନ୍ତା ଧାନ ଚାଷ ଲାଗି ପାଏନର ଅସୁବିଧା ହେଲେ ପୁରା ଗଲା ବୋଲସନ୍, ହେନ୍ତା ଆମର ଯେନ୍ ଫଲ ଚାଷ କଲେ କି ପରିବା ଚାଷ କଲେ ସେଠି ପାଏନର କେନ୍ତା ହିସାବେ ଦିଆ ଦୁଇ ହେସି?
0: ମୁଖ୍ୟତଃ ପାଏନ୍ ତ ନିହାତି ନାଇଁ ହେଲେ ଜୀବନ ନାଇଁ ଚଲେ, ଆମର ଜୀବନ ଯେନ୍ତା ପାଣି ବିନା ନାଇଁ ହୁଏ, ଗଛ ବି ପାଣି ବିନା ନାଇଁ ହୁଏ, ଆମକୁ ପାଣିକେ

0: ଭଲ୍ କରି ସୁପରିଚାଳିତ ହିସାବେ ଯଦି ଆମେ ଠିକ୍ କରି ରଖମା, ଆମର୍ ଗଛ୍ ଖୁଟ୍ ବି ଠିକ୍ ହିସାବେ ରହିବା। ଆଉ ସେଥିର୍ଲାଗି ସରକାର ଆମକୁ ଗୋଟେ ଭଲ୍ ଯୋଜନା ଦେଇଛନ୍, ସୂକ୍ଷ୍ମ ଜଳସେଚନ।
1: ଆଚ୍ଛା,
0: ସୂକ୍ଷ୍ମ ଜଳସେଚନ ଦେଇଛନ୍। ଆଉ ଯେନ୍ଟା ଲୋକମାନେ କାଣା କରୁଛନ୍, ଯେତେବେଳେ ଚାଷ୍ କରୁଛନ୍ ତାକେ ପୁରା ପାଣିକେ ବଲେଇକରି କରୁଛନ୍, ଆମକୁ ତାକେ ବି ବଞ୍ଚାଇବାର ଅଛି ପାଣିକେ। ସେଥିର୍ଲାଗି ସରକାର ଆମକୁ ସଚେତ କରବାର୍ ଲାଗି ଗୋଟେ ସୂକ୍ଷ୍ମ ଜଳସେଚନର ଗୋଟେ ଦେଇଛନ୍, ଯେନ୍ଟାକି ଲୋକମାନଙ୍କୁ ବି ମୁଇଁ କହିମି ଯେ ପାଏନ୍ଟାକେ ଜହ ନାଇଁ ଖର୍ଚ୍ଚା କରିକିରି ଆମେ ସ୍ୱଳ୍ପ ହିସାବେ ସୂକ୍ଷ୍ମ ଜଳସେଚନ କର୍ମା ବୋଲିକିରି ମୁଇଁ ଲୋକମାନଙ୍କୁ ବାର୍ତ୍ତା ଦେମି।
1: ବଢ଼ିଆ କଥାଟେ କହିଲେ, ଆମର ଚାଷୀ ଭାଇ ବହିନ ମାନେ ଏଇଟା ପାଏନ୍ କେ କେମିତିକିନା ଖର୍ଚ୍ଚା କର୍ମା ସେ ବିଷୟ ଜାଣିଲେ। ତାପରେ ଚାଷୀର ଗୋଟେ ସବୁଠାନୁ ବଡ଼ ସମସ୍ୟା ଯେନ୍ଟା କହିମା ରୋଗ ପୋକ। ରୋଗ ପୋକ ହେଲେ ଚାଷୀର ପୁରା ସବୁକିଛି ଯାହା କରିଛି ସବୁ ନଷ୍ଟ ହେଲା ଆର୍ ସବୁ ଗଲା ବଲମା। ତ ଇ ଧାନ ଚାଷର ତ ରୋଗ ପୋକ ବାବଦେ ଯାହା ହଉଛେ ଆମେ ଜାଣୁଛୁ, ଆରେ ଫଲ ଚାଷରେ ରୋଗ ପୋକଟା କେନ୍ତା ହେସି?
0: ଫଲ ଚାଷରେ ବି ରୋଗ ପୋକ ଅଛେ, ତାକେ ଆମେ ବିଭିନ୍ନ ପ୍ରକାରରେ ତାର ସମୟ ଜାଣିକିରି ଆମେ ତାକେ ନିୟନ୍ତ୍ରଣ କର୍ମା। ଆମରେ ଅଛେ ଡାହାଣିଆ ପୋକ ଅଛେ, ଡାହାଣିଆ ପୋକ ଯଦି ଲାଗିଯିବା ଭଲ କରି ଆମ ନା ହୁଏ, ଆଉ ତାହାକେ ସମୟ ଜାଣିକିରି ଉଷ କଷାକେ ଭଲ କରି ପରିଚାଳିତ କଲେ ସେଟା ବି ଭଲ ହେଇକିରି ହଉଛେ ଆଜ୍ଞା।
1: ରୋଗ ପୋକରୁ ଆର ଗୋଟେ କଥା ହେଲା କି ଆମର ବିକ୍ରି
0: ଆଜ୍ଞା,
1: ଫଲ ଚାଷ ଯେନ୍ କରୁଛନ୍ ଏ ଫଲର ବିକ୍ରି ବଜାର କେନ୍ତା ଅଛି?
0: ବଢ଼ିଆ ଜିନିଷଟେ କହିଲେ ଆଜ୍ଞା। ଫଳ ବାବଦରେ ଗୋଟେ ରଖିଦେତେ ଗୋଟେ ବଜାର ନିୟନ୍ତ୍ରିତ ମୂଲ୍ୟ ବୋଲେ ସବୁ ଫଳ ଚାଷୀ ଲାଭାନ୍ୱିତ ହେତେ, ଆଉ ଅଧିକା ଅଧିକା କରି ଧାନ ଚାଷକେ ଛାଡ଼ିକିରି ଆଉ ବି ଫଳ ଚାଷକେ ଲୋକମାନେ ଆଗ୍ରହ ପ୍ରକାଶ କରତେ ବୋଲିକିରି ମୋର ଆଶା ହେ।
1: ତାପରେ ଆମର ଯେନ୍ ମିଶ୍ରିତ ଚାଷ ଯେନ୍ତା ଆପଣ କଲେ, ହେନ୍ତା ଅଲଗା ଚାଷୀମାନେ ବି ସେଟା କରିକିନା ଯେନ୍ତା ଲାଭ ପାଇବେ, ସରକାରୀ ସ୍ତରରେ ଆର୍ କାଣା କାଣା ଦରକାର?
0: ସରକାର ତ ଆଜ୍ଞା ବହୁତ ଜିନିଷ୍ କରିଦେଇଛେ, ସେଟା ଚାଷୀମାନେ ତାଙ୍କର ମନ ଭିତରେ ନେଇକିରି ସେମାନେ ଆଗ୍କେ ଯିବାର କଥା। ବହୁତ ଚାଷ୍ ଅଛେ, ଆମ ଚାଷ୍ରେ ବି ରିହାତି ଅଛେ, ତାପରେ କୁକୁଡ଼ା ଚାଷ୍ ବି କରୁଛନ୍, ମାଛ ଚାଷ ବି କରୁଛନ୍, ସରକାର ସେଥି ସବୁ ରିହାତି ବ୍ୟବସ୍ଥାମାନେ ବି କରିଦେଇଛନ୍। ଆଉ ଚାଷୀ ଭାଇମାନେ ଧାନ ଚାଷ୍କେ ବି କରୁନ୍, ଆଉ ତାହାକେ ଛାଡ଼ିକିରି ଆର୍ ବି ସେ ଚାଷ୍ମାନ୍କେ ବି ଆପଣଉନ୍, ଯେ ଆମର୍ ନିଜର୍ ନିଜର୍ ଯେନ୍ ଆମେ ଗରିବ ଶ୍ରେଣୀରେ ଅଛୁଁ ଆମେ ସ୍ୱାବଲମ୍ବୀ ହେଇପାର୍ମା ବୋଲି ମୋର ବାର୍ତ୍ତା ମୁଇଁ ମୋର ଚାଷୀ ଭାଇମାନଙ୍କୁ ଦଉଛେ।
1: ତାଲିମ କେନ୍ତା ହେବାର ଦରକାର?
0: ତାଲିମ ତ ନିହାତି ଦରକାର, ଆଉ ତାଲିମ ଯଦି ନାଇଁ ହେଇପାର୍ମା ନାଇଁ ହେଇପାରି ଆଜ୍ଞା। ଆଉ ସେଠାରେ ସେଥିରେ ବ୍ୟବସ୍ଥା ବି ସରକାର କରୁଛେ।
1: ବେଲେ ଆମର ଯେନ୍ ଚାଷୀ ଭାଇ ବହିନ ମାନେ ଖାଲି ଗୋଟେ ରକମର ଚାଷ କରୁଛନ୍, ସେମାନେ ସେଟା ନାଇଁ କରିକିନା, ଯେନ୍ତା ଆମର ଇଆଡ଼େ ତ ବେଶୀ କରି ଧାନ ଚାଷ କରାଯାଏସି, ତ ସେଥିର୍ ସାଙ୍ଗେ ସେମାନେ ଆଉ ଭି ଜିନିଷ ମାନେ କେନ୍ତେ ଚାଷ କରିପାରବେ, କେନ୍ତେ ତାଲିମ ନେବେ, ଆର୍ କେନ୍ତେ ଦୁଇ ପଇସା ଭଲସେ ଲାଭ ପାଇପାରବେ, ସେମାନଙ୍କୁ ଟିକେ କହିଦଉନ୍।
0: ଆମେ ତ ବର୍ତ୍ତମାନ ସମସ୍ତେ ଚାଷୀ ବର୍ଗର ଅଛୁ, ଆଉ ଧାନ ଚାଷ ଉପରେ ସମସ୍ତେ ନିର୍ଭର କରୁଛୁଁ, ଆଉ ଧାନ ଚାଷଟା ପ୍ରକୃତି ଉପରେ ଆମର ଯାଉଛେ, ଆଉ ସେଥି କ୍ଷୟକ୍ଷତି ବି ହେଉଛି। ସେ କ୍ଷୟକ୍ଷତିକେ ଯଦି ଆମେ ଠିକ୍ ହିସାବରେ କରିପାରିଲା ବୋଲେ ତ ଠିକ୍ ହେଉଛେ, ଯଦି ନାଇଁ କରିପାରିଲା ବୋଲେ ଆମର କ୍ଷତି ହେଉଛେ। ସେଥିର୍ଲାଗି ଆମର ସରକାର ଏବେ ଅଲଗା ଚାଷମାନଙ୍କୁ ବି ତାଙ୍କର ବ୍ୟବସ୍ଥା କରିଛନ୍, ଯେନ୍ତିର୍ ଲାଗି ଆମର ଫଳ ଚାଷ ହେଲା, ମାଛ ଚାଷ ହେଲା, କୁକୁଡ଼ା ପାଳନ ହେଲା, ଏମିତି ବହୁତ ପ୍ରକାରର ହେଇଛେ। ଆର ସବୁ ଚାଷୀ ଭାଇମାନେ ଯାହାର ଯେନ୍ତା ସୁବିଧା ଅଛେ ସେ ସୁବିଧା ନେଇକିରି ଯଦି ସେ ଜିନିଷମାନେ କରଲେ ସେମାନେ ଲାଭବାନ ହେଇପାରିବେ।
1: ବଢ଼ିଆ କଥାଟେ କହିଲେ, ଆମର ଚାଷୀ ଭାଇ ବହିନମାନେ ଖାଲି ଗୋଟେ ରକମର ଚାଷ ନାଇଁ କରିକିନା ଭିନ୍ ଭିନ୍ ରକମର ଚାଷ କରୁନ୍, ଇଥିର୍ ଲାଗି ସରକାରୀ ସ୍ତରରେ ସେମାନଙ୍କୁ ତାଲିମ ଗଲେ ଦିଆଯାଉଛେ, ଆର୍ ସେମାନଙ୍କୁ ସାହାଯ୍ୟ ବି ଦିଆଯାଉଛେ, ରିହାତି ମୂଲ୍ୟରେ ସେମାନଙ୍କୁ ଚାରା ଗଲେ ଦିଆଯିବା ସେଥିର୍ ଲାଗି, ଆର୍ ସେମାନେ ଇ ଭିନ୍ ଭିନ୍ ରକମର ଚାଷ କଲେ ଯେନ୍ କ୍ଷୟକ୍ଷତିଟା ଗୋଟେ ଚାଷ ନୁ ମିଲିଥିସି ସେମାନେ ସେ କ୍ଷୟକ୍ଷତିକେ ଭର୍ଣ୍ଣା ଗଲେ କରିପାରିବେ ଅଲଗା ଚାଷମାନେ କରିକିନା। ଆର୍ ଆପଣଙ୍କ ନୁ ଆମେ ଆଜି ବହୁତ ବଢ଼ିଆ କଥାମାନେ ଜାଣିଲୁ, ଆର୍ ଆମର ଚାଷୀ ଭାଇ ବହିନମାନେ ବି ଇଟା ଶୁଣିକରି ବହୁତ କିଛି ଶିଖିପାରିଥିବେ। ଆଜ୍ଞା, ଆମର ବୈଠକିକେ ଆସବାର ଲାଗି ଆପଣଙ୍କୁ ଧନ୍ୟବାଦ।
0: ଧନ୍ୟବାଦ।
2: ଦେଖ ବଢ଼ିଆ କଥାଟା କହିଲେ, କାଣା ଜିନିଜ
1: କେତେ କଥା ଶିଖି ହେଲା।
2: ହଁ, ଏଥି ଗୋଟେ ଜିନିଷ କାଣା ଜିନିଜ କିନି, ଯେ ଆମେ ଯେନ୍ ଜେନ୍ସିପିଓ ଚାଷ୍ କରୁଛୁଁ, ସରକାର ଦେଖ ଭିନ୍ ଭିନ୍ ଯୋଜନାମାନେ ଆମର୍ ଲାଗି କରିଛନ୍ ଚାଷୀ ଭାଇ ବହିନମାନଙ୍କର ଲାଗି, ସେଥିର୍ ପରେ ଆମେ ଫାଇଦା ପାଇବାର କଥା ଆଜ୍ଞା। ସେ ଆମେ ଯେତେବେଳେ ଗୋଟେ ଚାଷ୍ଟେ କରବାକେ ଯାଉଛୁଁ, ସେ ଯେନ୍ ଆମେ ପଲ୍ହା ଆନୁଛୁଁ କି ଯୋଗଉଛୁଁ, ସେ ବାବଦରେ ଆମକୁ ସହଯୋଗ ବି ହେଉଛନ୍, ଯେନ୍ଟାକି ଆମେ ସବସିଡ଼ି ହିସାବରେ ପାଇପାରୁଛୁଁ କି ନାଇଁ।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିଛନ୍ତି ଇଲା ଧରୁଆ ଓ ସାଥୀ।

0: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିଲେ କୃଷ୍ଣଗୁରୁ ଭଜନ ପରିବେଷଣ କଲେ ଇଲା ଧରୁଆ ଓ ସାଥୀ। ଶ୍ରୋତାମାନଙ୍କୁ ଏଠି ଜଣାଇଦେଉଛୁ ଯେ ଆଜି ରାତି 10:02 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସୀତାର ବାଦନ ପରିବେଷଣ କରିବେ ନିଶାନ୍ତ ଖାନ ଏବଂ ରାତି 10:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚିନିର ମୁଖ୍ୟା ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଭାରତରେ ଆଇବା 14 ମୂଲ ହେବା ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ସମ୍ମିଳନୀ। ଚଳିତ ବଛର ନିଟ୍ ସ୍ନାତକ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣାତି ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଏନ୍ଟିଏର ଘୋଷଣା। ଗୋଟେ ସାଇବର ସୁରକ୍ଷିତ ଭାରତ ଗଠନ ଦିଗେ କେନ୍ଦ୍ର ସରକାରଙ୍କ ସବୁବେଳେ ଜାରି ରହିଛି ଚେଷ୍ଟା, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଇବା 3 ଭିତରେ ଦେଶ ସାରା 75,000 ମେଡିକାଲ ସିଟ୍ ବଢ଼ାବାର ଲାଗି ନିଷ୍ପତ୍ତି ନେଲେ ସରକାର। ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେବା କ୍ଷେତ୍ରଟି ଉଲ୍ଲେଖନୀୟ କାମ ଲାଗି 15 ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ୟୁସିଏଫ୍ର ହେଲା ପହିଲା ଜାତୀୟ ଆପେକ୍ସ କମିଟି ବୈଠକ। ଓଡ଼ିଶା ତରଫୁ 5,000 କୋଟି ଟଙ୍କାର ମହତ୍ତ୍ୱାକାଂକ୍ଷୀ ସହରୀ ରୋଡ୍ମ୍ୟାପ୍ କରାଗଲା ଉପସ୍ଥାପନ। ଗୁଜରାଟରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମିଳନୀରେ ପ୍ରାପ୍ତ ନିବେଶ ଉଦ୍ଦେଶ୍ୟର କାର୍ଯ୍ୟକାରିତାର ଅଗ୍ରଗତି ବାବଦେ ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା। ଜାତୀୟ ଶିକ୍ଷାନୀତି 2020 ମାତୃଭାଷା ଭାରତୀୟ ଜ୍ଞାନ ପରମ୍ପରା ଆଉ ନବସୃଜନକେ ସରକାର ଦେଉଛନ୍ ପ୍ରୋତ୍ସାହନ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ତରଫୁ ହେଉଥିବା ଆମ ସୁବାହକ ଯୋଜନାଟି ସ୍ୱାବଲମ୍ବୀ ହେଉଛନ୍ ମହିଳା। ମହିଳା ସୁବାହକ ଭାନୁପ୍ରିୟା ବେହେରାଙ୍କୁ ହସ୍ତାନ୍ତର କଲେ କାର ଚାବି। ଆଇବା 15 ଭିତରେ ରାଜ୍ୟ ଜନଗଣନାର ପହିଲା ଖେପ କାମ ଶେଷ ହୋଇଯିବା ବୋଲି ସୂଚନା ଦେଇଛନ୍ ରାଜ୍ୟ ଜନଗଣନା ନିର୍ଦ୍ଦେଶକ। ରାଜ୍ୟ ସ୍ୱାସ୍ଥ୍ୟସେବାକେ ଆହୁରି ବରକସ କରିବାର ଲାଗି ସ୍ୱାସ୍ଥ୍ୟ ବିଭାଗ କମିଶନରଙ୍କ ଅଧ୍ୟକ୍ଷତାଟି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଇବା 18 ପହିଲା ଥର ଲାଗି ଓଡ଼ିଶା ଗସ୍ତି ଆସିବାର ରହିଛେ କାର୍ଯ୍ୟସୂଚୀ। ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ଆଘନୁ ଦେଶ ସାରା ମୂଲ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଆକାଶବାଣୀର 90 ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫୁ ଆୟୋଜିତ ହୋଇଥିଲା ଲୋକସଙ୍ଗୀତ ସମାରୋହ ନୂଆ 90। ଆଉର୍ ଆଇବା 24 ଭିତରେ 21 ଜିଲ୍ଲାରେ ଚଡ଼କ ମାରିକରି ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏଚିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 11:05।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ସୀତାର ବାଦନ ପରିବେଷଣ କରିଛନ୍ତି ଇଶାନ୍ତ ଖାନ୍।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସୀତାରବାଦନ ଶୁଣିଲେ ଏଥିରେ ରାଗ ଧୁନ୍ ଶୁଣିଲେ ପରିବେଷଣ କଲେ ଉସ୍ତାଦ ନିଶାନ୍ତ ଖାନ୍ ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ ପ୍ରଥମେ କୁମାର ସାନୁ ଏବଂ ଅଲକା ୟାଗ୍ନିଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ପରଦେଶ କଥାଚିତ୍ରର ଏହି ଗୀତଟି ଗୀତ ରଚନା ଆନନ୍ଦ ବକ୍ସି ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ ଜୁର୍ମ କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ସାଧନା ସରଗମ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ରାଜେଶ ରୋଶନ।

ଏଥର ଦା କଥାଚିତ୍ରରୁ ଶୁଣନ୍ତୁ କୁମାର ସାନୁ ଏବଂ ଅନୁରାଧା ପୌଡ଼ୱାଲଙ୍କ ଦ୍ୱୈତ କଣ୍ଠରେ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ଏଇଥର ଶୁଣନ୍ତୁ, ରାଜା ହିନ୍ଦୁସ୍ତାନୀ କଥାଚିତ୍ରର ଏଇ ଗୀତଟି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: ର ଘୋଷଣା ସରକାର ଆଇବା 3 ବର୍ଷ ଭିତରେ 75,000 ମେଡିକାଲ ସିଟ୍ ବଢ଼ାବା ଲାଗି ନେଲେ ନିଷ୍ପତ୍ତି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଆଉ ରିଜର୍ଭ ବ୍ୟାଙ୍କ ନବସୃଜନ ହବ୍ ଭିତରେ ଗୋଟିଏ ବୁଝାମଣା ପତ୍ର ଏମ୍ଓୟୁ ହୋଇଛି ସ୍ୱାକ୍ଷରିତ ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେବା କ୍ଷେତ୍ରଟି ଉଲ୍ଲେଖନୀୟ କାମ ଲାଗି 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ୟୁସିଏଫ୍ର ହେଲା ପହିଲା ଜାତୀୟ ଆପେକ୍ସ କମିଟି ବୈଠକ ଓଡ଼ିଶା ତରଫୁ 5,000 କୋଟି ଟଙ୍କାର ମହତ୍ୱାକାଂକ୍ଷୀ ସହରୀ ରୋଡ୍ମ୍ୟାପ୍ କରାଗଲା ଉପସ୍ଥାପନ ଗୁଜରାଟରେ ଅନୁଷ୍ଠିତ ହୋଇଥିବାର ଓଡ଼ିଶା ନିବେଶକ ସମ୍ମିଳନୀରେ ପ୍ରାପ୍ତ ନିବେଶ ଉଦ୍ଦେଶ୍ୟରେ କାର୍ଯ୍ୟକାରିତାର ଅଗ୍ରଗତି ବାବଦେ ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା ଓଡ଼ିଶା ସରକାରଙ୍କର ମାନ୍ୟବର ଗୃହ ନିର୍ମାଣ ନଗର ଉନ୍ନୟନ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁରର ଭିନ୍ ଭିନ୍ ଉନ୍ନୟନମୂଳକ କାର୍ଯ୍ୟ କଲେ ସମୀକ୍ଷା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତୀ 2 ନମ୍ବର ଦିନର କାମ ଆଇଜିଚି ସେସ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ଆଗନୁ ଦେଶସାରା ମୁଲିଚେ ଜନସମ୍ପୃକ୍ତି ଅଭିଯାନ 2026 ଶିକ୍ଷାବର୍ଷ ଲାଗି ଆଇଆଇଏମ୍ ସମ୍ବଲପୁର ବିଜ୍ଞାନରେ ସ୍ନାତୋକ୍ତି ନାଁ ଲେଖା ଲାଗି ଜାରି ହୋଇଛେ ବିଜ୍ଞପ୍ତି ଆଇବା 15 ତାରିଖ ଭିତରେ ରାଜ୍ୟ ଜନଗଣନାର ପହିଲା କେପ୍ କାମ ଶେଷ ହୋଇଯିବା ବୋଲି ସୂଚନା ଦେଇଛନ୍ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ଲାଗି ଆବେଦନ ପ୍ରକ୍ରିୟା ହୋଇଛି ମୂଲ ଓଡ଼ିଶା ଗସ୍ତି ଆଇବା 18 ତାରିଖ ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫୁ ଅନୁଷ୍ଠିତ ହୋଇଯାଇଛି ଲୋକସଙ୍ଗୀତ ସମାରୋହ ନୂଆ ନବେ ଆଜିର ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 82 ରନ୍ରେ ହରାଲା ସନ୍ରାଇଜର୍ସ ହାଇଦ୍ରାବାଦକେ ଆଉର୍ ବଙ୍ଗୋପସାଗରନ ହୋଇଥିବାର ଘୂର୍ଣ୍ଣିବଲୟ ଆଇବା 48 ଘଣ୍ଟା ଭିତରେ ବଦଳିବା ଲଘୁଚାପ ଆଜିର ମୁଖ୍ୟ ଖବର ଇନୁ ଶେଷ ହେଲା ଜୁହାର
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର ଅଧିବେଶନ ଶେଷ ହେବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଆଗାମୀକାଲି 13 ତାରିଖ ବୁଧବାର ସକାଳ 6:30 ଶୁଣିବେ ଆଜିର ଭାବନା ଉପସ୍ଥାପନା ମନୋଜ ପୂଜାରୀ ସକାଳ 7:10 ସ୍ୱାସ୍ଥ୍ୟ ସୂଚନା ଏଥିରେ ଶୁଣିବେ ସ୍ୱଚ୍ଛ ହାତ ଶରୀର ପାଇଁ କେତେ ଜରୁରୀ କହିବେ ଡକ୍ଟର ସ୍ମିତା କୁମାରୀ ପଣ୍ଡା ସକାଳ 7:30 ପରିବେଶ ସୂଚନା ଏଥିରେ ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିଶ୍ୱ କହିବେ ସମପିକା ଦାସ ସକାଳ 7:35 ଉଦିଆତରା କଣ୍ଠଶିଳ୍ପୀ ରମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ ଗୀତ ରଚନା ଲାଲ ରତ୍ନାକର ସିଂ ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର ସୁଗମ ସଙ୍ଗୀତ ଶୁଣିପାରିବେ ସକାଳ 7:50 କଣ୍ଠଶିଳ୍ପୀ ସିକନ୍ଦର ଆଲାମ ଗାୟତ୍ରୀ ବୋଷ ସକାଳ 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ମୋହନ ସେଠ ଏବଂ ଜିତେନ୍ଦ୍ର ହରିପାଲ ସକାଳ 8:45 ରହିଛି ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ ଶ୍ରୀକ୍ଷେତ୍ର ସୁନ୍ଦର ସକାଳ 9:00 ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ ଦିନ 11:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଋଷିକେଶ ମେହେର ଗୋପାଳକୃଷ୍ଣ ଦାସ ମକରଧ୍ୱଜ ଧରୁଆ ଏବଂ କ୍ରିଷ୍ଣା ପଟେଲ ଖୁଲା ଝରକା ଶୁଣିପାରିବେ ଦିନ 11:30 ଦିନ 12:00 ବାତାୟନ ଦିନ 12:30 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଦିନ 1:05 ରହିଛି ସୁଗମ ସଙ୍ଗୀତ କଣ୍ଠ ସଂଯୁକ୍ତା ପଟ୍ଟନାୟକ ଦେବେନ୍ଦ୍ର କର ଏବଂ ଛନ୍ଦାରାଣୀ ସାହୁ ଦିନ 1:20 ପାରମ୍ପରିକ ସଙ୍ଗୀତ କଣ୍ଠଶିଳ୍ପୀ ବସନ୍ତ କୁମାର ମହାରଣା ଶିବାନନ୍ଦ ତ୍ରିପାଠୀ ସଙ୍ଗମିତ୍ରା ପାଢ଼ୀ ଏବଂ ଅଭିଜିତ ପଲ ଏବଂ ପ୍ରିୟମ୍ବଦା ରାଉତ ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଅପରାହ୍ନ 2:45 ଶୁଣୁଥିଲେ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଆକାଶବାଣୀ ସମ୍ବଲପୁର ସମୟ ରାତି 11:09 ଏଇଠି ଶେଷ ହେଲା ଆଜିର ଅଧିବେଶନ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆମର ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି ସକାଳ 5:53 ଆଜି ପାଇଁ ବିଦାୟ ନେଉଛୁ ଜୟ ହିନ୍ଦ୍।